ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ସପ୍ତମ ଦିନ 2026 ମସିହା ମଇ ମାସର 27 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱିପ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:59 ହେବାକୁ ଯାଉଛି।

ଶ୍ରୋତାବନ୍ଧୁ, ଆପଣମାନେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରି 248 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଏଥର ଶୁଣନ୍ତୁ ଡକ୍ଟର କୃତିବାସ ନାୟକଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଶୈଳଭାମା ମହାପାତ୍ର।

ପ୍ରଚାର କଲୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନ ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଆମ ଦେଶର ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହାନତା ସମ୍ପର୍କରେ ଏଠି ଆଉ କହିବାର ଆବଶ୍ୟକତା ନାହିଁ। ବିଦେଶୀ ଆକ୍ରମଣ, ଲୁଣ୍ଠନ, ପାଶ୍ଚାତ୍ୟ ଇତିହାସକାରମାନଙ୍କ ଦ୍ୱାରା ସ୍ୱକୀୟ ଶୈଳୀରେ ଇତିହାସ ରଚନା, ଇଂରେଜ ଶାସନ ଇତ୍ୟାଦି ହୁଏତ ଏହି ମହାନ ସଭ୍ୟତାର ଧାରା ଉପରେ କୁଠାରଘାତ କରିଛି, କିନ୍ତୁ ସମ୍ପୂର୍ଣ୍ଣ ରୂପରେ ଏହାର ଭିତ୍ତିଭୂମିକୁ ଦୁର୍ବଳ କରିପାରିନାହିଁ। କାଶ୍ମୀରରୁ କନ୍ୟାକୁମାରୀ, ଦ୍ୱାରିକାରୁ କାମାକ୍ଷା, ଧର୍ମ ଓ ବିଶ୍ୱାସର ଏହି ଦେଶରେ ଆଜି ବି କେଉଁଠି ପଥରରେ ପାଦ ଆକୃତିର ଚିହ୍ନ ଦେଖିଲେ ଏଠିକି ଶ୍ରୀରାମ ଆସିଥିଲେ ବୋଲି ବିଶ୍ୱାସ କରାଯାଏ, ତ କେଉଁଠି ନଦୀ ଗର୍ଭରେ ପଥର କରଳ ଦେଖିଲେ ଏଠି ବନବାସ ସମୟରେ ପାଣ୍ଡବ ପାଞ୍ଚ ଭାଇ ସ୍ନାନ ସାରି ଆଶ୍ରୟ ନେଉଥିଲେ ବୋଲି କୁହାଯାଏ। ବର୍ତ୍ତମାନ ଆମେ ଯେଉଁ ସବୁ ଉପାଦାନ ଉପରେ ଗୁରୁତ୍ୱ ଦେଉଛୁ ତାହା ଆମ ଦେଶର ଅତୀତରେ ଘଟିଯାଇଛି। ହୁଏତ ସମୟକ୍ରମେ ନାରୀର ସାମାଜିକ ସ୍ଥିତି ତଥା ସ୍ୱାଧୀନତା ଉପରେ କଳଙ୍କ ଲାଗିଥାଇପାରେ, କିନ୍ତୁ ଅତୀତରେ ନାରୀର ସ୍ଥିତି ଯାହା ଥିଲା ତାର ଯେଉଁ ମର୍ଯ୍ୟାଦା ଥିଲା ଆମର ଶାସ୍ତ୍ର ପୁରାଣ ଇତିହାସ ତାର ମୁକ ସାକ୍ଷୀ। ନାରୀ କେଉଁ ହିସାବରେ ସତୀତ୍ୱର ପରାକାଷ୍ଠା ଦେଖାଇପାରେ ମହାଭାରତର ଗାନ୍ଧାରୀ ହେଉଛନ୍ତି ତାର ଜ୍ୱଳନ୍ତ ପ୍ରମାଣ। ସ୍ୱାମୀ ଅନ୍ଧ ଥିବାରୁ ନିଜେ ଆଜୀବନ ଅନ୍ଧପୁଟୁଳି ବାନ୍ଧିଥିଲେ, ତାଙ୍କ ସତୀତ୍ୱ ବଳରେ ମହାଭାରତ ଯୁଦ୍ଧର ସ୍ରଷ୍ଟା ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଧ୍ୱଂସ ହୋଇଯାଇଥାନ୍ତେ, କିନ୍ତୁ ଗାନ୍ଧାରୀ ସେତିକି ଉଦାର ମଧ୍ୟ ଥିଲେ। ରାମାୟଣରୁ ଜଣାଯାଏ ପତ୍ନୀ ବିନା ସ୍ୱାମୀଙ୍କ ଜୀବନ ଅସମ୍ପୂର୍ଣ୍ଣ ଥିଲା। ଯଜ୍ଞବେଦୀରେ ବସିବା ପାଇଁ ଶ୍ରୀରାମ ସୀତାଙ୍କ ଏକ ସ୍ୱର୍ଣ୍ଣ ପିତୁଳା ନିର୍ମାଣ କରିଥିଲେ।

ମାଙ୍କୁ ସମ୍ମାନ କରାଯାଉଥିଲା। ମାତା କୁନ୍ତୀଙ୍କ କଥା ରକ୍ଷା କରିବାକୁ ଯାଇ ପାଣ୍ଡବ ପାଞ୍ଚ ଭାଇ ଜଣେ ସ୍ତ୍ରୀ ଦ୍ରୌପଦୀଙ୍କୁ ଗ୍ରହଣ କରିଥିଲେ, ସେଇ କଥା ହିଁ ଆଜି ଆମେ କହୁଛୁ ନାରୀ ସଶକ୍ତିକରଣ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସୁଦୃଢ଼ ଥିଲା। ନାଳନ୍ଦା ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ରହିଥିଲା ଉଚ୍ଚଶିକ୍ଷାର ବ୍ୟବସ୍ଥା ପାଇଁ। ଗଣିତ ବିଜ୍ଞାନ ଚିକିତ୍ସା ବିଜ୍ଞାନ ସବୁ କ୍ଷେତ୍ରରେ ଆମ ଦେଶ ଥିଲା ଅଗ୍ରଗଣ୍ୟ। ସୁଦୂର ଅତୀତରେ ଆମ ଦେଶର ବୈଜ୍ଞାନିକମାନେ

ବ୍ୟବସ୍ଥା ପାଇଁ। ଗଣିତ, ବିଜ୍ଞାନ, ଚିକିତ୍ସା ବିଜ୍ଞାନ ସବୁ କ୍ଷେତ୍ରରେ ଆମ ଦେଶ ଥିଲା ଅଗ୍ରଗଣ୍ୟ। ସୁଦୂର ଅତୀତରେ ଆମ ଦେଶର ବୈଜ୍ଞାନିକମାନେ ଉଡ଼ାଜାହାଜ ଉଡ଼େଇବାର କୌଶଳ ଜାଣିଥିଲେ। ଚିକିତ୍ସା ବିଜ୍ଞାନୀମାନେ ଶହ ଶହ ରୋଗର ଚିହ୍ନଟ କରିପାରିଥିଲେ। ଔଷଧ ଓ ଶୈଳ ଚିକିତ୍ସାରେ ମଧ୍ୟ ଧୁରନ୍ଧର ଥିଲେ। ସମୟକ୍ରମେ ଆମେ କେବଳ ସେସବୁକୁ ସାମାନ୍ୟ ଉନ୍ନତ ଓ ସମୟୋପଯୋଗୀ କରିଛୁ। ସବୁଠୁ ପ୍ରଶଂସନୀୟ ପରମ୍ପରା ବୋଧହୁଏ ହେବ ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସର। ଏଠି ବ୍ରହ୍ମଚାରୀ, ଗୃହସ୍ଥୀ, ବନବାସୀ ଓ ସନ୍ନ୍ୟାସୀ ହେବା ପାଇଁ ମନା ନାହିଁ। ବନବାସୀ, ସନ୍ନ୍ୟାସୀ ଓ ବୈବାହିକ ଜୀବନଯାପନରେ ସମନ୍ୱୟର ମଧ୍ୟ କଥା କୁହାଯାଇଛି। ଆଜି ବିଭିନ୍ନ ଦୂରାରୋଗ୍ୟ ବ୍ୟାଧିରୁ ନିଜକୁ ରକ୍ଷା କରିବା ପାଇଁ ଆମେ ବ୍ରହ୍ମଚର୍ଯ୍ୟ ଓ ଏକପତ୍ନୀବ୍ରତ ବା ପତିବ୍ରତର ଯେଉଁ କଥା କହୁଛୁ, ତାକୁ ଆମ ପୂର୍ବପୁରୁଷମାନେ ଶିକ୍ଷା ଦେଇଛନ୍ତି। ହତଭାଗ୍ୟ ଆମେ ଯଦି ଅତୀତରୁ ଶିକ୍ଷା ଲାଭ ନ କରୁ ଏବଂ ଆମର ମହାନ ପରମ୍ପରାକୁ ଅନୁସରଣ ନ କରୁ।

ଶୁଣିଲେ ଚେତନା ଚିନ୍ତନ ଉପସ୍ଥାପନା କଲେ ପ୍ରଫୁଲ୍ଲ କୁମାର ମାଝି। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ନିମି ବିଷ୍ଣୁ ମାୟାର ତତ୍ତ୍ୱ ଜାଣିବାକୁ ସମୁଚ୍ଛୁକ ହୋଇ ଉଠିଛନ୍ତି। ଯୋଗୀନ୍ଦ୍ର ଅନ୍ତରୀକ୍ଷ ବୁଝାଇଛନ୍ତି, ମହାଭୂତ ଦ୍ୱାରା ଭଗବାନ ଜୀବ ସମୂହ ସୃଷ୍ଟି କରିଥାନ୍ତି। ଜୀବ ଦେହକୁ ଆତ୍ମା ମନେ କରି ଶରୀର ପ୍ରତି ଆସକ୍ତ ହୋଇପଡ଼େ ଓ ଆସକ୍ତି ପ୍ରସୂତ ବାସନା ପ୍ରବାହରେ ପ୍ରଳୟ ପର୍ଯ୍ୟନ୍ତ ଜନ୍ମ ମୃତ୍ୟୁର ଅଧୀନ ହୋଇ ରହେ। ତ୍ରିଗୁଣାତ୍ମିକ ମାୟାକୁ ସ୍ଥୂଳ ବୁଦ୍ଧି ଲୋକେ ଯେପରି ଅତିକ୍ରମ କରିପାରିବେ ତାହାର ଉପାୟ ନିର୍ଦ୍ଦେଶ କରିବାକୁ ନିମି ଅନୁରୋଧ କରିଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲ ପର୍ଯ୍ୟଟନ ଭବନର ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଆଉ ବିକାଶ ପ୍ରକଳ୍ପର ସମୀକ୍ଷା କରିଛନ୍। ଧଉଳି ଅଞ୍ଚଳର ପୁନର୍ବିକାଶ ଲାଗି ମାଷ୍ଟର ପ୍ଲାନ୍ର ସମୀକ୍ଷା କରିକିରି ପର୍ଯ୍ୟଟକମାନଙ୍କର ଅନୁଭୂତିକୁ ସମୃଦ୍ଧ କରବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ସେ ଇଲାକାନ ବୈଦ୍ୟୁତିକ ଗାଡ଼ି ଚଳାଚଳ ଉପରେ ଭିଲ୍ ଜୋର୍ ଦିଆଯାଇଛି। ଆଇବା ରଥଯାତ୍ରାକେ ନଜରରେ ରଖିକରି ପ୍ରଚାର ଯୋଜନା ଉପରେ ଭିଲ୍ ବୈଠକଟି ଆଲୋଚନା କରାଯାଇଛି। ହୋମ୍ଷ୍ଟେ, ଦୁଃସାହସିକ ପର୍ଯ୍ୟଟନ, ପର୍ଯ୍ୟଟକମାନଙ୍କର ସୁରକ୍ଷା, ପରିମଳ ବ୍ୟବସ୍ଥାର ସମୀକ୍ଷା କରାଯାଇକରି ଓଡ଼ିଶାକେ ସ୍ୱଚ୍ଛ ଓ ସୁରକ୍ଷିତ ପର୍ଯ୍ୟଟନସ୍ଥଳ କରବାର୍କେ ବୈଠକଟି ଜୋର୍ ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ଲୋକସେବା ପରୀକ୍ଷା ଓସିଏସ୍ 2024 ପରୀକ୍ଷା ଫଲ ଗଲାକାଲ ବାହାରିଛି। ଏଥି 200 ପରୀକ୍ଷାର୍ଥୀ ସଫଲ ହୋଇଛନ୍। ପରୀକ୍ଷାର୍ଥୀ ଭୁବନ ସାହୁ ପହିଲା ଠାନ୍ ଅଧିକାର କରିଥିବାର ଜଣାପଡ଼ିଛି। ଇନ ଜନେଇ ଦିଆଯାଇପାରି ଯେ ଓସିଏସ୍ 2024 ଲାଗି ରାଜ୍ୟ ସରକାର 200 ପଦବୀ ଅନୁମୋଦନ କରିଥିଲେ। ପରୀକ୍ଷା ଲାଗି 85,223 ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ ସେମାନଙ୍କର ଭିତରୁ 33,630 ମହିଳା ରହିଥିଲେ। ଗଲା ଜାନୁଆରୀ 31 ଫେବୃଆରୀ 10 ତାରିଖ ଭିତରେ ଏଥିଲାଗି ମୁଖ୍ୟ ଲିଖିତ ପରୀକ୍ଷା ହୋଇଥିଲା।

0: पश्चिम एशियायाः स्थितिम् अन्येषु क्षेत्रीय वैश्विक बहुपक्षीय विषयेषु च मतानाम् आदान प्रदानं कृतवन्तः। भाजपेति दलाध्यक्षः नितिन नवीनः ह्यः नवदिल्ल्याः दलस्य मुख्यालये नो बीजेपी इति उपक्रमस्य अन्तर्गतं द्वादशदेशानाम् अभियानप्रमुखैः सह वार्तालापम् अकरोत्। श्रीनवीनः ब्राजील, जर्मनी, इण्डोनेशिया, मलेशिया, मॉरिसस, न्यूजीलैंड, सेशेल्स, सिंगापुर, दक्षिण अफ्रीका, श्रीलंका, थाईलैंड, वियतनाम इत्यादीनां देशानां प्रतिनिधीनां स्वागतम् अकरोत्। तथा च भाजपेति दलस्य यात्रायाः विचारधारायाः संघटनात्मक शक्तेः लोकसेवायाः प्रतिबद्धतायाः च विषये अवधानं प्रदत्तवान्। केन्द्रीय वाणिज्योद्योग मन्त्री पीयूष गोयलः दृढविश्वासं प्रकटितवान् यत् भारत कनाडा आर्थिक सहभागित्वस्य अग्रिमः अध्यायः विश्वासेन प्रेरितः भविष्यति, येन द्वयोः राष्ट्रयोः संयुक्त समृद्धिः भविष्यति। गतरात्रौ कनाडा देशस्य टोरेंटो नगरे राजनैतिक पुनरुत्थापनात् वाणिज्यिक वितरण पर्यन्तम् इति मन्त्रिस्तरीय पूर्ण सम्मेलनस्य उद्घाटन सत्रं संबोधितवान् इति वार्ताः।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 7:00। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଚାଷର କଥା ସକାଳ 7:40 ସକାଳ 7:45 ଶୁଣିବେ ପୁରାତନୀ କ୍ରମରେ ଛାନ୍ଦ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, 9:30 ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ, ସୁଗମ ସଙ୍ଗୀତ ଦିନ 12:30। ଚାଷର କଥା ଦିନ 1:10, ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ପ୍ରଚାର କରିବୁ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30 ଗୀତ ଗଜଲର କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ, ପରିବେଷଣ କରିବେ କ୍ଷିତିରାମ ସାହୁ ଏବଂ ସାଥୀ। ରାତି 8:30 ସ୍ପୋର୍ଟସ୍ ସ୍କିନ୍, ରାତି 9:15 ସ୍ପଟ୍ଲାଇଟ୍ ଏବଂ ରାତି 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ ରାତି 10:30। ଏଥିରେ ରହିଛି ରାଗ ପୂର୍ବୀ, ପରିବେଷଣ କରିବେ ଗିରିଜା ଦେବୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭାରତର ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ ବାର୍ଷିକ କାର୍ଯ୍ୟଯୋଜନା 2026-27 ଅଧୀନରେ ଦେଶର 101 ସହରରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର କଟକ ସହରକୁ ସାମିଲ କରାଯାଇଛି। ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଉଛି। କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ନେଇ 30 ବିଭାଗର ସଚିବଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଏ ସଂକ୍ରାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଚଳିତ ମାସରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ବିଭାଗର ସଚିବ ନିର୍ଦ୍ଦିଷ୍ଟ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ। ଆସନ୍ତା ଜୁଲାଇ 6 ଓ 7 ତାରିଖରେ 8ମ କେନ୍ଦ୍ରୀୟ ବେତନ କମିଶନର ଭୁବନେଶ୍ୱର ଆସିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। କମିଶନଙ୍କ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରୁଥିବା କେନ୍ଦ୍ରୀୟ ସରକାରୀ ସଂସ୍ଥା, କାର୍ଯ୍ୟାଳୟ, ସଂଗଠନ ଏବଂ କର୍ମଚାରୀ ସଂଘର କର୍ମକର୍ତ୍ତା ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବାକୁ କୁହାଯାଇଛି। 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନ 4ଟାରୁ ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ। ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ଥର ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ। ଜୁଲାଇ ମାସ 9 ତାରିଖ ସୁଦ୍ଧା ସ୍ନାତକ ପାଠପଢ଼ା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଭାରତୀୟ ସେନାରେ ଅଗ୍ନିପଥ ଏବଂ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ 1ରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଏବଂ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରର 26 କେନ୍ଦ୍ରରେ ପରୀକ୍ଷା ହେବା ନେଇ କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତିକୁ ପ୍ରତିହତ କରିବା ଏବଂ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ପାଇଁ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ମାସ 1ରୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ 24 ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଜିଲ୍ଲାରେ ଆର୍ଥିକ ସାକ୍ଷରତା ସମାବେଶୀ ଏବଂ ସାଇବର ସଚେତନତା ଶିବିର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଚରମ୍ପା ଏରେଇ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।

0: ନୂଆପଡ଼ା ଜିଲ୍ଲାରେ ସାମଗ୍ରିକ ବିକାଶକୁ ଅଧିକ ଗତିଶୀଳ କରିବା ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପେନ୍ସନ୍ ବଣ୍ଟନରେ ସ୍ୱଚ୍ଛତା ଏବଂ ଅନିୟମିତତା ରୋକିବା ଲକ୍ଷ୍ୟ ନେଇ 70 ବର୍ଷ ଏବଂ ତା'ଠାରୁ ଅଧିକ ପେନ୍ସନ୍ଭୋଗୀଙ୍କ ଉପରେ ସର୍ଭେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। 15 ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ନିକଟସ୍ଥ ଟେମରିଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଯାପିତ ହୋଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ କାର୍ଯ୍ୟକାରୀ ହୋଇଛି। ଶୂନ୍ୟ ପ୍ଲାଷ୍ଟିକ୍ ବ୍ୟବହାର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଜିଲ୍ଲାବ୍ୟାପୀ ଆରମ୍ଭ କରାଯାଇଛି। ଏହାକୁ ଗଣ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଜନସାଧାରଣ ସଫା କରିବା ସହିତ ବ୍ରହ୍ମପୁର ସହରକୁ ସର୍ବଦା ସଫାସୁତୁରା ରଖିବାକୁ ସାମୂହିକ ଶପଥ ପାଠ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ମ୍ୟାଲେରିଆ ରୋଗ ପ୍ଲାଜ୍ମୋଡିୟମ୍ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ। ଏହି ପ୍ଲାଜ୍ମୋଡିୟମ୍ 4 ପ୍ରକାର ଯଥା ପ୍ଲାଜ୍ମୋଡିୟମ୍ ଫାଲ୍ସିପେରମ୍, ପ୍ଲାଜ୍ମୋଡିୟମ୍ ଭାଇଭାକ୍ସ, ପ୍ଲାଜ୍ମୋଡିୟମ୍ ଓଭେଲ୍ ଓ ପ୍ଲାଜ୍ମୋଡିୟମ୍ ମ୍ୟାଲେରି। ମାଇ ଏନ୍ଫୋଲିସ୍ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜ୍ମୋଡିୟମ୍ ଫାଲ୍ସିପେରମ୍ ଓ ପ୍ଲାଜ୍ମୋଡିୟମ୍ ଭାଇଭାକ୍ସ ଦ୍ୱାରା ହୋଇଥାଏ। ପ୍ଲାଜ୍ମୋଡିୟମ୍ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ, କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି। ଫାଲ୍ସିପେରମ୍ ମ୍ୟାଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ, ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ। କାଶ ଓ ସାମାନ୍ୟ ତରଳ ଝାଡ଼ା କେତେ କ୍ଷେତ୍ରରେ ଦେଖାଯାଇଥାଏ। ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ। ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ, ଯକୃତ ଓ ପ୍ଲିହା ବଢ଼ିପାରେ, ରକ୍ତହୀନତା ଶୀଘ୍ର ହୋଇଥାଏ। ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ, ଯକୃତ, ବୃକକ୍, ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ। ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ। ଏପରି ଅନ୍ୟ 3 ପ୍ରକାର ମ୍ୟାଲେରିଆରେ ହୋଇନଥାଏ। ରକ୍ତ ସଞ୍ଚାଳନ ଠିକ୍ ନହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ। ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡ଼ୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ, ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ, କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ, ବାତ ମାରେ, ବେକ ସହିକି ଭାଙ୍ଗି ନ ହୋଇ ନାଠି ହୋଇଯାଏ, ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ। ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି। ଗର୍ଭବତୀ ମାମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ। ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ

0: ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ। ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ। ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ। ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା ପୋତି ପାଣି ଜମିବାକୁ ନଦେବା, ପରିବେଶ ପରିଷ୍କାର ରଖିବା ଜରୁରୀ। ପାଣିକୁଣ୍ଡ, ଫୁଲକୁଣ୍ଡ, ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ। ଏଣେ ତେଣେ ପଇଡ଼, ନଡ଼ିଆ, ସଡ଼େଇ, ପ୍ଲାଷ୍ଟିକ ଖୋଳ, ଭଙ୍ଗା କାଚ, ଟାୟାର ଆଦି ନ ପକାଇବା ଆବଶ୍ୟକ, କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି। ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ। ଝରକାରେ ନେଟ୍ ଲଗାଇବା ଆବଶ୍ୟକ। ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ। ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଦେଶରେ ପ୍ରତିଷ୍ଠିତ ହୋଇପାରିଛି ଏକ ସ୍ୱଚ୍ଛ ତଥା କଲ୍ୟାଣ ଭିତ୍ତିକ ସୁଶାସନ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତର ଅଗ୍ରାହ୍ୟ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୋ ଟ୍ରେନ୍ର ଶୁଭାରମ୍ଭ ଲାଗି ମଞ୍ଜୁରୀ ପ୍ରଦାନ କଲା ରେଳ ମନ୍ତ୍ରଣାଳୟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି 12 ବର୍ଷ ପୂର୍ଣ୍ଣ ହୋଇଛି। 2014 ମସିହା ମଇ 26 ତାରିଖ ଦିନ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ। ଗତ 12 ବର୍ଷ ମଧ୍ୟରେ କଲ୍ୟାଣ ଭିତ୍ତିକ ସୁଶାସନ ସହିତ ସମଗ୍ର ବ୍ୟବସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଶ୍ୱସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ କୂଟନୈତିକ ପ୍ରଭାବ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ସଂସ୍କାରମୂଳକ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍ ସବ୍କା ବିଶ୍ୱାସ ସବ୍କା ବିକାଶ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଭିତ୍ତି କରି ନରେନ୍ଦ୍ର ମୋଦିଙ୍କ ସରକାର ଦେଶବାସୀଙ୍କ କଲ୍ୟାଣ ଲାଗି ଅନେକ ଜନକୈନ୍ଦ୍ରିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ କଲ୍ୟାଣଠାରୁ ଆରମ୍ଭ କରି ମଧ୍ୟବିତ୍ତ ତଥା ମହିଳା କୃଷକ ଓ ଯୁବବର୍ଗଙ୍କ ସଶକ୍ତିକରଣ ସମେତ ସମାଜର ସମସ୍ତ ବର୍ଗ ଲୋକଙ୍କର ଉନ୍ନତି ନିମନ୍ତେ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି। ଏହାଛଡ଼ା ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ସମ୍ପ୍ରସାରଣ, ବ୍ୟବସାୟ ପ୍ରକ୍ରିୟାର ସରଳୀକରଣ ତଥା ଜୀବନଶୈଳୀରେ ଉନ୍ନତି ଆଣିବା ଉପରେ ପ୍ରାଥମିକତା ଦେଇ ମୋଦି ସରକାର ବିବିଧ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିଭଳି ବିଦେଶ ନୀତି ସମେତ ଜାତୀୟ ସୁରକ୍ଷା, ସନ୍ତାସବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ବାମପନ୍ଥୀ ଉଗ୍ରବାଦ ବିଷୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଏତଦ୍ବ୍ୟତୀତ ଦେଶବ୍ୟାପୀ ଥିବା ଐତିହ୍ୟଗୁଡ଼ିକର ସଂରକ୍ଷଣ, ସଂସ୍କୃତି, ପରିବେଶ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ମଧ୍ୟ ପ୍ରାଥମିକତା ଦେଇ ଗତ 12 ବର୍ଷ ଧରି କେନ୍ଦ୍ର ସରକାର ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି। ସୁପ୍ରିମକୋର୍ଟ ଆଜି ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାଗୁଡ଼ିକର ବିସ୍ତୃତ ଶୁଣାଣି ପୂର୍ବରୁ କରିସାରିଛନ୍ତି। ଚୀନ ଓ ପାକିସ୍ତାନ ପକ୍ଷରୁ ଜାରି କରାଯାଇଥିବା ଯୁଗ୍ମ ବିବୃତ୍ତିରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀର ସମ୍ପର୍କିତ ଅନାବଶ୍ୟକ ପ୍ରସଙ୍ଗକୁ ଭାରତ ଦୃଢ଼ ଭାବେ ଅଗ୍ରାହ୍ୟ କରିଛି। ଗତକାଲି ସାମ୍ବାଦିକମାନଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ଭାରତର ସ୍ଥିତି ସ୍ଥିର ରହିଛି ଏବଂ ଏ ସମ୍ପର୍କରେ ସମ୍ପୃକ୍ତ ପକ୍ଷମାନେ ଅବଗତ ଅଛନ୍ତି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ ଅଙ୍ଗ ରହିଥିଲା, ରହିଛି ଓ ରହିବ ବୋଲି ମତବ୍ୟକ୍ତ କରିବା ସହିତ ଏ ସମ୍ପର୍କରେ ଅନ୍ୟ କୌଣସି ଦେଶର ମତାମତ ଆବଶ୍ୟକ ନାହିଁ ବୋଲି ଶ୍ରୀ ଜୟସ୍ୱାଲ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚୀନ ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପର କେତେକାଂଶ ଭାରତ ଅଞ୍ଚଳ ମଧ୍ୟରେ ରହିଛି, ତେବେ ଭାରତ ଏହାକୁ ଦୃଢ଼ ଭାବେ ବିରୋଧ କରିଆସିଛି। ଏହିସବୁ ଅଞ୍ଚଳ ଉପରେ ପାକିସ୍ତାନର ଅବୈଧ ଦଖଲକୁ ବୈଧ କରିବା ଦିଗରେ ଅନ୍ୟ କୌଣସି ଦେଶର ପଦକ୍ଷେପକୁ ଭାରତ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଆସିଛି। ଏ ସମ୍ପର୍କରେ ଅନେକ ଥର ପାକିସ୍ତାନ ଓ ଚୀନ କର୍ତ୍ତୃପକ୍ଷଙ୍କୁ ଭାରତ ପକ୍ଷରୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ପେନି ୱାଙ୍ଗ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା, ବାଣିଜ୍ୟ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ର ସମେତ ଏକ ନିରନ୍ତର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ଦିଗରେ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ମତ ବିନିମୟ କରାଯାଇଛି। ଆଗାମୀ ଦିନରେ ଏକ ମୁକ୍ତ, ସୁରକ୍ଷିତ ତଥା ସମୃଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ଦୁଇ ଦେଶ ମିଳିତ ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଗତକାଲି ଜାପାନର ବୈଦେଶିକ ମନ୍ତ୍ରୀ ଟୋସିମିସୁ ମେଟୋଗି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଓ ବୈଷୟିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମେଟୋଗି ସୁନିଶ୍ଚିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ସିକିମ୍ ଗସ୍ତ ଅବସରରେ ଆଜି ସେ ନାଥୁଲା ଘାଟି ପରିଦର୍ଶନ କରିବେ। ପରେ ରାଷ୍ଟ୍ରପତି ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଶେଷ ଦିନରେ ଶ୍ରୀମତୀ ମୁର୍ମୁ ଗ୍ୟାଙ୍ଗଟକ୍ ପାଲଜୋର ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ଗତକାଲି ରାଷ୍ଟ୍ରପତି ଆର୍କିଡାରିୟମ୍ ଏବଂ ନାମ୍ଗେଲ୍ ତିବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶ ଓ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ଦେଶର ସର୍ବପ୍ରଥମ ହାଇଡ୍ରୋଜେନ୍ ଡେମୁ ଟ୍ରେନ୍ର ଶୁଭାରମ୍ଭ ଲାଗି ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ରେଳବାଇ କ୍ଷେତ୍ରରେ ଏକ ସବୁଜ ଓ ସ୍ଥାୟୀ ଗମନାଗମନକୁ ପ୍ରୋତ୍ସାହନ ଦେବା ଦିଗରେ ଏହା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ। 1200 କିଲୋୱାଟ୍ ଶକ୍ତି କ୍ଷମତା ବିଶିଷ୍ଟ 10 କୋଚ୍ ବିଶିଷ୍ଟ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ଟି ଜିନ୍ଦ ଓ ସୋନିପତ ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ 75 କିଲୋମିଟର ବେଗରେ ଯାତାୟତ କରିପାରିବ। ଭାରତ ରୋମାନିଆ ପ୍ରତିରକ୍ଷା ସହଯୋଗ ଯୁଗ୍ମ କମିଟିର ଦ୍ୱିତୀୟ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପକ୍ଷୀୟ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଜାରି ରହିଥିବା ସହଯୋଗର ଅଗ୍ରଗତି ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ଏହାଛଡ଼ା ସାଇବର ପ୍ରତିରକ୍ଷା, ସାମରିକ ମେଡିକାଲ ସହଯୋଗ, ଯୁଗ୍ମ ତାଲିମ, କ୍ଷମତା ନିର୍ମାଣ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ଆଦି ପ୍ରସଙ୍ଗକୁ ନେଇ ଭାରତ ଓ ରୋମାନ ମଧ୍ୟରେ ଏକ ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ଯୋଜନା ଗତକାଲି ଏହି ବୈଠକରେ ଚୂଡ଼ାନ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍କ ସହିତ ସପ୍ତଦଶ ବୈଦେଶିକ ମନ୍ତ୍ରୀ ଢାଞ୍ଚାଗତ ଆଲୋଚନାରେ ସହ ଅଧ୍ୟକ୍ଷତା କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ପ୍ରଶାନ୍ତ ମହାସାଗରୀୟ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ଅନ୍ୟାନ୍ୟ ଆଞ୍ଚଳିକ, ବୈଷୟିକ ଏବଂ ବିବିଧ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଅବସରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ସମନ୍ୱିତ ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ଲାଗି ୟୁରାନିୟମ୍ ଯୋଗାଣ ସମେତ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ଦିଗରେ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଏତଦ୍ବ୍ୟତୀତ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦାନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ କାନାଡ଼ା ଅର୍ଥନୈତିକ ଭାଗିଦାରୀର ପରବର୍ତ୍ତୀ ଅଧ୍ୟାୟ ବିଶ୍ୱାସ ଭିତ୍ତିକ ହେବା ସହିତ ଦୁଇ ଦେଶର ସମୃଦ୍ଧି ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଗତ ରାତିରେ କାନାଡ଼ାର ଟରଣ୍ଟୋଠାରେ ଏକ ମନ୍ତ୍ରୀସ୍ତରୀୟ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ

0: ଦେଖୁଛନ୍ତି ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ଦିଗକୁ ଦୁଇ ଦେଶ ଗତି କରିଥିବା ସମୟରେ ବିଶ୍ୱାସ ମାଧ୍ୟମରେ ନୂତନ ବାଣିଜ୍ୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଛି। ଏହି ଚୁକ୍ତିନାମା ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଅନ୍ୟ କେତେକ କ୍ଷେତ୍ରରେ ସହଯୋଗ ଲାଗି ନୂତନ ସୁଯୋଗ ସୃଷ୍ଟି କରିଛି। କ୍ରିକେଟ୍। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ ୱାନ୍ ମ୍ୟାଚ୍ରେ ଏହି ଦଳ ଗୁଜରାଟ ଟାଇଟାନ୍ସକୁ 92 ରନ୍ରେ ପରାସ୍ତ କରି ଫାଇନାଲ୍ ଖେଳିବାର ଯୋଗ୍ୟତା ଅର୍ଜନ କରିଛି। ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ହରାଇ 254 ରନ୍ କରିଥିଲା। ଦଳ ପକ୍ଷରୁ ରଜତ ପଟ୍ଟିଦାର ମାତ୍ର 33 ବଲ୍ରୁ 93 ରନ୍ କରି ଅପରାଜିତ ରହିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ। ବିରାଟ କୋହଲି ଓ କୃଣାଲ ପାଣ୍ଡ୍ୟା 43 ରନ୍ ଲେଖାଏଁ ସଂଗ୍ରହ କରିଥିଲେ। 255 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ଟାଇଟନ୍ସ ଆଉ 3ଟି ବଲ୍ ବାକି ଥାଇ 162 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲେ। ଦଳ ପକ୍ଷରୁ ରାହୁଲ ତେୱାତିଆ ସର୍ବାଧିକ 68 ରନ୍ କରିଥିଲେ। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଜ୍ୟାକବ୍ ଡଫି 3ଟି ୱିକେଟ୍ ଅକ୍ତିଆର କରିଥିଲେ। ଆଜି ଏଲିମିନେଟର୍ ପର୍ଯ୍ୟାୟରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ଗତକାଲି ପୂର୍ଣ୍ଣ ହେଲା 12 ବର୍ଷ। ନିର୍ବାଚନ ଆୟୋଗଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ବୈଧତା ସମ୍ପର୍କିତ ମାମଲାଗୁଡ଼ିକର ଆଜି ରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ରେ ପ୍ରଥମ ଦଳ ଭାବେ ପ୍ରବେଶ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ବିକାଶ ଦାସ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ରବୀନ୍ଦ୍ରନାଥ ମିଶ୍ରଙ୍କ କଣ୍ଠରେ, ଗୀତିକାର ହେଲେ ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

0: ପ୍ରଚାର କଲୁ ଓଡ଼ିଆ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
1: ସବୁ ଲୋକ ତ ଜାଣିଛନ୍ ମଡ଼ିଆ ଗୋଟେ ଆମର ଲାଗି କେତେ ଦରକାରୀ ଜିନିଷ। ମଡ଼ିଆ ଯଦି ଆମର ଘରେ ଥିବା ଆମେ ତାକେ ପେଜ କରିକିରି ଖାଇପାରମୁ, କ୍ଷୀରି କରିକିରି ଖାଇପାରମୁ। ତାର ସାଙ୍ଗେ ସାଙ୍ଗେ ଆଜିକାଲି ତ ଭିନ୍ନ ଭିନ୍ନ ପ୍ରକାର ଖାଇବା ଜିନିଷ ମାନେ ହେଲା ନା, ତ ଆମେ ମଡ଼ିଆକେ କେନ୍ତା ଚାଷ କର୍ମା ସେ ବିଷୟରେ ଆମେ ଜାଣିବାର ଦରକାର। ତ ଇ ମଡ଼ିଆ ଆମର ବରଷ ସାରା ଚାଷ କରାଯାଇ ପାର୍ବା, କେତେବେଳେ ଇତାର ଯେନ୍ ଖେଡ୍ ମାନେ ଜଲ୍ଦି ବାହାରସି ତ କେତେବେଳେ ଡେରି ନେ ବାହାରସି, ଇଟା କେତେବେଳେ ଚାଷ କରୁଛୁ ତାର ଉପରେ ନିର୍ଭର କରସି। ଇ ମଡ଼ିଆ ଚାଷ ଲାଗି ପାନର ଦରକାର କମ୍ ହେ, କମ୍ ପାନ ତି ବି ମଡ଼ିଆ ଚାଷ ହେଇପାର୍ବା। ତ ସେଥିଲାଗି ଆମର ଅଞ୍ଚଳଟି ବିଶେଷ କରି ପାହାଡ଼ିଆ ଜମିତି ଇ ଚାଷ କରାଯାଇସି। ତ ଆମେ କେନ୍ତା କରି ଇ ମଡ଼ିଆ ଚାଷ ଲାଗି ଜମିକେ ପ୍ରସ୍ତୁତ କର୍ମା, କେନ୍ତା କଲେ ମଡ଼ିଆ ଚାଷ ଠିକ୍ ହିସାବରେ ହେଇପାର୍ବା, ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣିବାର ଦରକାର। ଆମେ ମଡ଼ିଆ ବିହନ ଲଗାଇବାର ଆଗରୁ ମ୍ୟାଟ୍କେ ବନେଇକରି ତଷି ଦେଇ କରି ତାକେ ପାଉଡର୍ ପରା ଗୁଣ କରିଦେବାର ଦରକାର। ଆରୁ ଇ ବିହନ ବୁଣବାର ଆଗରୁ ହେକ୍ଟର ପ୍ରତି ମାନେ ଅଢ଼େଇ ଏକର ତି 5 ଟନ୍ ସଢ଼ା ଗୋବର ଖତ ଭଲ କରି ତାକେ ମିଶାଇ ଦେବାର ଦରକାର। ଯଦି ଆମେ ମଡ଼ିଆ ବୁନମୁ ବେଲେ ହେକ୍ଟର ପ୍ରତି ମାନେ ଅଢ଼େଇ ଏକର ନେ 12 କିଲୋ ଆମକେ ମଡ଼ିଆ ଦରକାର। 12 କିଲୋ ମଡ଼ିଆ ବିହନ ଯଦି ଆମେ ବୁନମୁ ବେଲେ ଚାଷଟା ଠିକ୍ ହେଇପାର୍ବା। ଆମେ ଯଦି ମଡ଼ିଆକେ 10 ସେଣ୍ଟିମିଟର ବ୍ୟବଧାନରେ ଧାଡ଼ିକେ ଧାଡ଼ି ଠିକ୍ ହିସାବରେ ବୁନମୁ ବେଲେ ହେକ୍ଟର ପ୍ରତି 10 କିଲୋଗ୍ରାମ ମଡ଼ିଆ ବି ଆମର ଲାଗି ବେଶୀ ହେ। ଇଟା ତ ଆମେ କେନ୍ତା କରି ବୁନମୁ ସେ ବିଷୟରେ ଆମେ ଜାଣିଲୁ। ତ ଯେନ୍ ମାନେ ମଡ଼ିଆକେ ପଲା ପକେଇକରି ରୋପବା ଲାଗି ଚାହୁଁଛନ୍, ତାର ବି କେନ୍ତା କାଣା କରବାର ହିସାବ କିତାବ ଅଛେ। ତ ଆମେ କାଣା କରବାର ଦରକାର, 1 ବର୍ଗମିଟର ଜାଗାରେ ଆମେ ଯଦି ପଲା ପକାମୁ ବେଲେ ଯବକ୍ଷାରଜାମ ଓ ଫସ୍ଫରସ ଦୁଇଥିନୁ 10 ଗ୍ରାମ ଯଦି ଆମେ ପ୍ରୟୋଗ କରମୁ ବେଲେ ତଲିଘରା ଜଲ୍ଦି ବଢ଼ିପାର୍ବା। ଆମେ ଯଦି ଠିକ୍ ହିସାବରେ ଅମଲ ପାଇବା ଲାଗି ଚାହୁଁଛୁ ବେଲେ ଠିକ୍ ହିସାବରେ ଧାଡ଼ିକେ ଧାଡ଼ି ଆର୍ ବୁନ୍ଦାକେ ବୁନ୍ଦା ଯଦି ଆମେ ବ୍ୟବଧାନ ରଖମୁ ତେବେ ଇ ମଡ଼ିଆ ଚାଷଟା ବହୁତ ଭଲ ହେସି। ଆମେ ଯେତେବେଳେ ପଲା ପକଉଛୁ, ପଲା ପକେଇ କରି 25 ରୁ 30 ଦିନ ଭିତରେ ଯେତେବେଳେ ପଲା ଟିକେ ଟିକେ ବଡ଼ ହେଇଯିବା, ଆମେ ସେଟାକେ ଘିଚି କରି ଆମର ଯଦି ଜମିରେ ଲଗାମୁ ବେଲେ ଚାଷଟା ଠିକ୍ ହେଇପାର୍ବା। ସବୁ ଫସଲ ଭଳିଆ ଇ ମାଣ୍ଡିଆ ଫସଲ ଟି ବି ସାରର ଆବଶ୍ୟକତା ଅଛେ। ଆମେ ଯଦି ଠିକ୍ ହିସାବରେ ମ୍ୟାଟ୍ ପରୀକ୍ଷା କରିକରି କେତେ ପରିମାଣରେ ସାର ଲାଗ୍ବା, ଆମେ ସେହି ହିସାବରେ ସାର ପ୍ରୟୋଗ କଲେ ଠିକ୍ ହିସାବରେ ଅମଲ ପାଇପାର୍ମା। ଯେନ୍ଟା କମ୍ ଦିନ ଭିତରେ ଯେନ୍ ମଡ଼ିଆ ହେଉଛେ ସେ ମଡ଼ିଆ ହେକ୍ଟର ପିଛା ମାନେ 2.5 ଏକର ତି 40 କିଲୋଗ୍ରାମ ଯବକ୍ଷାରଜାମ, 20 କିଲୋଗ୍ରାମ ଫସ୍ଫରସ ଆରୁ 20 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରବାର ଦରକାର। ଜଳସେଚିତ ଜମିତି ଯେନ୍ ଜମିତି ଆମେ ପାନ ମଡ଼ଉଛୁ ସେନେ ମଝିଆଲି ଆର୍ ଡେରି କିସମର ମଡ଼ିଆ ଲାଗି ହେକ୍ଟର ପିଛା 60 କିଲୋଗ୍ରାମ ଯବକ୍ଷାରଜାମ, 30 କିଲୋଗ୍ରାମ ଫସ୍ଫରସ ଆର୍ 30 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରବାର ଦରକାର। ଆମେ ଯବକ୍ଷାରଜାନ ସାରକେ 2 ଥର ପ୍ରୟୋଗ କରବାର ଦରକାର, ଯେତେବେଳେ ଆମେ ପ୍ରଥମ କରି କୁଡ଼ାକୁଷା କରୁଛୁ ସେତ୍କି ବେଲେ ଆର୍ ଯେତ୍କି ବେଲେ ଆମେ ଇ ମଡ଼ିଆକେ ରୋପୁଛୁ। ସବୁ ଫସଲ ଭଳିଆ ଇ ମଡ଼ିଆ ଫସଲର ବଡ଼ ଶତ୍ରୁ ହେଲା ଘାସ ହେ। ଆମେ ଯଦି ଠିକ୍ ହିସାବରେ ଘାସକେ ବଛାବୁଛି କର୍ମୁ, ଘାସକେ ଦମନ କରିପାର୍ମୁ ବେଲେ ଆମେ ମଡ଼ିଆ ଚାଷ ଠିକ୍ ହିସାବରେ ପାଇପାର୍ମୁ। ଆମେ ଇ ମଡ଼ିଆ ଚାଷ କରବାର ଆଗରୁ ଗୋଟେ ଜିନିଷ୍କେ ଆମେ ଧ୍ୟାନ ଦେବାର କଥା ଯେ ଜମି କେନ୍ କିସମ ରହେ। ଜମି ଯଦି ବାଲିଆ ଥିବା ବେଲେ ମଡ଼ିଆ ଚାଷ ତି ଉଇ ଲାଗସନ୍ ଆର୍ ଇ ଉଇ ମାନେ

0: ଗଜା ହେଲା ବେଲକେ ଆରୁ ଯେତେବେଳେ ଟିକେ ଗଛ ବଢି ଯାଇସି ଇ ମଡ଼ିଆ ଗଛ ଚେର ମନକେ ଖାଇଦେସ। ଆଉ ଗୋଟେ କଥାକେ ଆମେ ବିଶେଷ ଧ୍ୟାନ ଦେବାକେ ପଡ଼ବା ଯେ ପାନ ଥିବା ଜମିରେ ମଡ଼ିଆ ଫସଲ ଠିକ ହିସାବରେ ନେଇ ପାରେ। ଆମେ ଚେଷ୍ଟା କରିବା କଥା ଢିପ୍ ଜମିତି ଆମେ ମଡ଼ିଆ ଫସଲ କରିବା ଲାଗି, ଆରୁ ଯଦି ବି ଜମିତି ପାନ ରହିଯାଇଛେ ବେଲେ ଆମେ କେନ୍ତା କରି ସେଟାକେ କାଢ଼ିଦେମା ତାର ବ୍ୟବସ୍ଥା କରିବା ଦରକାର। ଇସବୁ କଥା ମାନେ ଯଦି ଆମେ ଧ୍ୟାନ ଦେମୁ ତେବେ ଆମେ ମଡ଼ିଆ ଫସଲରୁ ଆମେ ଲାଭ ପାଇପାରମୁ।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ପୁରାତନୀ କ୍ରମରେ କେତୋଟି ଛାନ୍ଦ। ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ସାହୁ। ପ୍ରଥମେ ଗାଇଛନ୍ତି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଗୀତ ରଚନାରୁ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଶୁଣନ୍ତୁ ପଙ୍କଜ ଜଲ୍ଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତିକାରୀ ହେଲେ ଶରଣା ବିନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ଶୁଣିଲି ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀମାନେ ଥିଲେ ପମି ଶ୍ରୀଚରଣ, ପଙ୍କଜ ଚାଲ ଏବଂ ଶରତ ନାୟକ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବେଳସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମ ଓ ସୀତାଙ୍କ ବିବାହ ଉତ୍ସବ ପରେ ପଞ୍ଚଦଶ ଛାନ୍ଦ ମଧୁସଜ୍ଜା ଗୃହ ବର୍ଣ୍ଣନାରୁ ଆରମ୍ଭ ହୋଇଛି। ପୂର୍ବରୁ ଉପେନ୍ଦ୍ର ଭଞ୍ଜ ନିଜକୁ ବୈଷ୍ଣବ ଓ କବି ଭାବରେ ପରିଚିତ କରାଇଛନ୍ତି। ଜଣେ ବୈଷ୍ଣବ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ମଧୁସଜ୍ଜା ବର୍ଣ୍ଣନା କରିବାକୁ ହୁଏତ କୁଣ୍ଠାବୋଧ କରିବ, କିନ୍ତୁ ବୈଷ୍ଣବ ଉପେନ୍ଦ୍ର ଭଞ୍ଜଙ୍କର ଏ କୁଣ୍ଠାକୁ ଅପସାରଣ କରି କବି ଉପେନ୍ଦ୍ର ଅକୁଣ୍ଠ ଭାବେ ରାମସୀତାଙ୍କ ମାନବୋଚିତ ମଧୁସଜ୍ଜାର ବର୍ଣ୍ଣନା ଦେଇଛନ୍ତି। ଏଠାରେ ଶ୍ରୀରାମ ବୈଦେହୀଶ, ବୈଦେହୀଙ୍କ ଆଦର୍ଶ ପତି ଓ ପ୍ରଣୟୀ, ପତିକୁ ପ୍ରଣୟୀ ଭାବରେ ରୂପାନ୍ତରିତ କରିବାରେ ଭଞ୍ଜ ଶୃଙ୍ଗାର ରସର ଆଶ୍ରୟ ନେଇଛନ୍ତି। ସୀତାଙ୍କ ବିରହରେ ରାମଙ୍କୁ ରସିକ କବି ପ୍ରଣୟ ଆକାଂକ୍ଷାରେ ଉତ୍କଣ୍ଠିତା ନାୟିକା ସହିତ ତୁଳନା କରିଛନ୍ତି। ଉତ୍କଣ୍ଠିତ ରାମଙ୍କୁ ଏ ବେଳରେ ରାମା ବା ରମଣୀ ସମ୍ବୋଧନ କରିବାରେ ବାଧା ନାହିଁ ବୋଲି ରସିକତା କରିଛନ୍ତି ଭଞ୍ଜ। ସଂସ୍କୃତରେ ରାମ ଶବ୍ଦ ବହୁବଚନରେ ରାମା ହୁଏ ଓ ପଶ୍ଚିମା ଲୋକମାନେ ରାମକୁ ରାମା ବୋଲି ଉଚ୍ଚାରଣ କରନ୍ତି। ମଧୁସଜ୍ଜା ଗୃହର ମନୋରମ ବର୍ଣ୍ଣନା ଦେଇଛନ୍ତି ଭଞ୍ଜ। ଏ ମଧୁସଜ୍ଜା ଗୃହରେ ଜଳୁଥିବା ଦୀପ କାମ ଭାବର ଉତ୍ତପ୍ତ ଅଗ୍ନି ନୁହେଁ, ଏହା ପବିତ୍ର ଦାମ୍ପତ୍ୟ ଜୀବନର ଚିର ଜାଜୁଲ୍ୟମାନ ଭାବର ପ୍ରତୀକ। ଏହା ଚିରସ୍ଥାୟୀ ବନ୍ଧନର ମହାନ ସାକ୍ଷୀ ରୂପରେ ଦେଦୀପ୍ୟମାନ। ଦୀପର ଏହି ହୁତାସନ ବା ଅଗ୍ନିକୁ ଛୁଇଁ ରାମ କହୁଛନ୍ତି, ରେ ବନ୍ଧୁ, ଏ ଦେହେ ଜୀବନ ଥିବା ଯାଏଁ ଅନ୍ୟକୁ ମୋର ବିଳାସିନୀ କରିବି ନାହିଁ। ଏ କଥା କହୁଛନ୍ତି କବିଙ୍କ ଭାଷାରେ ବିଦଗ୍ଧ ବା ଲୀଳା ବିଳାସୀ ମାର୍ମିକ ତଥା ରସିକ ରାମଚନ୍ଦ୍ର। ଏହିଭଳି ବ୍ୟକ୍ତିଙ୍କ ମୁଖରେ ହିଁ ଏପରି ବାକ୍ୟ ସମ୍ଭବ। ରାମଙ୍କ ବାକ୍ୟ ପରେ ସେହି ପ୍ରଦୀପରେ ହସ୍ତ ଦେଇ ଶପଥ କଲେ ସୀତା, କେଶରୁ କେତକୀ ପାଖୁଡ଼ା କାଢ଼ି କସ୍ତୁରୀରେ ଲେଖିଲେ, ଜନ୍ମେ ଜନ୍ମେ ଆନଠାରେ ମନ ବଳାଇବି ନାହିଁ। ପରଜନ୍ମର କୃଷ୍ଣ ରୁକ୍ମିଣୀ ଉପାଖ୍ୟାନ ସୂଚନା ଦେଇ ସୀତାଙ୍କ ମୁଖରେ କବି କହିଲେ, ନିର୍ଦ୍ଧାରିତ ବର ବାହୁଡ଼ିଯିବ ଓ ବାର୍ତ୍ତାବହ ଦୂତ ପଠେଇ ତୁମକୁ ଲୋଡ଼ି ଆଣିବି। ବିଦର୍ଭ କନ୍ୟା ସୀତାଙ୍କର ଏ ବୈଦର୍ଭୀ ଚାତୁରୀ ସମ୍ବଳିତ ଲେଖା ନିଜ ବକ୍ଷରେ ସଂଯୋଗ କଲେ ରଘୁସୂତ। ଏ ହୃଦୟ ମିଳନ ମଧୁସଜ୍ଜା ବର୍ଣ୍ଣନର ପ୍ରଧାନ ବିଭବ। ସଖୀମାନେ କେଳିପୁରକୁ ନାୟିକାଟିଏ ଭଳି ସଜାଇଛନ୍ତି। ଚାତୁରୀ କରି କହିଛନ୍ତି କବି, ବିକର୍ତ୍ତନ ବା ସୂର୍ଯ୍ୟଙ୍କ ତେଜରେ ପଦ୍ମିନୀର ମୋଦ ବା ଆନନ୍ଦ, ଶ୍ରୀରାମ ସୂର୍ଯ୍ୟବଂଶୀ ଓ ତୁ ପଦ୍ମିନୀ ଜାତିଆ ସ୍ତ୍ରୀ, ତାଙ୍କ ପଦଶବ୍ଦ ଶୁଣି ତୃଷାର୍ତ୍ତ ଚାତକ ପରି ଶ୍ରୀରାମ ଆନନ୍ଦିତ। ମାନବ ଧର୍ମ ପାଳନ ଓ ଆଦର୍ଶ ଦାମ୍ପତ୍ୟର ପ୍ରତିଷ୍ଠା ହୋଇଛି କେଳିଗୃହ ବର୍ଣ୍ଣନା ମାଧ୍ୟମରେ। ପ୍ରଥମ ରଜନୀର ପରିଚୟରେ ସଂଶୟ ତୁଟିଛି। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଯେ ସମସ୍ତ ସଂଶୟର ଉର୍ଦ୍ଧ୍ୱରେ ତାହା ଏଠି ସୂଚାଇଛନ୍ତି ଭଞ୍ଜ। ସଂଶୟ ମେଘ ପରେ ଶରତ ଋତୁର ନିର୍ମଳତା ନେଇ କାଶତଣ୍ଡି ଫୁଲ ପରି ସୀତାଙ୍କ ମୁଖରେ ହସର ବିକାଶ ହୋଇଛି।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ସିର୍ଫ ତୁମ୍ରୁ, ଗାଇଛନ୍ତି କୁମାର ସାନୁ ଏବଂ ଅଲଗା ୟାଗ୍ନିକ, ଗୀତ ସମୀର, ସଙ୍ଗୀତ ନଦିମ ଶ୍ରବଣ।

ଏଥର ଶୁଣନ୍ତୁ କଥାଚିତ୍ର ମୁକାବିଲାରୁ ଗାଇଛନ୍ତି ଅନୁରାଧା ପୌଡ଼ାଲ ଏବଂ ସୁରେଶ ୱାଡେକର। ଗୀତ ଇବ୍ରାହିମ ଅକ୍ସ, ସଙ୍ଗୀତ ଦିଲୀପ ସେନ, ସମୀର ସେନ।

0: AIR at 90.
1: ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମେ ନେଇଛୁ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷରୁ ଗାଇଛନ୍ତି ଜାଭିଦ ଅଲି। ଗୀତ ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବୈଦ୍ୟନାଥ ଦାସ।

0: आकाशवाणी एट 90।
1: ଏଥର ଶୁଣନ୍ତୁ ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଗୀତିକାର ହେଲେ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର, କଥାଚିତ୍ର ପର୍ଶୁରାମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଥାଚିତ୍ର ଚାନ୍ଦନା ତମେ ତାରାରୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ତପୁ ମିଶ୍ର। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ ରାଜା ଝିଅ ସଙ୍ଗେ ହେଇଗଲା ଭାବକଥା ଚିତ୍ରରୁ ଗାଇଛନ୍ତି ନିବେଦିତା ଏବଂ ସୋରିନ୍, ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମାନନ୍ଦ।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ନମିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଆଉ ଏକ ନୂତନ ଅଧ୍ୟାୟକୁ। ଆଜି ହେଉଛି ବୁଧବାର 1948 ଖ୍ରୀଷ୍ଟାବ୍ଦ ଜ୍ୟେଷ୍ଠ ସପ୍ତମ ଦିନ 2026 ମସିହା ମଇ ମାସର 27 ତାରିଖ। ଆଉ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

ବର୍ତ୍ତମାନ ସମୟରେ ରାଜ୍ୟର ଅନେକ ସ୍ଥାନରେ ଅସହ୍ୟ ଖରା ଅନୁଭବ ହେଉଛି। ଦିନକୁ ଦିନ ତାପମାତ୍ରା ବଢ଼ିବା ସହିତ ସାଧାରଣ ଜୀବନଯାପନ ମଧ୍ୟ ପ୍ରଭାବିତ ହେଉଛି। ଖରା କେବଳ ଅସୁବିଧା ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରିପାରେ। ତେଣୁ ଏହି ସମୟରେ ସଚେତନତା ଓ ସାବଧାନତା ଅତ୍ୟନ୍ତ ଜରୁରୀ। ଅତ୍ୟଧିକ ତାପମାତ୍ରା ଲୋକମାନଙ୍କ ଜୀବନକୁ ଅସୁବିଧାରେ ପକାଉଥିବା ବେଳେ ସ୍ୱାସ୍ଥ୍ୟ, କୃଷି ଓ ପରିବେଶ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଖରା ବଢ଼ିବାର ପଛରେ କିଛି ପ୍ରମୁଖ କାରଣ ରହିଛି। ସେଥିରୁ ସବୁଠାରୁ ବଡ଼ କାରଣ ହେଉଛି ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ। ଦିନକୁ ଦିନ କାରଖାନା, ଯାନବାହନ ଓ ବିଭିନ୍ନ ଦୂଷିତ ଗ୍ୟାସ୍ ପରିବେଶକୁ ଦୂଷିତ କରୁଛି ଏବଂ ଅଧିକ ଉତ୍ତପ୍ତ କରୁଛି। ଏହାର ପ୍ରଭାବରେ ପୃଥିବୀର ତାପମାତ୍ରା ବଢ଼ୁଛି। ଆଉ ଏକ ମୁଖ୍ୟ କାରଣ ହେଉଛି ଗଛକଟା। ଆମେ ଯେତେ ଅଧିକ ଗଛ କାଟୁଛୁ, ପରିବେଶର ସନ୍ତୁଳନ ସତେ ଅଧିକ ନଷ୍ଟ ହେଉଛି। ଗଛ ପରିବେଶକୁ ଥଣ୍ଡା ରଖିବା ସହିତ ବର୍ଷାକୁ ମଧ୍ୟ ସହାୟତା କରେ, କିନ୍ତୁ ବନ ନିଧନ ବଢ଼ିବା ଫଳରେ ଖରା ଅଧିକ ତୀବ୍ର ହେଉଛି।

0: ସହର ଅଞ୍ଚଳରେ କଂକ୍ରିଟ୍ ଘର, ରାସ୍ତା ଓ ଯାନବାହନ ବଢ଼ିବାରୁ ମାଟିର ପ୍ରାକୃତିକ ଥଣ୍ଡାପଣ କମିଯାଉଛି। ଏହାକୁ ହିଟ୍ ଆଇଲ୍ୟାଣ୍ଡ ପ୍ରଭାବ ବୋଲି କୁହାଯାଇଥାଏ। ଫଳରେ ସହର ଅଞ୍ଚଳ ଗାଁଠାରୁ ଅଧିକ ଗରମ ଅନୁଭବ ହୁଏ। ପାଣିର ଅପଚୟ ଓ ଜଳସ୍ରୋତ ଶୁଖିଯିବା ମଧ୍ୟ ଖରାର ପରିସ୍ଥିତିକୁ ଆହୁରି ଗମ୍ଭୀର କରୁଛି। ଯଦି ଆମେ ଏବେଠାରୁ ସଚେତନ ନ ହେବା, ତେବେ ଆଗାମୀ ଦିନରେ ଏହି ସମସ୍ୟା ଆହୁରି ବଢ଼ିପାରେ। ତେଣୁ ଆମକୁ ଅଧିକ ଗଛ ଲଗାଇବା ପାଇଁ ପଡ଼ିବ, ପାଣି ସଞ୍ଚୟ କରିବାକୁ ପଡ଼ିବ ଏବଂ ପରିବେଶକୁ ସୁରକ୍ଷା କରିବାର ସଂକଳ୍ପ ନେବାକୁ ପଡ଼ିବ। ଛୋଟ ଛୋଟ ପଦକ୍ଷେପ ଆଗାମୀ ଦିନରେ ବଡ଼ ପରିବର୍ତ୍ତନ ଆଣିପାରିବ। ଯଦି ଆମେ ଏବେଠାରୁ ଖରା ଓ ପରିବେଶ ପ୍ରତି ସଚେତନ ନ ହେବା, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ବୈଜ୍ଞାନିକମାନେ ସତର୍କ କରୁଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରତିବର୍ଷ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଖରା ସମୟରେ ଶରୀରରେ ପାଣିର ଅଭାବ ହେବା, ମୁଣ୍ଡ ବ୍ୟଥା, ଦୁର୍ବଳତା, ମୁଣ୍ଡ ବୁଲାଇବା, ଜ୍ୱର ଭଳି ସମସ୍ୟା ଦେଖାଦେଇପାରେ। ଅଧିକ ସମୟ ଧରି ତୀବ୍ର ରୌଦ୍ରତାପରେ ରହିଲେ ହିଟ୍ଷ୍ଟ୍ରୋକ୍ ଭଳି ଗୁରୁତର ଅବସ୍ଥା ମଧ୍ୟ ସୃଷ୍ଟି ହୋଇପାରେ। ସେଥିପାଇଁ ଦିନ 11ଟାରୁ ଦିନ 3ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ଯଦି କୌଣସି କାମରେ ବାହାରକୁ ଯିବାକୁ ପଡ଼େ, ତେବେ ଛତା, ଟୋପି କିମ୍ବା ଗାମୁଛା ବ୍ୟବହାର କରନ୍ତୁ। ସୂତା ଓ ହାଲୁକା ରଙ୍ଗର ପୋଷାକ ପିନ୍ଧନ୍ତୁ। ବାରମ୍ବାର ପାଣି ପିଅନ୍ତୁ। ଯଦି ଶୋଷ ନ ଲାଗୁଥାଏ, ତେବେ ମଧ୍ୟ ଶରୀରକୁ ଜଳଶୂନ୍ୟତାରୁ ବଞ୍ଚାଇବା ପାଇଁ ପାଣି ଆବଶ୍ୟକ। ଲେମ୍ବୁ ପାଣି, ଦହି ଘୋଳ ଓ ORS ଭଳି ପାନୀୟ ଶରୀରକୁ ଶକ୍ତି ଦେଇଥାଏ। ଖରା ସମୟରେ ଖାଦ୍ୟ ପାନୀୟରେ ମଧ୍ୟ ସତର୍କତା ଆବଶ୍ୟକ। ବାହାରର ଖୋଲା ଓ ଅସ୍ୱଚ୍ଛ ଖାଦ୍ୟ ଖାଇବା ଏଡ଼ାନ୍ତୁ। ତରଭୁଜ, କାକୁଡ଼ି, ଦହି ଫଳ ଭଳି ପାଣିଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଖରା ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ ଓ ବୟସ୍କ ବ୍ୟକ୍ତିମାନେ, କାରଣ ସେମାନଙ୍କ ଶରୀର ତୀବ୍ର ତାପମାତ୍ରାକୁ ସହଜରେ ସହିପାରେ ନାହିଁ। ତେଣୁ ଏହି ସମୟରେ ସେମାନଙ୍କ ପ୍ରତି ବିଶେଷ ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ।
1: I love her! I love Sapna!

ଛୋଟ ଶିଶୁମାନେ ଅଧିକ ସମୟ ଖେଳକୁଦରେ ବ୍ୟସ୍ତ ରହିଥାନ୍ତି ଏବଂ ପାଣି ପିଇବାକୁ ଅବହେଳା କରନ୍ତି, ଫଳରେ ଶରୀରରେ ପାଣିର ଅଭାବ ହୋଇ ଦୁର୍ବଳତା, ଜ୍ୱର କିମ୍ବା ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ। ତେଣୁ ଅଭିଭାବକମାନେ ଶିଶୁମାନଙ୍କୁ ବାରମ୍ବାର ପାଣି, ଘୋଳ ଦହି, ଲେମ୍ବୁ ପାଣି କିମ୍ବା ORS ଦେବା ଉଚିତ। ଦିନର ତୀବ୍ର ଖରାବେଳେ ବାହାରେ ଖେଳିବାକୁ ନ ଦେଇ ଘର ଭିତରେ ରଖିବା ଭଲ। ସେହିପରି ବୟସ୍କ ବ୍ୟକ୍ତିମାନଙ୍କ ଶରୀରରେ ତାପ ସହିବାର କ୍ଷମତା କମ୍ ଥାଏ। ଅଧିକ ଖରାରେ ସେମାନଙ୍କ ରକ୍ତଚାପ, ଶ୍ୱାସକଷ୍ଟ କିମ୍ବା ହୃଦରୋଗ ଭଳି ସମସ୍ୟା ବଢ଼ିପାରେ। ତେଣୁ ସେମାନଙ୍କୁ ଥଣ୍ଡା ଓ ପବନ ଚଳାଚଳ ସ୍ଥାନରେ ରଖନ୍ତୁ। ସମୟ ଅନୁଯାୟୀ ପାଣି ଏବଂ ହାଲୁକା ପୌଷ୍ଟିକ ଖାଦ୍ୟ ଦିଅନ୍ତୁ। ଯଦି ମୁଣ୍ଡ ବୁଲାଇ ଅତ୍ୟଧିକ ଦୁର୍ବଳ ଲାଗେ କିମ୍ବା ଶରୀର ଅସୁସ୍ଥ ଲାଗେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଖରା ସମୟରେ କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ମଧ୍ୟ ବହୁତ କଷ୍ଟ ଭୋଗିଥାନ୍ତି। ତୀବ୍ର ଗରମ ଓ ପାଣିର ଅଭାବରେ ଅନେକ ପକ୍ଷୀ ଓ ପଶୁ ଜୀବନ ସଙ୍କଟରେ ପଡ଼ୁଛି। ଗଛ କମିଯିବା ଓ ଜଳସ୍ରୋତ ଶୁଖିଯିବା ଫଳରେ ସେମାନେ

ଖାଦ୍ୟ ଓ ପାଣି ପାଇଁ ଏପଟି ସେପଟି ବୁଲିବାକୁ ବାଧ୍ୟ ହେଉଛନ୍ତି। ଖରାଦିନରେ ଘର ସାମ୍ନାରେ ବାଲକନି କିମ୍ବା ଛାତ ଉପରେ ଏକ ଛୋଟ ପାତ୍ରରେ ପାଣି ରଖିଦେଲେ ପକ୍ଷୀମାନେ ଉପକୃତ ହେବେ। ରାସ୍ତାରେ ବୁଲୁଥିବା ଗୋରୁ ଗାଈ କୁକୁର ଏବଂ ଅନ୍ୟ ପଶୁମାନଙ୍କ ପାଇଁ ମଧ୍ୟ ପାଣିର ବ୍ୟବସ୍ଥା କରିବା ଉଚିତ।

ଶ୍ରୋତାବନ୍ଧୁ, ପ୍ରତି ଓଡ଼ିଆଙ୍କ ପ୍ରିୟ ହେଉଛି ବେଲପଣା। ଏହାର ଗଛଠାରୁ ଆରମ୍ଭ କରି ପତ୍ର ଫଳ ବିଶେଷ ଉପକାରୀ। ବିଶେଷ କରି ଖରା ଆସିବା ମାତ୍ରେ ଘରେ ଘରେ ବେଲପଣା ତିଆରି ହୋଇଥାଏ। ଏହାକୁ କିଏ କଞ୍ଚା ଖାଇବାକୁ ପସନ୍ଦ କରନ୍ତି ତ ଆଉ ପୁଣି କିଏ ପଣା ତିଆରି କରି ପିଇବାକୁ ଭଲ ପାଇଥାନ୍ତି। ଓଡ଼ିଆ ନବବର୍ଷ ଆରମ୍ଭ ହେବା ମାତ୍ରେ ବେଲପଣା ପିଇ ସମସ୍ତେ ବର୍ଷର ଆରମ୍ଭ କରିଥାନ୍ତି। ଓଡ଼ିଆଙ୍କ ପାଇଁ ନ୍ୟାଚୁରାଲ ଥଣ୍ଡା କହିଲେ ବେଲପଣା, ଯାହା ସ୍ୱାସ୍ଥ୍ୟକୁ ଭଲ ରଖିବା ସହିତ ଶରୀରକୁ ଭିତରୁ ଥଣ୍ଡା ରଖେ। ଏହା ଏନର୍ଜି ବୁଷ୍ଟର ଭାବରେ କାର୍ଯ୍ୟ କରିଥାଏ, ଯାହା ଆମ ପାଇଁ ରାମବାଣ ସଦୃଶ। ବେଲପଣା ଯେତିକି ସ୍ୱାଦିଷ୍ଟ ସେତିକି ହିତକର, ଯାହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ଆଜିକାଲିର ଯୁବପିଢ଼ିମାନେ ଖରାଦିନ ଆରମ୍ଭ ହୋଇ ହୋଇ କୋଲ୍ଡ ଡ୍ରିଙ୍କ୍ସ ଏବଂ ଆଇସ୍କ୍ରିମ୍ ଖାଉଛନ୍ତି। ଏହା କିଛି ସମୟ ପାଇଁ ହୁଏତ ଆମକୁ ଥଣ୍ଡା ଅନୁଭବ କରାଇଥାଏ, ହେଲେ ପରେ ବିପଦରେ ପକାଇଥାଏ। ସେଥିପାଇଁ ଗରମରୁ ବଞ୍ଚିବାକୁ ହେଲେ ବେଲପଣା ପିଅନ୍ତୁ। ବେଲରେ ଫାଇବର, ପ୍ରୋଟିନ୍, ଆଇରନ୍ ଓ ପୁଷ୍ଟିକର ଗୁଣ ଭରପୁର ମାତ୍ରାରେ ଥାଏ, ଯାହା ଶରୀରକୁ ହାଇଡ୍ରେଟ୍ ରଖିବା ସହ କୋଷ୍ଠକାଠିନ୍ୟ, ଗ୍ୟାସ୍, ବଦହଜମି ଓ ଥକାପଣ ଭଳି ସମସ୍ୟାକୁ ଦୂର କରିଥାଏ। ତେବେ ଆଗକୁ ଆମେ ଆପଣଙ୍କୁ ବେଲପଣା ପିଇବାର ଲାଭ ସମ୍ପର୍କରେ ଜଣାଇବୁ। ହେଲେ ଆସନ୍ତୁ ଏଇଠି ଶୁଣିନେବା ଗୋଟିଏ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା ବେଲପଣାର ଲାଭକାରୀ ଗୁଣ ସମ୍ପର୍କରେ, ଯାହାଦ୍ୱାରା ଆପଣଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହୋଇପାରିବ। ଖରାଦିନେ ଅଧିକ ଝାଳ ବୋହିଥାଏ। ସାଧାରଣତଃ ଏହି ଦିନରେ ଜଳୀୟ ଅଂଶର ଅଭାବ ଦେଖିବାକୁ ମିଳିଥାଏ। ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ବେଲପଣା ପିଇପାରିବେ, ଯାହା ଆପଣଙ୍କ ଜଳୀୟ ଅଂଶର ଅଭାବକୁ ଦୂର କରିବ। ବେଲପଣା ପିଇବା ଦ୍ୱାରା ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରେ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ତ୍ୱଚାରେ ଚମକ ଆଣିଥାଏ। ବେଲପଣାରେ ପ୍ରଚୁର ପରିମାଣରେ ଡାଇଟ୍ରି ଫାଇବର ଏବଂ ପ୍ୟାକ୍ଟିନ୍ ଥାଏ, ଯାହା ସୁସ୍ଥ ପାଚନ ପ୍ରଣାଳୀ ବଜାୟ ରଖିବାରେ ସାହାଯ୍ୟ କରେ। କୋଷ୍ଠକାଠିନ୍ୟ ମଧ୍ୟ କମ୍ କରିଥାଏ। ବେଲପଣା ନିୟମିତ ଭାବେ ସେବନ କଲେ କୋଲେଷ୍ଟ୍ରୋଲ ସ୍ତର ନିୟନ୍ତ୍ରଣ ହୋଇଥାଏ, ଯାହାଦ୍ୱାରା ହାର୍ଟକୁ ସୁସ୍ଥ ରଖାଯାଇପାରିବ। ହାର୍ଟର ସ୍ୱାସ୍ଥ୍ୟକୁ ଉନ୍ନତ କରି ହୃଦରୋଗର ଆଶଙ୍କା ହ୍ରାସ କରିଥାଏ। ବେଲପଣାରେ ଫେରୁଲିକ୍ ଏସିଡ୍ ଏବଂ ରୁଟିନ୍ ଭଳି ଗୁଣ ରହିଛି, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିପାରି ସାହାଯ୍ୟ କରେ। ଏହା ଇନ୍ସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରେ ଏବଂ ରକ୍ତ ଶର୍କରା ସ୍ତରକୁ ହ୍ରାସ କରେ। ବେଲପଣାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଚର୍ମକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରେ ଏବଂ ଲୋକଜେନ୍ ଉତ୍ପାଦନକୁ ବୃଦ୍ଧି କରେ, ଯାହା ଚର୍ମକୁ ଉନ୍ନତ କରିବା ସହ ଅକାଳ ବାର୍ଦ୍ଧକ୍ୟକୁ ରୋକିଥାଏ। ତାହେଲେ ଖରାଦିନରେ ଅନ୍ୟ ଥଣ୍ଡା ପିଇବା ପରିବର୍ତ୍ତେ ବେଲପଣା

ଆମର ଦିନଚର୍ଯ୍ୟାର ଛୋଟ ଛୋଟ ଅଭ୍ୟାସ ହିଁ ଆମକୁ ସ୍ୱାସ୍ଥ୍ୟକୁ ସୁସ୍ଥ କିମ୍ବା ଅସୁସ୍ଥ କରିଥାଏ। ବ୍ୟସ୍ତ ଜୀବନରେ ଅନେକ କାମର ଚାପରେ ସମୟରେ ଖାଇବାକୁ ଅବହେଳା କରନ୍ତି, କିନ୍ତୁ ଏହି ଛୋଟ ଅବହେଳା ଆଗକୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ। ରାତିରେ ଡେରିରେ ଅନେକ ଲୋକ ଖାଦ୍ୟ ଖାଇଥାନ୍ତି, ତେବେ ବ୍ୟସ୍ତତା ଏବଂ ଦୈନନ୍ଦିନ ଜୀବନଚର୍ଯ୍ୟା ପାଇଁ ଅନେକଙ୍କ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ। ତେବେ ରାତି 9ଟା ପରେ ଯଦି ଅଧିକ ଖାଦ୍ୟ ଗ୍ରହଣ କରନ୍ତି ତାହେଲେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼େ, ଏମିତିକି ବଡ଼ ପେଟ ସମସ୍ୟା ମଧ୍ୟ ଉପୁଜାଇପାରେ। ଆମେରିକାର ନ୍ୟାସନାଲ୍ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନ୍ ଏକ୍ଜାମିନେସନ୍ ସର୍ଭେରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। 11,000 ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଳମ୍ବିତ ରାତିରେ ଖାଦ୍ୟ ଖାଇଲେ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହାସହ ଅଧିକାଂଶ ଲୋକ କହିଛନ୍ତି କି ବ୍ୟସ୍ତତା ପାଇଁ ବିଳମ୍ବରେ ଖାଦ୍ୟ ଗ୍ରହଣ କରନ୍ତି। ପାଖାପାଖି 25%ରୁ ଅଧିକ ଲୋକ ଏଭଳି ଥିବା ଜଣାପଡ଼ିଛି। ତେବେ ଏମାନଙ୍କ ନିକଟରେ କୋଷ୍ଠକାଠିନ୍ୟ ଦେଖାଯାଏ। ବିଳମ୍ବରେ ଖାଇବା ବା ଅତ୍ୟଧିକ ଖାଦ୍ୟ ଗ୍ରହଣ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାର ପ୍ରଭାବ ଅନ୍ତଃନଳୀ ଉପରେ ପଡ଼ିଥାଏ। ଦିନ ଅପେକ୍ଷା ରାତିରେ ଖାଦ୍ୟ ହଜମ କରିବାର କ୍ଷମତା ହ୍ରାସ ପାଇଥାଏ। ରାତିରେ ଅଧିକ ପରିମାଣର ଖାଦ୍ୟ ଗ୍ରହଣ କଲେ ଏହା ସହଜରେ ହଜମ ହୋଇନଥାଏ। ଏହାକୁ ଏଡ଼ାଇବା ପାଇଁ ସବୁବେଳେ ରାତିରେ ହାଲୁକା ଖାଦ୍ୟ ଖାଆନ୍ତୁ। ଏହାସହ ମାନସିକ ଚାପ ନିଅନ୍ତୁ ନାହିଁ। ପ୍ରତିଦିନ ଯୋଗ କରନ୍ତୁ, ଏହାସହ ଚାଲିବା କିମ୍ବା ଧ୍ୟାନ କରନ୍ତୁ। ସବୁଠାରୁ ବଡ଼ କଥା, ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ ଏବଂ ମନେ ରଖନ୍ତୁ, ରାତିରେ ଶୀଘ୍ର ଖାଇବାର ଅଭ୍ୟାସ ଯୋଡ଼ନ୍ତୁ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିନେବା ଇତିହାସରେ ଆଜିର ଦିନ ସମ୍ପର୍କରେ। 1703 ଆଜିର ଦିନରେ ରୁଷର ସମ୍ରାଟ ପିଟର ଦ ଗ୍ରେଟ୍ ସେଣ୍ଟ ପିଟ୍ସବର୍ଗ ସହର ସ୍ଥାପନା କରିଥିଲେ। 1964 ମସିହା ଆଜିର ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଦେହାନ୍ତ ହୋଇଥିଲା। ଆଧୁନିକ ଭାରତ ଗଠନରେ ତାଙ୍କର ଅବଦାନ ଅତୁଳନୀୟ। ମେ 27 ତାରିଖ 2014 ମସିହାରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1930 ମେ ମାସର 27 ତାରିଖରେ ବିଶ୍ୱପ୍ରସିଦ୍ଧ କାର୍ଟୁନ୍ ପାତ୍ର ଡୋନାଲ୍ଡ ଡକ୍ ପ୍ରଥମେ ପ୍ରଦର୍ଶିତ ହୋଇଥିଲା। 1962 ମସିହା ଆଜିର ଦିନରେ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀଙ୍କ ଜନ୍ମ ହୋଇଥିଲା। 2010 ମସିହା ମେ 27ରେ ଓଡ଼ିଶାର ଚାନ୍ଦିପୁରରେ ପରମାଣୁ କୌଶଳଯୁକ୍ତ ଧନୁଷ ଓ ପୃଥ୍ୱୀ 2 ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା। ମେ 27 ତାରିଖ 2010ରେ ତିବ୍ବତ ଧର୍ମଗୁରୁ ଦଲାଇ ଲାମା ବୁଦ୍ଧ ପୂର୍ଣ୍ଣିମା ଦିନ ପାଟନା ରେଲ ଷ୍ଟେସନ ନିକଟରେ 22 ଏକର ଜମିରେ 125 କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ 200 ଫୁଟ ଉଚ୍ଚ ଭବ୍ୟ ବୁଦ୍ଧ ସ୍ମୃତି ପାର୍କକୁ ଜନସାଧାରଣଙ୍କୁ ସମର୍ପିତ କରିଥିଲେ।

ଆସନ୍ତା ଜାଣିନେବା ପାଣିପାଗ ସମ୍ପର୍କରେ। ସପ୍ତାହେ ହେଲା ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ତାତିରୁ ମିଳୁନି ତ୍ରାହି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା 42 ଡିଗ୍ରୀ ସେଲସିୟସରୁ ଉପରେ ରହୁଛି। ଆକାଶରୁ ନିଆଁ ବର୍ଷା ଜାରି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଗତକାଲି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ଚଳିତ ବର୍ଷ ସୁପର ଏଲନିନୋ ପ୍ରଭାବରେ ମୌସୁମୀ ବର୍ଷା ଅନିୟମିତ ଓ କମିବା ଆଶଙ୍କା କରାଯାଉଛି। ଆଜି କଳାହାଣ୍ଡିର ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବନିମ୍ନ 29 ଡିଗ୍ରୀ ସେଲସିୟସ ରହିବ।

ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମଟିକୁ ଏଇଠି ରଖି ବିଦାୟ ନେବାକୁ ହେବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନିଶ୍ଚୟ ପଠାଇବେ। ଆମ ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମତାମତ ପଠାଇବା ପାଇଁ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲି ମୋ ନମିତା। ନମସ୍କାର।

ପ୍ରଚାର କଲୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରିବେ ମଙ୍ଗୁଳୁ ମିଶ୍ର ଏବଂ ମୃତ୍ୟୁଞ୍ଜୟ ସାହୁ। ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30। ଶିଳ୍ପୀମାନେ ହେଲେ ପ୍ରଣବ କିଶୋର ପଟ୍ଟନାୟକ, ଶ୍ୟାମାମଣି ଦେବୀ, ଆଦ୍ୟାଶା ଦାସ ଏବଂ ରଥିକାନ୍ତ ଶତପଥୀ। ଚାଷର କଥା ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିପାରିବେ କେତୋଟି ହିନ୍ଦୀ।

କଥାଚିତ୍ରର ଗୀତ। ଏଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ ଯୋଗେ ଏଫ୍ଏମ୍ରେ 100.3 ମେଗା ହର୍ଟ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ 12:00 ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ଦାସକାଠିଆ ଗୀତ ପରିବେଷଣ କରୁଛନ୍ତି ମଙ୍ଗଳୁ ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁ।

0: ଭାଇରେ
1: ହେଲା କଣ?
0: ଜଗତ ମାତା ସରସ୍ୱତୀଙ୍କୁ ପଦେ ଡାକିଲା ପରେ
1: ଆଚ୍ଛା
0: ଜଗତ ପିତା
1: ନିମ୍ବଙ୍କୁ
0: ଏୟା ଏକା ବୁଝିଲୁ କି ରେ?
1: ହଁ,
0: ଜଗତ ପିତା କହିଲେ ନିମ୍ବ,
1: ନହେଲେ ମହାନିମ୍ବ
0: ସେପରି ନୁହ।
1: ଆଚ୍ଛା,
0: ଜନିତା ଚୋପନେତା ଚ ଜସ୍ତୁ ବିଦ୍ୟାମ ପ୍ରେଚ୍ଛତି।
1: ହଁ,
0: ଅନ୍ନଦାତା ଭୟତ୍ରାତା ପଞ୍ଚେତେ ପିତର ଶ୍ରୁତା।
1: ଠିକ,
0: ଜନିତା କହିଲେ ଜନ୍ମଦାତା,
1: ଆହା
0: ଉପନୟନ ବ୍ରତ ପ୍ରବୃତ୍ତି ସଂସ୍କାର କର୍ତ୍ତା।
1: ଠିକ,
0: ବିଦ୍ୟାଦାତା,
1: ଆହା
0: ଅନ୍ନଦାତା।
1: ହଁ,
0: ଆଉ ଭୟରୁ ରକ୍ଷା କର୍ତ୍ତା,
1: ସେ ମଧ୍ୟ ଗୋଟେ ପିତା।
0: ଏ ପାଞ୍ଚ

0: ନବୀନ ସୁନ୍ଦର ଘନ ଶ୍ୟାମ ହେ।
1: ଭାଇରେ
0: ହେଲା କଣ,
1: ଆଜି ଜାତୀୟ ସହତି ଉପରେ ଆଲୋଚନା କରିବା।
0: ଜାତୀୟ ଏକତା
1: ସ୍ଥିର ମାନସ।

0: ଭାଇରେ
1: ହଁ
0: ଦିନେ ପାଞ୍ଚ ଆଙ୍ଗୁଠି ଗୋଟିଏ ସ୍ଥାନରେ ବସି
1: ଆହା
0: ନିଜ ନିଜର ବଡି ମା କହୁ କହୁ
1: ସେ କହିଲା ମୁଁ ବଡ ଇଏ କହିଲା ମୁଁ ବଡ ଏମିତି ସବୁ ଯୁଦ୍ଧ ଲାଗିଗଲେ ଆଉ
0: ପରସ୍ପର ଭିତରେ କଳହ ଲାଗିଗଲା
1: ଆଚ୍ଛା
0: ତେଣେ ଅନ୍ୟମାନେ ବୁଢା ଆଙ୍ଗୁଠିକୁ ଦେଖାଇ କହିଲେ ତୁ କେମିତି ବଡ କହିଲୁ
1: କହିଲୁ ଦେଖିବା
0: ସଙ୍ଗେ ସଙ୍ଗେ ବୁଢା ଆଙ୍ଗୁଠି ଠିଆ ହେଇପାରି କହିଲା
1: କଣ କହିଲା
0: ବୃଦ୍ଧାଙ୍ଗୁଷ୍ଠ

0: ବୁଢ଼ାଙ୍ଗୁଟି କହିଲା ଦେଖ ଯଦି ମୋଟା ଦୃଷ୍ଟିରୁ ବିଚାର କରିବା
1: ହଁ
0: ସମସ୍ତଙ୍କ ଭିତରେ ମୁଁ ହଉଛି ମୋଟା
1: ବୃଦ୍ଧ ମଧ୍ୟ
0: ନା ମଧ୍ୟ ମୋର ବୁଢା ଆଙ୍ଗୁଠି
1: ଆହା
0: ତୃତୀୟରେ ଦେଶର ମୁଖ୍ୟ ହଉଛନ୍ତି ରାଜା
1: ଠିକ
0: ରାଜାଙ୍କର ଯେତେବେଳେ ଅଭିଷେକ ହଉଛି
1: ଆଚ୍ଛା
0: ବ୍ରାହ୍ମଣ ଆସିକରି ବୁଢା ଆଙ୍ଗୁଠିରେ ଏକା ଚନ୍ଦନ ସିନ୍ଦୁର ଧରିକରି ରାଜାଙ୍କୁ ତିଳକ ଦିଅନ୍ତି ତେଣୁ ମୁଁ ହଉଛି ସବୁଠାରୁ ବଡ଼
1: ଶ୍ରେଷ୍ଠ
0: ଏ କଥା ଯେତେବେଳେ ଶୁଣିଦେଲା
1: ଆହା
0: ତା ପାଖରେ ତର୍ଜନୀ ବୋଇଲେ ବିଶି ଆଙ୍ଗୁଠି ଥିଲା
1: ସିଏ ମଧ୍ୟ କହିଥିବ
0: କଣ କହିଲା
1: କଣ କହିଲା
0: ତା

0: କହିଲା ତୁ ସିନା ବଡ଼ ବୋଲି କହୁଛୁ,
1: ହଁ
0: ଯଦି କୌଣସି ଲୋକ ରାଗିଯାଏ
1: ଆହା
0: ତାହେଲେ ବିଶି ଆଙ୍ଗୁଠିକୁ ଦେଖେଇକିରି ଏକା କହେ ତତେ ଦେଖିଦେବି ବୋଲି,
1: ଥାରେ ମୁଁ ତତେ ଦେଖିଦେବି ବୋଲି କହେ।
0: ତମ ମାନଙ୍କୁ କିଏ କେବେ ଦେଖଉଛି କି?
1: ନୁହେଁ ତ।
0: ତେଣୁ ତମେ କେମିତି ବଡ଼ ହବ? ମୁଁ ଏକା ହଉଛି ସବୁଠାରୁ
1: ବଡ଼।
0: ତା ପାଖରେ ମଧ୍ୟମା ବୋଲି ମଝି ଆଙ୍ଗୁଠି ଥିଲା,
1: ସିଏ ମଧ୍ୟ ତାର ବଡ଼ ପଣିଆ କହିଥିବ।
0: ସଙ୍ଗେ ସଙ୍ଗେ ଠିଆ ହେଇକିରି ଆରମ୍ଭ କରିଦେଲା
1: କଣ ବୋଲି,
0: ମଧ୍ୟରେ ରହିଣ ମଧ୍ୟମା ଶୁଣୁ ଥିଲା ଏ ବାଣୀ, ହେ ଶୁଣୁ ଥିଲା ଏ ବାଣୀ, ଅନଳେ ଆହୁ

0: ମଝିଆଙ୍ଗୁଟି କହିଲା ଦେଖ
1: ଆଚ୍ଛା
0: ଯଦି କୌଣସି ଆସନ ଥାଏ ସଭା ସମିତି ମାନଙ୍କରେ
1: ହଁ
0: ତାହେଲେ ବଡ଼ ଲୋକମାନଙ୍କର ଆସନ ଏକା ମଝିରେ
1: ମଧ୍ୟରେ
0: ତେଣୁ ମତେ ମଧ୍ୟ ବିଧାତା ବଡ଼ ବୋଲି ମଝିରେ ସ୍ଥାନ ଦେଇଛି
1: ଆଚ୍ଛା
0: ଦ୍ୱିତୀୟରେ ପାଞ୍ଚ ଜଣଙ୍କ ଭିତରେ ମୁଁ ଏକା ହଉଛି ଲମ୍ବ ତେଣୁ ମୁଁ ଏକା ସମସ୍ତଙ୍କ ଭିତରେ ବଡ଼
1: ଶ୍ରେଷ୍ଠ
0: ଏ କଥା ଯେତେବେଳେ ଶୁଣିଦେଲା
1: ଆହା
0: ତା ପାଖରେ ଅନାମିକା ଥିଲା
1: ସେ ମଧ୍ୟ ତାର ବଡ଼ ପଣିଆ
0: ସେ ମଧ୍ୟ ହସି କରି ଆରମ୍ଭ କରିଦେଲା
1: କଣ ବୋଲି
0: ହସ୍

0: ଭାଇରେ
1: ହଁ
0: ଅନାମିକା କହିଲା ସବୁଠାରୁ ଶ୍ରେଷ୍ଠ କର୍ମ ହଉଛି ବୈଦିକ କର୍ମ।
1: ବୈଦିକ କର୍ମ
0: ବ୍ରତ ବିବାହ ଯଜ୍ଞ ଉତ୍ସବ ପ୍ରଭୃତି ହେଲା ବେଳେ
1: ଆହା
0: ପୁରୋହିତ ଆସି
1: ହଁ
0: ସର୍ବପ୍ରଥମେ କୁଶରେ ଗୋଟାଏ ବଟୁ ନିର୍ମାଣ କରି ମୋ ଦେହରେ ଲଗାନ୍ତି।
1: ଠିକ
0: ତାପରେ ଯେ କୌଣସି କାମ ଆରମ୍ଭ ହୁଏ।
1: ଆଚ୍ଛା
0: ଏ ଯୋଉ ସୌଭାଗ୍ୟ ମୋର ଅଛି
1: ହଁ
0: ତମର କାହାର ଅଛି କି
1: ନୁହେଁ ତ
0: ତେଣୁ ମୁଁ ଏକା ହଉଛି ସବୁଠାରୁ ବଡ଼।
1: ଆହା
0: ତା ପାଖରେ କନିଷ୍ଠା ଥିଲା
1: ହଁ
0: ସେ ଆରମ୍ଭ କରିଦେଲା।
1: କଣ ବୋଲି
0: କନିଷ୍ଠା କହ।

0: ହେଲା ତୁମେ ସବୁ କଥା ଭୁଲି ଯାଉଛ।
1: ହଁ,
0: ସଂସାରରେ ପ୍ରକୃତରେ ବଡ଼ କିଏ? ଯିଏ ନିଜେ ଦୁଃଖ ସହି ଅନ୍ୟକୁ ସୁଖ ଦିଏ।
1: ହଁ,
0: କିଏ ଯଦି ରାଗି କରି ଗୋଟେ ବିଧା ମାରୁଛି,
1: ମୁଁ ରହୁଛି ତଳେ, ତମମାନେ ସବୁ ମୋ ଉପରେ ରହୁଛ,
0: ମାଡ଼ ଖାଉଛି, ତୁମମାନଙ୍କୁ ରକ୍ଷା କରୁଛି।
1: ହଁ,
0: ତେଣୁ କରି ମୁଁ ଏକା ହଉଛି ସବୁଠାରୁ
1: ସେବା ଗୁଣଟା ମୋର ପରୋପକାରାୟ ସ୍ୱର୍ଗାୟ।
0: ହଁ, ଏଭଳିଆ ପାଞ୍ଚ ଜଣ ଯାକର ଆଉ କଳି ସମାଧାନ ହେଇପାରିଲା ନାହିଁ।
1: ଆହା, ହଁ,
0: ସମସ୍ତେ ବିଚାର କଲେ କଣ କହିବା,
1: କଣ କରିବା,
0: ଆମେ ଭଗବାନ ବିଷ୍ଣୁଙ୍କ ପାଖକୁ ଯିବା।
1: ଆଚ୍ଛା,
0: ହଁ, ଏହା ଭାବି ପାଞ୍ଚ ଜଣ ଧୀରେ ଧୀରେ ଗଲେ ଦ୍ୱାରକାପୁରକୁ। ପୁଣି ପଥ
1: ସରଗିଲେ
0: ପାଞ୍ଚ ଜଣ ଯାକ ଦ୍ୱାରକାପୁରକୁ ବିଷ୍ଣୁଙ୍କୁ ଦେଖା କରିବା ଅଭିମୁଖରେ ବାହାରିଲେ।
1: ଆଚ୍ଛା,
0: ଭଗବାନଙ୍କର ନାମ ଗାନ କରି ଯାଉଛନ୍ତି।
1: କେମିତି
0: ଭଜ

0: ଭାଇ ରେ
1: ହଁ
0: ପାଞ୍ଚ ଜଣ ଯାକ ଯାଇକରି ଯେତେବେଳେ କୃଷ୍ଣଙ୍କ ପାଖରେ ପହଞ୍ଚି ଯାଇଛନ୍ତି,
1: ଆଚ୍ଛା
0: ଏକ ସ୍ୱରରେ କହିଲେ ଆମ ମାନଙ୍କ ଭିତରୁ କିଏ ବଡ଼? କୃଷ୍ଣ କହିଲେ ଦେଖ ସୃଷ୍ଟିକର୍ତ୍ତା ହଉଛନ୍ତି ବ୍ରହ୍ମା,
1: ଆହା
0: ତେଣୁ ତମେ ପାଞ୍ଚ ଜଣ ଯାକ ବ୍ରହ୍ମାଙ୍କ ପାଖକୁ ଯାଅ,
1: ଆହା
0: ସିଏ ଯାହାକୁ
1: ବଡ ବୋଲି କହିବେ ତୁମେ ସମସ୍ତରୁ ବଡ ହବ।
0: ଧାଇଁ ଗଲେ ପାଞ୍ଚ

0: ଏଗୁଡ଼ାକ ତୋର ଚାଲିଛି ରେ,
1: ଆପଣଙ୍କର କଣ ଚାଲିଛି କି?
0: ମୋ ପରା ଜାତୀୟ ସହତି ଉପରେ କହୁଛି,
1: ମୋର ମଧ୍ୟ ଆର ଗୋଟେ ଗୁଢ ତତ୍ଵ ଅଛି ମିନା।
0: ଗୁଢ ତତ୍ଵ ଅଛି କହିଲୁ?
1: ଗୋଟେ ଗାଁରେ ପୁଅ ବୋହୂ ଦୁଇ ଜଣ ଥିଲେ।
0: ସେ ଗାଁରେ ଆଉ କିଏ ନଥିଲେ?
1: ସମସ୍ତେ ଥିଲେ, ତାଙ୍କ ଗାଁକୁ ତାଙ୍କେ ଦୁଇ ଜଣ ଥିଲେ।
0: ଆହା,
1: ଦୁଇ ଜଣ ରହୁଥିଲେ।
0: ହଁ,
1: ଗୋଟିଏ ବୋଲି ପୁଅ, ପିଲାଦିନରୁ ବାପ ନାହିଁ, ମା ବଡ ଆଦରରେ ରଖିଥାଏ। କ୍ରମେ କ୍ରମେ ପୁଅ ପାଠ ପଢି ବଡ ଲୋକ ହେଲା। ମା ଭାବିଲେ ପୁଅକୁ ଏଥର ବିବାହ କଲେ କେମିତି ହୁଅନ୍ତା,
0: ବିବାହ ବୟସ ହେଇଗଲା ଗୋଟିଏ ବୋଲି ପୁଅ, ତେଣୁ ବୋହୁଟିଏ ଆଣନ୍ତି।
1: ମୁଁ ତ ପାଠଶାଠ କିଛି ପଢି ନାହିଁ, ତେଣୁ ଅନ୍ଧ ପରି ରହିଛି। ପୁଅ ଗୋଟିଏ ପଢିଥିବା ବୋହୁ କା ବାଛିବି?
0: ଓହୋ,
1: ତେଣୁ ମୋ ପୁଅକୁ ଗୋଟିଏ ଭଲ ବୋହୁ ବାଛିକିରି ବୋହୁ କରିବି।
0: ଆହା,
1: ଗୋଟେ ଏମ୍ଏ ପଢିଥିବା ଝିଅକୁ ଦେଖି ବିବାହ କରିବି। ବିବାହ କାର୍ଯ୍ୟ ସରିଲା, ଆନନ୍ଦ ରହିଲେ, ଆନନ୍ଦ କହିଲେ ନ ସରେ। କିଛି ଦିନ ପରେ ପୁଅ ବିଚାର କଲେ, ସ୍ତ୍ରୀଙ୍କୁ ଧରି ସିନେମା ଦେଖିଗଲେ କେମିତି ହୁଅନ୍ତା,
0: ବହୁତ ଜଣ ଯାକ ସିନେମା ଦେଖିଯିବା ପାଇଁ ବୋଲି ଚିନ୍ତା କଲେ।
1: ମାଆକୁ କହିଲେ, ମା ମଧ୍ୟ ରାଜି ହେଇଗଲେ। ଦୁଇ ଜଣ ଯାକ ସିନେମା ଦେଖି ବାହାରି ପଡିଲେ। ସିନେମା ଦେଖି ଘରକୁ ଫେରିଲା ବେଳକୁ ମା ରନ୍ଧାରନ୍ଧି ଚକାଚକ କରି ରଖିଦେଇଛନ୍ତି। ଆଉ ବୋଉ ରୋଷେଇ ଘରକୁ ଯାଇ ଦେଖନ୍ତେ, ଆନନ୍ଦରେ ପାର୍ଟି କଲେ। ଆଉ
0: କଣ ବୋଲି କହିଲେ ରେ,
1: ୱାଃ ୱଣ୍ଡରଫୁଲ, ଓ ମାଇ ମମ୍ମି,
0: ଓହୋ, ଇଂଲିଶରେ କହିଦେଲେ।
1: ଏମିତି ଥର ତିନି ଥର କହିଦେଲେ। ଆଉ ବୁଢ଼ୀ କାନରେ ସବୁ ପଡିଲା। ମନ ଦୁଃଖରେ ଶୋଇଲେ ବୁଢ଼ୀ।
0: ବିଚାର କଲେ, ମୁଁ ନାଇ କଣ ଗୋଟେ ଅସୁବିଧା ହେଲା ବୋଧେ, ବୋହୁ ମତେ ଇଂରାଜୀରେ ଗାଳି କରୁଛି।
1: ଏମିତି ରାତି ପାଇଲା, ରାତି ଯାକ ଆଉ ନିଦ ନାହିଁ। ସକାଳୁ ସକାଳୁ ଉଠି ପଡ଼ିଶା ଘରୁ ଯାଇ ଆଉ ଜଣେ ପଢୁଆ ସ୍ତ୍ରୀଙ୍କୁ ଦେଖି କହୁଛି, ଦେଖିଲ ଝିଅ, ପଢୁଆ ଝିଅକୁ ଦେଖି ଖୋଜି ଖୋଜି ରାଣ୍ଡର ଝିଅକୁ ବୋଉ କଲି ଯେ, ମତେ ଇଂରାଜୀରେ ଗାଳି କଲା ଲୋ, ଓ ୱଣ୍ଡରଫୁଲ, ଓ ଗେଟ୍ ମଇ ମମି, ଏମିତି କଣ ଗୋଟେ କହିଲା ଲୋ। ସମସ୍ତେ ଠୋଠୋ ହସିଲେ।
0: ପ୍ରକୃତ ଜାଣିଥା ଭାଇ, ଯଦି ଅଶିକ୍ଷିତ ହେଇଥିବ
1: ତାହେଲେ
0: ଏଇଭଳିଆ ଭଲ କଥା ଗୁଡାକ, ପ୍ରଶଂସା ଗୁଡାକ ମଧ୍ୟ ଗାଳି ବୋଲି ଭାବିବ। ତେଣୁ ନାରୀମାନେ ମଧ୍ୟ ଶିକ୍ଷିତ ହେବା ନିତାନ୍ତ ଆବଶ୍ୟକ।
1: ଆଚ୍ଛା,
0: ଏଣେ ବ୍ରହ୍ମାଙ୍କ ପାଖରେ ଯାଇ ଯେତେବେଳେ ପହଞ୍ଚିଗଲେ, ବ୍ରହ୍ମା କହିଲେ ଠିକ ଅଛି, ତମକୁ ପରୀକ୍ଷା କଲେ ସିନା କହିବା। ଗୋଟିଏ ଗଡୁରେ ପାଣି ଭର୍ତ୍ତି କରି ରଖିଦେଲେ, କହିଲେ ଜଣେ ଜଣେ ଯିଏ ଟେକିବ ସିଏ ତାହେଲେ ବଡ଼ ହବ।
1: ଆଚ୍ଛା,
0: ଜଣ ଜଣ ହୋଇ ପାଞ୍ଚ ଅଙ୍ଗୁଠି ଚଳିଲେ, ଏକାକି ପାତ୍ରକୁ କେହି
1: ଟେକି ନ ପାରିଲେ।
0: କହିଲେ ଦେଖିଲ ତ,
1: ତମେ
0: ଏଥର ଯାଇକରି ମିଶିକରି ଟେକନ୍ତି, ଯେମିତି ସମସ୍ତେ ମିଶି ଯାଇଛନ୍ତି, ଅତି ସୁବିଧାରେ ଟେକି ଦେଇଛନ୍ତି।
1: ଠିକ,
0: ସେତେବେଳେ ବ୍ରହ୍ମା ଅଳ୍ପ ହସିକିରି କହୁଛନ୍ତି,
1: ହଁ,
0: କ୍ଷୀୟ କ୍ଷୀୟ ମିଶି।

ଶୁଣୁଥିଲେ ଲୋକଗୀତକ୍ରମରେ ଦାସକାଠିଆ ଗୀତ ପରିବେଷଣ କରିଥିଲେ ମଙ୍ଗଳ ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ପ୍ରଚାର କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମରେ ପ୍ରଥମ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଦେବେନ୍ଦ୍ର ଦାସ।

ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ଆଦ୍ୟାଶା ଦାସ, ଗୀତ ରଚନା କରିଛନ୍ତି ବିନୋଦିନୀ ଦେବୀ।

0: Akashwani at 90.
1: କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଗାଇଛନ୍ତି ଆଦ୍ୟାଶା ଦାସ ଓ ରତିକାନ୍ତ ଶତପଥୀ। ଗୀତ ରଚନା କରିଛନ୍ତି ବିନୋଦିନୀ ଦେବୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧ ଏଥର ଶୁଣନ୍ତୁ, ଅଂଶଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣୀ, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସେଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ଅଂଶଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ।

0: ଆକାଶବାଣୀ ଭବାନୀପାଟଣ ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପ ଏହି ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: पॉडकास्ट और वायरल रील्स के शोर में सोचो असली ओजी कौन है। बॉस रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो क्योंकि लेजेंड्स कभी आउटडेटेड नहीं होते। आकाशवाणी 90 ईयर्स से इंडिया की ओरिजिनल आवाज।
5: ବଡ଼ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କ'ଣ ପାଇଁ?
5: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
6: କିନ୍ତୁ ଜେଜେ ମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କ'ଣ?

ନାରୀ ନିକଟରେ ଥିବା କର୍ତ୍ତବ୍ୟନିଷ୍ଠା ସହନଶୀଳତା ହିଁ ଘରକୁ ସ୍ୱର୍ଗ କରି ରଖେ। ଏହି କଥା ସହିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଉପସ୍ଥାପନାରେ ମୁଁ ସ୍ନିଗ୍ଧ, ନମସ୍କାର।

0: ଭଲ ପାଇବା ଏକ ଯାଦୁଈ ଶବ୍ଦ ଭଳି ସବୁକିଛି ବଦଳେଇ ଦେବାର ଶକ୍ତି ସେ ଶବ୍ଦରେ ଥାଏ। ମନ ଖରାପ ଥିଲାବେଳେ କିଏ ଯଦି ପଦେ ପ୍ରେମବୋଳା କଥା କହିଦେଲା, ସେଇଠି ମନ ଖୁସିରେ ଭରି ଉଠେ। ଏ ମନ ବି ବଡ଼ ଅଦ୍ଭୁତ, କେତେବେଳେ ଟିକେ ଟିକେ କଥାରେ ରାଗ ଅଭିମାନ କରିବସେ, ପୁଣି ସେଇ ମନ ଟିକେ ସ୍ନେହବୋଳା କଥା ଶୁଣିଦେଲେ ସବୁ ଭୁଲିଯାଏ। ସବୁ ଏ ମନର କଥା, ଜୀବନଟା ପୁରା ଏଇ ମନ ଅଧୀନରେ। ତାକୁ ଆମେ ଯେମିତି ଚାହିଁବା ସେମିତି ବ୍ୟବହାର କରିପାରିବା। ନାରୀଟିଏ ଯେତେବେଳେ ଝିଅରୁ ବଧୂଟିଏ ସାଜେ, ସେ ତା ମନକୁ ନିଜ ଅଧୀନର କରିନିଏ। ସେଇ ଚୁଲବୁଲି ଝିଅଟି କେତେବେଳେ ଯେ ପରିପକ୍ୱ ହୋଇଯାଏ, ଘରକୁ ସୁଖ ସମୃଦ୍ଧିରେ ଭରିଦେବା ପାଇଁ ତା କୋମଳ ମନରେ ଅନେକ ସହନଶୀଳତା ଆସିଯାଏ। ଶାଶୁ ଶ୍ୱଶୁରଙ୍କ ଘରେ ସେ ନିଜକୁ ତାଙ୍କରି ରଙ୍ଗରେ ରଙ୍ଗେଇ ନେଇଥାଏ। ପୁଣି ସେଇ ବଧୂଟି ଦିନେ ମା, ତାପରେ ଶାଶୁ ହୁଏ। ଏସବୁ ଭିତରେ ଅନେକ ପରିବର୍ତ୍ତନକୁ ସେ ଧୀରେ ଧୀରେ ଗ୍ରହଣ କରେ। ଠିକ୍ ଭାବେ ସଜେଇ ପାରିଲେ ପରିବାରଟି ସୁନ୍ଦର ହୋଇପାରେ। ବଡ଼ମାନଙ୍କୁ ସମ୍ମାନ ଆଉ ଛୋଟମାନଙ୍କୁ ସ୍ନେହ ଓ କ୍ଷମା ଦେଇପାରିଲେ ଘରଟି ଘର ପରି ଲାଗେ, ଯେଉଁଠି ସମସ୍ତଙ୍କ ଭିତରେ ସୁନ୍ଦର ସମ୍ପର୍କଟିଏ ବାନ୍ଧି ହୋଇ ରହିଥାଏ। ଆସନ୍ତୁ ଆଜି ଏମିତି ଜଣେ ନାରୀଙ୍କର ଅନେକ ରୂପକୁ ଜାଣିବା। ସେ କେମିତି ବହୁରୁ ଏକ ଶାଶୁ ହୋଇ ନିଜର ବହୁମାନଙ୍କ ସହିତ ସୁଖରେ ଦିନ କାଟୁଛନ୍ତି, ଆଉ ପିଲାମାନଙ୍କର ସଫଳତାକୁ ଦେଖି ନିଜେ ନିଜକୁ ସଫଳ ମନେ କରୁଛନ୍ତି। ଆସନ୍ତୁ ଭେଟିବା ପୁଣି ଜୟନ୍ତୀ ମିଶ୍ରଙ୍କୁ। ଭଉଣୀ ନମସ୍କାର।
1: ନମସ୍କାର
0: ଭଉଣୀ। ଆପଣଙ୍କ ଜୀବନରେ ଅନେକ ସମୟ ଦେଖିଛନ୍ତି, ଚାକିରି କରୁଥିଲେ, ଏବେ ରିଟାୟାର୍ଡ ବି ହେଲେଣି।
1: ହଁ,
0: ନାରୀ ପାଇଁ ଜୀବନରେ କେତେ ସବୁ ଭୂମିକା ଆସେ, ସବୁ ଭୂମିକାରେ ସେ କେମିତି ଭଲ ଭାବରେ ଜୀବନକୁ ବିତେଇ ପାରିବ ବୋଲି ଆପଣ ଭାବନ୍ତି?
1: ଭଲ ଭାବରେ ଚଳିବାକୁ ହେଲେ ସ୍ୱାମୀକି ଧରିବାକୁ ପଡ଼ିବ, ପୁଅ ଝିଅଙ୍କୁ ଧରିବାକୁ ପଡ଼ିବ। ସେମାନେ କେମିତି ଭଲରେ ରହିବେ, ଭଲ ଶିକ୍ଷିତ ହେବେ, ସଂସ୍କାରୀ ହେବେ, ଭଲରେ ରହିବେ, ସମସ୍ତଙ୍କ ସହିତ ଭଲ ସମ୍ପର୍କ ରହିବ, ସମସ୍ତଙ୍କ ସହିତ ମିଳାମିଶା କରିବେ, ଏସବୁକୁ ପ୍ରଥମେ ଦେଖିବାକୁ ପଡ଼ିବ।
0: ସ୍ୱାମୀ ସ୍ତ୍ରୀର ସମ୍ପର୍କଟା କେତେ ଗୁରୁତ୍ୱ ବହନ କରି ଆମ ପରିବାରକୁ ଆଗକୁ ନେବା ପାଇଁ?
1: ସେଟା ଦୁଇ ଜଣ ଯାକର, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକର ଭାବନା ଏକ ହେବାର ଅଛି, ମନର ଚିନ୍ତାଧାରା ଏକ ହେବାର ଅଛି। ପିଲାଙ୍କୁ କେମିତି ଆମେ ବାଟକୁ ନେବା, ଆଗକୁ ନେବା, ସେ ବିଷୟରେ ସମ୍ପର୍କଟାକୁ ମଧ୍ୟ ସେଇଭଳିଆ ରଖିବାର ଅଛି, ପିଲାଙ୍କୁ କେମିତି ଆମେ ସୁନ୍ଦର ଭାବରେ ଆଗକୁ ନେଇକରି ଯିବୁ।
0: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଭିତରେ ମାନେ ବେଳେବେଳେ ଆମର ମନ ଭିତରେ ରାଗ ରୁଷା ଆସେ, ସେ ସମୟରେ ଆପଣ କେମିତି ତାକୁ ନିଜ ଆୟତ୍ତରେ ରଖନ୍ତି?

0: ସ୍ୱାମୀ ସ୍ତ୍ରୀ ଭିତରେ ରାଗ ରୁଷା ତ ନିଶ୍ଚୟ ଆସିବ, ଭଲରେ ବି ଆସିବ, ମନ୍ଦରେ ବି ଆସିବ, ଅଭାବରେ ବି ଆସିବ, ସ୍ୱଭାବରେ ବି ଆସିବ। ତେଣୁ ତାକୁ ଆମେ ଆମର ଲାଇଫ୍ ବୋଲିକରି ଭାବି ନେବାର ଅଛି। ଆମେ ତାକୁ ଯଦି ନିଜେ ସଜାଡ଼ି ପାରିବା, ନିଜର ବୁଝାମଣା ଉପରେ ଯଦି ଆମେ ଚଳିଯିବା, ତେବେ ଆମର କୌଣସି ଅସୁବିଧା ହେବ ନାହିଁ। ତେଣୁ ସେଇଥିପାଇଁକି ପିଲାଙ୍କ ସାମ୍ନାକୁ ସେ ଯିବ ନାହିଁ, ନିଜ ଭିତରେ ନିଜେ ସମାଧାନ କରିକି ରଖିବାର ଅଛି।
1: ଆଚ୍ଛା, ଯେତେବେଳେ ମନେକର ସ୍ୱାମୀ ରାଗିଲେ, ତ ସେ ସମୟରେ ସ୍ତ୍ରୀ କେମିତି ରହିବା କଥା?
0: ସ୍ୱାମୀ ଯଦି ରାଗିଗଲେ, ସେ ଜାଗାରେ ସ୍ତ୍ରୀଙ୍କୁ ଟିକିଏ ନର୍ମି ଯିବା ଲାଗି ପଡ଼ିବ। ଟିକିଏ ନର୍ମି ଗଲେ ଘର ହିଁ ହୋଇପାରିବ, ଦୁଇ ଜଣଙ୍କର ସମ୍ପର୍କ ସୁମଧୁର ହୋଇପାରିବ। ଆଉ ଯଦି ଦୁଇ ଜଣଙ୍କ ଭିତରେ ସେ ଉତ୍ତେଜିତ ହେଲେ, ମୁଁ ଯଦି ଉତ୍ତେଜିତ ହୋଇଯିବି, ତେବେ ଘରଟାକୁ ଆଉ ଘର କରି ହେବ ନାହିଁ।
1: ମାନେ ସେଇ ସମୟରେ ଟିକେ ନିରବତା
0: ରକ୍ଷା କରିବାକୁ ପଡ଼ିବ।
1: ପରସ୍ପର ଭିତରେ ଯେଉଁ ସମ୍ପର୍କଟା ଆମ ଛୁଆମାନେ କିଛି ମାତ୍ରାରେ ଦେଖୁଥାନ୍ତି, ଆଉ ସେଇଥିରୁ ହିଁ ସେମାନେ ବହୁତ କଥା ଶିଖିଥାନ୍ତି। ତେଣୁ ବାପା ମାଆ ଭିତରେ ସମ୍ପର୍କ ଯେତେ ଭଲ ରହିବ, ଛୁଆଙ୍କର ଜୀବନର ଶୈଳୀଟା ସେତେ ଭଲ ହୋଇପାରିବ ବୋଲି।
0: ହଁ, ନିଶ୍ଚୟ। ତାଙ୍କର ଶିକ୍ଷା ଗୁରୁ ହେଉଛନ୍ତି ବାପା ମା, ପ୍ରଥମ ଗୁରୁ। ବାପା ମା ଯେତେ ଭଲରେ ରହିବେ, ଯେତେ ଭଲ ଚଳେଇ ପାରିବେ, ପିଲା ସେତେ ସୁନ୍ଦର ଭାବରେ ଚଳିପାରିବ।
1: ଆପଣଙ୍କର କେତୋଟି ପୁଅ?
0: ମୋର ଦୁଇଟି ପୁଅ।
1: ସେମାନେ ସବୁ କ'ଣ କରୁଛନ୍ତି?
0: ମୋ ବଡ଼ ପୁଅ ଇଞ୍ଜିନିୟର ଅଛି, ଆଉ ସାନ ପୁଅ ଗୋଟେ କଳାକାର, ସେ ବି ସାଉଣ୍ଡ ଇଞ୍ଜିନିୟର ଅଛି, କମ୍ପୋଜର ଅଛି, ସିଙ୍ଗର ଅଛି।
1: ଏମାନେ ଯେତେବେଳେ ନିଜ ଗୋଡ଼ରେ ଠିଆ ହେଇ ମାନେ ଗୋଟେ ସଫଳତା ପାଇଲେଣି, ତ କେମିତି ଲାଗେ ଶୁଣିକି ଦେଖିକି?
0: ପିଲାଙ୍କର ସଫଳତାଟା ତ ନିଶ୍ଚୟ ଭଲ ଲାଗିବ, ଯେଉଁଟାକି ଅକୁହା କଥା ଖୋଲିକରି କହି ହେବନି। ମନର ଖୁସିଟାକୁ ମୁଁ ତାକୁ ବର୍ଣ୍ଣନା କରିକି କହିପାରିବିନି, ମୋତେ ବହୁତ ଖୁସି ଲାଗେ।
1: ମାନେ ଜୀବନର ସବୁଠୁ ଆଶା ଥାଏ ଯେ ନିଜ ଛୁଆ କେମିତି
0: ଆଗକୁ ଯିବ,
1: ନିଜ ଗୋଡ଼ରେ
0: ନିଜେ ଛିଡ଼ା ହେବ।
1: ଏବେ ସେମାନେ ବାହା ହେଲେଣି।
0: ହଁ,
1: ଆପଣ ବହୁ ଥିଲେ, ସ୍ତ୍ରୀ ଥିଲେ, ମା ଥିଲେ, ଏବେ ଶାଶୁ ହେଲେଣି।
0: ହଁ,
1: ଶାଶୁ ହେଲେ ପୁଣି ଜୀବନରେ କିଛି ପରିବର୍ତ୍ତନ ଆସେ କି?
0: ନିଶ୍ଚୟ ଆସିବ, ସେ ପୁଣି ଗୋଟେ ନୂତନ ସମ୍ପର୍କ ଗୋଟେ ଆସିବ। କାହିଁକି ନା ସେ ହେଉଛି ପର ଘରର ଝିଅ, ତାକୁ ନିଜ ଭିତରକୁ ଟାଣିବା ପାଇଁ ହେଲେ, ନିଜର କରିବାକୁ ହେଲେ, ସେ ଯେହେତୁ ପର ଘରର ଝିଅ ହେଲେ ମଧ୍ୟ ସେ ଆମ ଘରକୁ ଯେତେବେଳେ ଆସିଲା, ଗୋଟେ ଘର ଛାଡ଼ି ଗୋଟେ ଘରକୁ ଆସିଲା, ସେ ଆମର ହିଁ ସନ୍ତାନ। ତେଣୁ ତାକୁ ଆମର ପୁଅ ଯେମିତି, ମୋ ଝିଅ ସେମିତି, ମାନେ ବହୁ ସେମିତି। ତେଣୁ ତାକୁ ସେଇ ଆସନରେ ଯଦି ଆମେ ରଖାଯାଏ, ତେବେ ପୁଅ ବୋହୂଙ୍କର ସମ୍ପର୍କଟା ଭଲ ହେବ, ଶାଶୁ ବୋହୂଙ୍କର ସମ୍ପର୍କ ଭଲ ହେବ, ଶ୍ୱଶୁର ସହିତ ମଧ୍ୟ ଭଲ ସମ୍ପର୍କ ହେବ।
1: ଆପଣ ଯେତେବେଳେ ବୋହୂ ହୋଇଥିଲେ ସେତେବେଳେର ପରିସ୍ଥିତି ଭିନ୍ନ ଥିଲା, ଏବେକାର ଯେଉଁ ଜେନେରେସନ୍ର ଛୁଆମାନେ ସେମାନେ ଟିକେ ସମସ୍ତେ ଝିଅମାନେ ବି ଚାକିରି ଆଗ ବି ଚାକିରି କରୁଥିଲେ, କିନ୍ତୁ ସେତେବେଳେ ପୁରା ଅଲଗା ଥିଲା। ଏବେ ଟିକେ ସ୍ୱାଧୀନ ମନୋବୃତ୍ତିର ସମସ୍ତେ ହୋଇଯାଇଛନ୍ତି, ତ ଆପଣ ଯେତେବେଳେ ବୋହୂମାନଙ୍କୁ ଚଳାନ୍ତି, ମାନେ ମୁଁ ଏଇ ସମୟରେ ଏଇ ସୁବିଧାଟା ପାଇନଥିଲି, ବୋହୂମାନଙ୍କୁ ଏତେ ସ୍ୱାଧୀନତା ଦେଲା ବେଳକୁ, ମନ ଭିତରେ କିଛି ଆସେ କି?
0: ସେଇଟା ଯଦି ବା ଆସିବ, ଆସିବ ତ ନିଶ୍ଚୟ, କିନ୍ତୁ ଆସିଲେ ଆମର ସମୟରେ ଯାହା ଥିଲା, ବର୍ତ୍ତମାନର ସମୟ ଅଲଗା ଅଛି, କିନ୍ତୁ ସେ ସମୟକୁ ଏ ସମୟର ଚଳନଟା ଅଲଗା ହେବ। ଆମେ ସେ ସମୟରେ ବୋହୂ ହୋଇକରି ରହୁଥିଲୁ ଘର ଭିତରେ, ମୁଣ୍ଡରେ ଓଢ଼ଣା ଦେଇକରି, କିନ୍ତୁ ଆଜିକାଲି ପିଲାମାନେ ସେମାନେ ଡ୍ରେସ୍ ପୋଷାକ ପିନ୍ଧୁଛନ୍ତି, ପାଞ୍ଚ ଜଣଙ୍କ ସହିତ ମିଶୁଛନ୍ତି, ସେମାନଙ୍କୁ ବାହାରକୁ ଯିବା ଆସିବା କରିବାକୁ ପଡ଼ୁଛି, ଦେଶ ବିଦେଶରେ ଚାକିରି କରୁଛନ୍ତି। ତେଣୁ ଆମକୁ ସେଇଗୁଡ଼ାକ ମଧ୍ୟ ନିଜକୁ ଚଳେଇବା ଲାଗି ପଡ଼ିବ, ତାଙ୍କ ଖୁସିରେ ଆମର।
1: ଆଗ ଯେମିତି ବୋହୁଟେ ନିହାତି ଏଇସବୁ କାମ କରିବ, ତାପରେ ଯାଇକି ସେ ବାହାରକୁ ଯିବ, ମାନେ ଘରର ସବୁ ଦାୟିତ୍ୱ ନିଭେଇବା ପରେ ଯାଇକି ସେ ଚାକିରି କରୁ, ରୋଜଗାର କରୁ, ଯାହା ବି କରୁ, ସେଇଆ କରିପାରୁଥିଲା। କିନ୍ତୁ ବର୍ତ୍ତମାନ ଟିକେ ସମସ୍ତଙ୍କର ମନର ପରିବର୍ତ୍ତନ ହୋଇଛି, ସମସ୍ତେ ଟିକେ ସହଜ ସରଳ ଭାବରେ ବଞ୍ଚିବା ଶିଖିଗଲେଣି, ଆଧୁନିକତା ବଢ଼ିଯାଇଛି, ବହୁତ ଯନ୍ତ୍ରପାତି ଆସିଗଲାଣି ଜୀବନଶୈଳୀକୁ ସହଜ କରିବା ପାଇଁ, ତେଣୁ ଆମେ ସମସ୍ତେ ସହଜରେ ବଞ୍ଚିବା ଶିଖିଯାଇଛୁ। ତ ଏଇ ସମୟରେ ଯେତେବେଳେ ବୋହୂମାନେ ଘର କାମଟା ଆମେ ଯେଉଁ ପ୍ରକାର କରୁଥିଲେ ସେଇ ପ୍ରକାର ହେଇ ନପାରିଲେ, ମନ ଭିତରେ ଟିକେ ଆସିବ, ଆପଣ କେମିତି ସେ ସମୟରେ ନିଜକୁ ବର୍ତ୍ତମାନ ଉପଯୋଗୀ କରିପାରନ୍ତି?
0: ସେଇ ସହଯୋଗ ଯଦି ନ ହେଇପାରିଲା, ଆମକୁ ସହଯୋଗର ହାତ ବଢ଼େଇବା ଲାଗି ପଡ଼ିବ। ଆମେ ତାକୁ ସହଯୋଗ କଲେ ସେ କାମଟି ସୁନ୍ଦର ଭାବରେ ହୋଇପାରିବ। ସିଏ ଯଦି ବା ବୋହୂ ହୋଇକରି ଆସିଛି, ସିଏ ହେଲା ମୋର ଝିଅ, ମୋର ବୋହୂ, ତେଣୁ ମୋର ଝିଅ ପରି ହିଁ ମୁଁ ତାଠୁ ବ୍ୟବହାର ଆଶା କରିବି। ତେଣୁ ସେଇ ହିସାବରେ ମୁଁ ଯଦି ତାକୁ ଝିଅ ଭଳିଆ ବ୍ୟବହାର ଦିଏ,

ସମସ୍ତେ ସେ ବ୍ୟବହାରଟା କରିବ। ଆଉ ସହଯୋଗ ହାତ ବଢ଼ାଇଲେ ଦୁଇ ଜଣଙ୍କର ହାତ ମିଶିଲେ କାମ ହେଲା। ଆଗ ଝିଅମାନେ ବହୁତ କାମ କରୁଥିଲେ, କାହିଁକିନା ସେ ଶିକ୍ଷା ହେଉଛି ଆମ ବାପା ମାଆଙ୍କ ଠାରୁ। ଆମେ ଶାଶୁଘର ବୋଲିକରି ଆମର ଗୋଟେ ଅଲଗା ଭାବନା ରହୁଥିଲା, ତେଣୁ ଆମେମାନେ ବହୁତ କାମ କରୁଥିଲୁ, ଗୁରୁଜନ ହିସାବରେ ତାଙ୍କର ସେବା ଶୁଶ୍ରୂଷା କରୁଥିଲୁ, ସବୁ କରୁଥିଲୁ। କିନ୍ତୁ ଆଜିକାର ଯୁଗରେ ପିଲାମାନେ ସେମାନେ ସବୁ ଟିକେ ବାହାର ଜାଗାରେ ରହିଲେ, ତେଣୁ ତାଙ୍କର ଚଳଣିଟା ମଧ୍ୟ ଟିକେ ଭିନ୍ନ ଧରଣର ହୋଇଯାଉଛି, କାହିଁକି ସେମାନେ ବାପା ମାଆଙ୍କଠୁ ଆଟାଚ୍ରେ ରହିଲେ ନାହିଁ। ସେଇଟା ନିଶ୍ଚିତ ଭାବରେ ଟିକେ ଆଗର

0: ବାହାର ଜାଗାରେ ରହିଲେ, ତେଣୁ ତାଙ୍କର ଚଳଣିଟା ମଧ୍ୟ ଟିକେ ଭିନ୍ନ ଧରଣର ହୋଇଯାଉଛି, କାହିଁକି ସେମାନେ ବାପା ମାଆଙ୍କଠୁ ଆଟାଚ୍ରେ ଆଉ ରହିଲେ ନାହିଁ। ସେଇଟା ନିଶ୍ଚିତ ଭାବରେ ଟିକେ ଆଗର ଝିଅ ଆଉ ଏବେ ଝିଅ ଭିତରେ ଡିଫରେନ୍ସ ଆସିବ।
1: ବହୁତ ସୁନ୍ଦର କଥାଟେ କହିଲେ ଯେ ଆଗ ଝିଅମାନେ ବିଭିନ୍ନ ଦାୟିତ୍ୱ ନେଇଯାଉଥିଲେ ଘରେ,
0: ହଁ
1: ଏବେ ଝିଅମାନେ ବି ସେସବୁ କରିପାରୁନାହାନ୍ତି, ତ ଆମେ ବହୁଠୁ କେମିତି ଆଶା କରିବା ଯେ ସେ ସବୁ କାମ ବହୁ କରୁ ବୋଲି, କାହିଁକିନା ଝିଅଟିଏ ବହୁ ହେଇଥାଏ।
0: ହଁ
1: ବହୁତ ସୁନ୍ଦର ଭାବେ ବୁଝିଯାଇଛନ୍ତି ଯେ ବର୍ତ୍ତମାନ ଚଳଣିରେ ଆମ ଝିଅମାନେ ଯେମିତି ଚଳୁଛନ୍ତି ତ ବୋହୂମାନେ ବି ସେମିତି ହିଁ ଚଳିବେ, ତାଠୁ ଅଧିକା ଆଶା କଲେ ଅସୁବିଧା ରହିବ। ଯେତେବେଳେ ବୋହୂଟିକୁ ଝିଅ ଭାବି ନେଇକି ଆମେ ସହଯୋଗର ହାତ ବଢ଼େଇବା ଆଉ ଭଲ ପାଇବା ଦବା, ତାହେଲେ ନିଶ୍ଚୟ ଗୋଟେ ମା ଝିଅର ଗୋଟେ ମଧୁର
0: ସମ୍ପର୍କ ଗଢି ଉଠିବ।
1: କାହିଁକିନା ଝିଅ ବି ଯେତେବେଳେ କାମ କରୁନି ବିରକ୍ତ ଲାଗୁଛି, ତାକୁ ବି ଆମେ କିଛିଟା କହିପାରୁ କିଛି କହିପାରୁନି, ସେମିତି ବୋହୂକୁ ବି କେତେବେଳେ ଯଦି ବିରକ୍ତ ଲାଗିଲା ଟିକେ କହିଦେଲେ କିଛି କହିପାରିଲେନି, କିନ୍ତୁ ମନ ଭିତରେ ଯଦି ଆମେ ସେ ଝିଅର ଯେଉଁ ସ୍ନେହ ଭଲ ପାଇବା ରଖିବା, ତାହେଲେ ଶାଶୁ ଆଉ ବୋହୂ ଭିତରେ ଗୋଟେ ମଧୁର ସମ୍ପର୍କ ଗଢି ଉଠିବ।
0: ହଁ ହଁ ନିଶ୍ଚୟ ହବ। ସେ ଯେହେତୁ ପର ଘରର ଝିଅ ହେଇଥିବ ସେ ଆମ ଘରକୁ ଆସିବ, ତେଣୁ ସେ ପରକୁ ନିଜର କଲା, ଆମେ ବି ନିଜକୁ ଟିକେ ସମୟ ଦେବାକୁ ପଡ଼ିବ। ସେଇ ଜାଗାରେ ରହିଲା ଉଭୟଙ୍କର ମିଳାମିଶା ରହିଲା, ଉଭୟଙ୍କର ବ୍ୟବହାର ରହିଲା, ସେସବୁ ଠିକ୍ ଚାଲିଲେ ସବୁ ଠିକ୍ ଚାଲିବ।
1: ବହୁତ ବଢ଼ିଆ କଥାଟେ କହିଲେ ଯେ ଦୁଇ ଜଣଙ୍କ ଭିତରେ ଆମେ ଯଦି ବୁଝାମଣାଟିକୁ ଠିକ୍ କରିପାରିବା,
0: ଠିକ୍ ରଖିପାରିଲେ ତାହେଲେ ସବୁ ଠିକ୍ ଚାଲିବ।
1: ଆପଣଙ୍କର ଦୁଇଟି ବୋହୂ, ଦୁଇଟି ବୋହୂକୁ ଚଳେଇଲା ବେଳେ ପ୍ରଥମେ ଗୋଟେ ବୋହୂ ଆଣିବା, ତାପରେ ଦ୍ୱିତୀୟରେ ବୋହୂ ଆଣିଲା ବେଳକୁ ପୁଣି ଗୋଟେ ପାହାଚ ଆଗକୁ ଯିବାକୁ ପଡ଼େ।
0: ପ୍ରଥମେ ତ ବୋହୂଟା ଆସିଛି, ୟାର ମଧ୍ୟ ସବୁ ନୂଆ ପ୍ରକାର ବ୍ୟବହାର ହିଁ ହେବ। ଯେହେତୁ ମୋ ଘରେ ବଡ଼ ବୋହୂଟିଏ ଅଛି, ବଡ଼ ଝିଅଟିଏ ଅଛି, ଇଏ ତାକୁ ଅନୁକରଣ କରିବ। ମୋ ମା ଅଛନ୍ତି, ମୋ ବଡ଼ ନାନୀ ଅଛନ୍ତି, ମୋ ନାନୀ ଯାହା କରୁଛନ୍ତି ମୋ ନାନୀଙ୍କ ପରି ମୁଁ ବି କରିବି, ଯଦ୍ୱାରା ଆମେ ଆମ ପରିବାରକୁ ଭଲ ଭାବରେ ଚଳେଇ ପାରିବୁ। ସେ ତେଣୁ ଶିକ୍ଷାଟି ସେ ନାନୀଠୁ ଶିଖି ଯାଇପାରିବ, ମାଆକୁ ଏତେ ପରିଶ୍ରମ ପଡ଼ିବ ନାହିଁ।
1: ପ୍ରଥମେ ବଡ଼ ବୋହୂକୁ ଆମେ ଯେଉଁ
0: ସଂସ୍କାର ଦେଇଥିବେ ସେଇ ସଂସ୍କାରରେ ହିଁ ସାନ ବୋହୂ ମଧ୍ୟ ଆସିଯିବ।
1: ବଡ଼କୁ ଯଦି ଆମେ ସଜାଡ଼ି ନେଇଥିବା ଆଉ ନିଜେ ସେ ଭିତରେ ଗୋଟେ ମଧୁର ସମ୍ପର୍କ
0: ଆସିଥିଲେ, ସେ ସମ୍ପର୍କ ନିଶ୍ଚିତ ଭାବରେ ଯୋଡ଼ି ହେଇକି ରହିବ ଆଉ କ'ଣ।
1: ବହୁତ ସୁନ୍ଦର କଥା କହିଲେ ଭଉଣୀ, ଗୋଟେ ବହୁଠୁ ଶାଶୁ ହବା ଯାଏ ସୁନ୍ଦର ଜର୍ଣ୍ଣିଟେ, ଆଉ ସେଇଟାକୁ କେତେ ସୁନ୍ଦର ଭାବରେ ଆପଣ ନିଜେ ଅନୁଭବ କରିଛନ୍ତି, ଆଉ ସେଇଟା ଆମ ଭଉଣୀମାନଙ୍କୁ ନିଶ୍ଚୟ ବହୁତ ଭଲ ଲାଗିଥିବ ଯେ ସମ୍ପର୍କକୁ ଆମେ କେମିତି ଆଗକୁ ନେବା ଆଉ କେଉଁଭଳି କଲେ ଆମ ପରିବାରଟା ସୁନ୍ଦର ହସ ଖୁସିରେ ରହିପାରିବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
2: ଇଏ ଥିଲେ ଭଉଣୀ ଜୟନ୍ତୀ ମିଶ୍ର। ତାଙ୍କ ନାରୀ ଜୀବନର ଯାତ୍ରାକୁ କେମିତି ସେ ପ୍ରେମ ଭଲ ପାଇବା ଦେଇ ସଫଳତାର ସହିତ ଗତି କରିଛନ୍ତି ସେ କଥା ଶୁଣି ନିଶ୍ଚୟ ବହୁତ କିଛି ଜାଣିପାରିଥିବେ। ନିଜର ପୁଅମାନଙ୍କର ସଫଳତାରେ ସେ ଅଭିଭୂତ, ତା ସହିତ ବୋହୂମାନଙ୍କର ବ୍ୟବହାର ଚାଲିଚଳଣିକୁ ନେଇ ସେ ଖୁସିରେ ଅଭିଭୂତ। ଏତେ ଦିନର ଯୋଉ ସମ୍ପର୍କକୁ ସେ ବାନ୍ଧି ଆସିଥିଲେ ତାହା ଆଜି ସଫଳ ରୂପ ନେଇଛି। ତାଙ୍କ ପରିବାର ଆଜି ହସ ଖୁସିରେ ଭରି ରହିଛି। ସେ କହିଛନ୍ତି ବୋହୂଟିଏ ଘରକୁ ଆସିଲେ ତାକୁ ଟିକେ ସମୟ ଦେବା, ନିଜ ଝିଅ ଭଳି ବ୍ୟବହାର କରିବା, ସହଯୋଗର ହାତ ବଢ଼ାଇବା, ତାହେଲେ ନିଶ୍ଚୟ ପରିବାର ହସ ଖୁସିରେ ଭରି ଉଠିବ। ପରିବାର ହସିଲେ ଘର ହସି ଉଠେ, ଘରକୁ ଆସୁଥିବା ଅତିଥିମାନଙ୍କୁ ବି ଭାରି ଭଲ ଲାଗିଥାଏ ସେଇ ଘର। ହଁ ଭଉଣୀ, ବେଳେବେଳେ ଖାଦ୍ୟ ସାମଗ୍ରୀରେ ପୋକ ଲାଗିଯାଇଥାଏ, ଏଇ ଯେମିତି ସୁଜି, ମଇଦା, ବେସନ ଇତ୍ୟାଦିରେ। ପ୍ରଥମତଃ ଆମେ ଏସବୁକୁ ଗୋଟେ ଟାଇଟ୍ ଡବା ଭିତରେ ରଖିବା, ଆଉ ତା ଭିତରେ କିଛି ତେଜପତ୍ର ପକେଇଦବା, ଯାହାଦ୍ୱାରା କି ପୋକ ଲାଗିବାର ସମ୍ଭାବନା କମିଥାଏ। ଏହା ସତ୍ତ୍ୱେ ବି ଯଦି ପୋକ ଲାଗୁଛି ତାହେଲେ ଏସବୁକୁ ଫ୍ରିଜ୍ରେ ରଖିବାକୁ ଚେଷ୍ଟା କରନ୍ତୁ। ଯଦି ସୁଜିକୁ ଭାଜିକି ରଖିଦବା ତାହେଲେ ସେ ବହୁତ ଦିନ ଯିବ, ଆଉ ଯେତେବେଳେ ଦରକାର ହବ ତାକୁ ବ୍ୟବହାର କରିବା ପାଇଁ ମଧ୍ୟ ସହଜ ଆଉ ଶୀଘ୍ର ହୋଇଥାଏ। ହଁ ଭଉଣୀମାନେ, ସ୍ୱାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ଜରୁରୀ। ବୟସ ଅନୁସାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିହାତି ଆବଶ୍ୟକ। ଆସନ୍ତୁ ଜାଣିବା କୋଉ ବୟସରେ କୋଉ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା। 2-3 ବର୍ଷ ବୟସର ଶିଶୁଙ୍କ ପେଟ ସମସ୍ୟା ନିୟମିତ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ ସେମାନଙ୍କର ଝାଡ଼ା ପରୀକ୍ଷା କରାଇ ନେବା ଉଚିତ। 4-14 ବର୍ଷ ବୟସର ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ନିମନ୍ତେ ଡାକ୍ତରଙ୍କ ପାଖରେ ନିୟମିତ ଡାକ୍ତରୀ ପରୀକ୍ଷା କରାଇ ନେବା ଭଲ। 15-19 ବର୍ଷରେ ଓଜନ ମାତ୍ରାଧିକ ବଢ଼ିଲେ ସେମାନଙ୍କର ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ, ବ୍ଲଡ୍ ସୁଗର ଓ ଥାଇରଏଡ୍ ପରୀକ୍ଷା କରାଇବା ଆବଶ୍ୟକ। 20-50 ବର୍ଷରେ ପ୍ରତ୍ୟେକ ଦିଗ ପ୍ରତି ସଚେତନ ରହିବା ଜରୁରୀ। ପୁରୁଷମାନେ ନିୟମିତ ଚେକ୍ଅପ୍ କରାଇ

କରାଇବା ସହ ମହିଳାମାନେ ମାମୋଗ୍ରାଫି ଓ ସୋନୋଗ୍ରାଫି ନିୟମିତ ବ୍ୟବଧାନରେ କରାଇବା ବିଶେଷଜ୍ଞଙ୍କ ମତ। 50 ବର୍ଷରୁ ବୟସ୍କ ଲୋକେ ପ୍ରତି ମାସରେ ବିପି ଚେକଅପ୍ ସହ ମାସରେ ଥରେ ବ୍ଲଡ୍ ସୁଗର ପରୀକ୍ଷା କରାଇବା ଭଲ। ଏହା ସହ ମଝିରେ ମଝିରେ ହୃଦରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ବୟସ ଅନୁସାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ, ଆଉ ଯଦି ଆମେ ଟିକେ ସଚେତନ ରହିବା ନିଶ୍ଚୟ ସେଥିରୁ ସୁରକ୍ଷିତ ରହିବା। ଆଜି ପାଇଁ ଏତିକି। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବେ ଏହି ନମ୍ବରରେ, ନମ୍ବରଟି 8895994143। ଆଉ ଆମକୁ ଚିଠି ଦେବାର ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର।

ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା ଏତିକିରେ ଶେଷ ହେଲା। ଶ୍ରୋତବନ୍ଧୁ, ଏଥର ଶୁଣନ୍ତୁ, ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ, ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଶୁଣୁଥିଲେ, ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା।

0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଉଦୟଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦିତ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950 ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଲକ୍ଷ୍ୟ ହାସଲ ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପ ଜଡ଼ିତ ରହିଛି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସଂଶୋଧନ ପାଇଁ ଚିନ୍ତା କରାଯାଉଥିବା ସାଧାରଣ ପଦ୍ଧତି ସହିତ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପଦକ୍ଷେପକୁ ତୁଳନା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସାମ୍ବିଧାନିକ କ୍ଷମତା ବହିର୍ଭୂତ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ବିଶ୍ୱସନୀୟତା ଉପରେ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ ପ୍ରତିଷ୍ଠା ହୁଏ ବୋଲି ଖଣ୍ଡପୀଠ କହିଛନ୍ତି। ଏଥିସହ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଲୋକପ୍ରତିନିଧିତ୍ୱ ଆଇନ 1950 ଏବଂ ଭୋଟର ପଞ୍ଜୀକରଣ ନିୟମ 1960 ପରିପନ୍ଥୀ ବୋଲି ହୋଇଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ତାପମାତ୍ରା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଘରୁ ବାହାରକୁ ଯିବାବେଳେ ରୌଦ୍ରତାପରୁ ସୁରକ୍ଷା ପାଇବା ପାଇଁ ଆନୁଷଙ୍ଗିକ

0: ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଖରାପ ପାଗ ଯୋଗୁଁ ହ୍ୱାଇଟ୍ ହାଉସ୍କୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ରାଷ୍ଟ୍ରପତିଙ୍କ ସମେତ କ୍ୟାବିନେଟ୍ ସଦସ୍ୟ ଏବଂ ବିଦାୟୀ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗବାର୍ଡ ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସୂଚନା ପ୍ରଦାନ କରିଛନ୍ତି। ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ଘରୋଇ ଏବଂ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆମେରିକା ଉପରେ ଇରାନ୍ର ଯୁଦ୍ଧବିରତି ଉଲ୍ଲଙ୍ଘନ ଅଭିଯୋଗ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକ ଗୁରୁତ୍ୱ ବହନ କରୁଛି। ଦକ୍ଷିଣ ଇରାନ୍ ଅଞ୍ଚଳରେ ଆମେରିକା ସେନା ଆତ୍ମରକ୍ଷାମୂଳକ ଆକ୍ରମଣ କରିଥିବା ନେଇ ବର୍ଣ୍ଣନା କରିଥିବାବେଳେ କ୍ଷେପଣାସ୍ତ ପ୍ରକ୍ଷେପଣ ସ୍ଥଳ ଏବଂ ହର୍ମୁଜ୍ ପ୍ରଣାଳୀ ନିକଟରେ ଡଙ୍ଗାକୁ ଲକ୍ଷ୍ୟ କରି ହୋଇଥିବା ଆକ୍ରମଣ ଯୁଦ୍ଧବିରତି ଉଲ୍ଲଙ୍ଘନ ବୋଲି ଇରାନ୍ ଅଭିଯୋଗ କରିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁ ଚଣ୍ଡିଗଡ଼ ମୋହାଲିଠାରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟର୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଅନ୍ୟପକ୍ଷରେ ଗତକାଲି କ୍ୱାଲିଫାୟର୍ ପ୍ରଥମ ପର୍ଯ୍ୟାୟରୁ ପରାଜିତ ହୋଇଥିବା ଗୁଜରାଟ ଟାଇଟନ୍ସ ପାଇଁ କ୍ୱାଲିଫାୟର୍ 2ରେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଆଉ ଏକ ସୁଯୋଗ ରହିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ଫାଇନାଲ୍ରେ ପ୍ରବେଶ କରିଛି। ଗତକାଲି ଧର୍ମଶାଳାଠାରେ ଅନୁଷ୍ଠିତ କ୍ୱାଲିଫାୟର୍ 1 ମ୍ୟାଚ୍ରେ ଆର୍ସିବି ଗୁଜରାଟ ଟାଇଟନ୍ସକୁ 92 ରନ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ କହିଲେ ସୁପ୍ରିମକୋର୍ଟ। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ ଶୀର୍ଷକ ବାର୍ତ୍ତା ନେଇ ଆସନ୍ତା ମାସ 21 ତାରିଖରେ ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଇସ୍ରାଏଲ୍ ଆକ୍ରମଣରେ ହମାସର ସାମରିକ କମାଣ୍ଡର ମହମ୍ମଦ ଓଧେୟଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା। ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: This is Akashvani and I am Anuja Kumar with the Midday News. The headlines. Supreme Court upholds Election Commission's power to conduct SIR of electoral rolls, says it is in consonance with Representation of the People Act 1950. Prime Minister Narendra Modi urges citizens to take precautions amid rising temperatures. IMD predicts severe heat wave conditions over Haryana, Madhya Pradesh, Punjab, Rajasthan, Uttar Pradesh and Vidarbha. India-Canada reaffirms shared objective of expanding bilateral trade to $50 billion by 2030. CBI arrests 2 more accused in NEET UG 2026 examination paper leak case. U.S. Senator Lindsey Graham questions credibility of Pakistan's role as possible mediator in U.S.-Iran talks, cites Islamabad's long-standing opposition to Israel. And in IPL cricket, Sunrisers Hyderabad to face Rajasthan Royals in eliminator match in Chandigarh this evening. And now the news in detail. The Supreme Court today upheld the legality of the Special Intensive Revision SIR of the electoral rolls done by the Election Commission of India and observed that electoral SIR advances the constitutional imperative of free and fair elections. The court held that the Election Commission has the power to conduct SIR under Article 324 of Representation of the People Act 1950 and the rules made thereunder. A bench comprising Chief Justice Suryakant and Justice Joy Mallya Bagchi pronounced the judgment in the writ petitions, which challenged the notification issued by the ECI in June last year to conduct SIR in Bihar. The court held the SIR process had a nexus with the goal of having free and fair elections. The court said free and fair elections depend on accurate and credible electoral rolls and observed that the Election Commission's revision exercise aims to remove possible errors and duplication caused by migration, urbanization and decades without an intensive revision. On the Supreme Court upholding ECI's decision to undertake SIR of voter rolls that started in Bihar, BJP leader Nalin Kohli has said that the Election Commission is mandated under the constitutional scheme to take care of elections in India and having free and fair elections is a basic requirement of a democracy.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର କଲେ ଶିଳାନ୍ୟାସ। ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଆସନ୍ତା ମାସ 18

0: ତାରିଖରେ ହେବ ଉପନିର୍ବାଚନ ଏବଂ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା। ରାଜ୍ୟରେ ଶିଳ୍ପାୟନ ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂତନ ସମନ୍ୱିତ ଇସ୍କାତ କାରଖାନାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତରେ ପାରାଦୀପ ବିକାଶର ମଙ୍ଗ ଧରିବ। ଏହି ପ୍ରକଳ୍ପ ଓଡ଼ିଶାକୁ ଭାରତର ଇସ୍କାତ ରାଜଧାନୀ ଭାବେ ଗଢ଼ି ତୋଳିବା ସହିତ ପାରାଦୀପକୁ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାଇବ। ଏହି କାରଖାନାର ଶୁଭାରମ୍ଭ ପରେ 30,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯିବା ସହିତ 60,000 କୋଟିର ପୁଞ୍ଜିନିବେଶ କରାଯିବ। ଏହାଫଳରେ ସ୍ଥାନୀୟ ଅଞ୍ଚଳର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ ଅର୍ଥାତ୍ ପାଖାପାଖି ଯେତେବେଳେ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ 32,000ରୁ ଅଧିକ ଯୁବକ ଯୁବତୀ ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ଆଣ୍ଟିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29ରେ ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା ଆମେ ଆଜି 2026ରେ ଶିଳାନ୍ୟାସ କଲୁ ଏବଂ 2029 ବେଳକୁ ଇଏ ପ୍ରଡକ୍ସନ ଷ୍ଟେଜରେ ଆସିଯାଇଥିବ ଏବଂ ତାର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଛନ୍ତି, ସରକାରଙ୍କ ନେତୃତ୍ୱରେ ଦ୍ରୁତ ଶିଳ୍ପାୟନ ମାଧ୍ୟମରେ ପୂର୍ବୋଦୟ ସ୍ୱପ୍ନକୁ ବାସ୍ତବର ରୂପ ମିଳୁଛି। ନବୀକରଣୀୟ ଶକ୍ତି, ଫାର୍ମା ଓ ପେଟ୍ରୋକେମିକାଲ୍ସ ଆଦି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ନିବେଶ ବୃଦ୍ଧି ପାଇବାରେ ଲାଗିଛି। 2030 ଭାରତ 300 ମେଟ୍ରିକ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟରେ ଓଡ଼ିଶା 50% ଯୋଗଦାନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଏହି କାରଖାନାରୁ ବାର୍ଷିକ 13.2 ମିଲିୟନ୍ ଟନ୍ର ଇସ୍କାତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରୌଦ୍ରତାପରୁ ସୁରକ୍ଷିତ ରହିବା ପାଇଁ ଘରୁ ବାହାରିବା ସମୟରେ ଆନୁଷଙ୍ଗିକ ସାମଗ୍ରୀକୁ ପାଖରେ ରଖିବା ପାଇଁ କହିଛନ୍ତି। ଛାତ, ବାଲକୋନି, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣି ଭର୍ତ୍ତି ପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ କରୁଣାର ସହିତ ପରସ୍ପରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଇନ ଅନୁଯାୟୀ ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନ ଉପରେ ରାୟ ପ୍ରକାଶ କରି କହିଛନ୍ତି, ଆଇନ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପଦକ୍ଷେପ ଗ୍ରହଣ କରିପାରିବେ। ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସଂକ୍ରାନ୍ତ ସାମ୍ବିଧାନିକ ଦୃଷ୍ଟିକୋଣକୁ ଏଭଳି ପଦକ୍ଷେପ ପ୍ରତିପାଦନ କରୁଛି ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ଜନପ୍ରତିନିଧିତ୍ୱ ଆଇନ 1950ର ଧାରା 324 ଅନୁଯାୟୀ ନିର୍ବାଚନ କମିଶନ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି କରିବା ନେଇ କ୍ଷମତାପ୍ରାପ୍ତ। ଗତବର୍ଷ ଜୁନ୍ ମାସରେ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ସକାଳ 9ଟାରୁ ଅପରାହ୍ନ 4ଟା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ନ 5ଟାରେ ଭୋଟ୍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। 2026-27 शिक्षावर्ष पई स्नातक पाठ्यक्रम रे नामलेखा निमन्ते उच्च शिक्षा विभाग पक्षरु विज्ञप्ति प्रकाश पाइछि। आज अपरन्ना 4टारु एकक आवेदन फॉर्म साम्स पोर्टल रे उपलब्ध हेबो। जून 10 तारिख पर्यंत आवेदन रो समय सीमा धार्य होईछि। आसंता मास 17 तारिख रे प्रथम पर्याय मेधा तालिका प्रकाश पाइबो। चलित थोर नामलेखा प्रक्रिया जातीय शिक्षा नीति 2020 आधार रे करा जिवो। जुलाई मास 9 तारिख सुद्धा स्नातक पाठपढ़ा आरंभ पई लक्ष्य रखा।

ହୋଇଛି ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ରାଜ୍ୟରେ ବିଧାୟକଙ୍କ ସର୍ବୋତ୍ତମ ପ୍ରଦର୍ଶନର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଦଶ ବର୍ଷ ଧରି ବନ୍ଦ ରହିଥିବା ଏହି ପ୍ରକ୍ରିୟାକୁ ବିଧାନସଭା ପକ୍ଷରୁ ପୁନର୍ବାର ଲାଗୁ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର, ଭାସ୍କର ମଡ଼େଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ଗୃହରେ ବିଧାୟକଙ୍କ ଉତ୍ତମ ପ୍ରଦର୍ଶନ, ଉପସ୍ଥାନ, ଗଠନମୂଳକ ମସିହାରୁ ଚାଲିଥିବା ଏହି ପ୍ରକ୍ରିୟା 2016 ମସିହା ପରଠାରୁ ବନ୍ଦ ରହିଥିଲା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଯାତ୍ରୀମାନେ ଅଧିକ ଭଡ଼ା ନ ଦେଇ ଧାର୍ଯ୍ୟ ଭଡ଼ା ଦେଇ ଯାତ୍ରା କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ଭାରତୀୟ ସେନାରେ ଅଗ୍ନିପଥ ଓ ନିୟମିତ କ୍ୟାଡର ପାଇଁ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ। ଜୁନ୍ 12 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କୋଲକାତାର ନିଯୁକ୍ତି ଜୋନ୍ ଅଧୀନରେ ଓଡ଼ିଶା, ସିକ୍କିମ୍ ଓ ପଶ୍ଚିମବଙ୍ଗ

0: ହତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଧଡ଼କ କଥାଚିତ୍ରରୁ। ଗାଇଛନ୍ତି ଶ୍ରେୟା ଘୋଷାଲ ଓ ଜୁବିନ ନୋଟିଆଲ। ଗୀତ ରଚନା କରିଛନ୍ତି ରଶ୍ମି ବିରାଗ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାଭେଦ ମହସିନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ତୁ ୟା ମେ କଥାଚିତ୍ରରୁ ଗାଇଛନ୍ତି ଆଦର୍ଶ ଗୌର ବଲ୍ଲତିକା। ଗୀତ ରଚନା ଚକରି ଦ୍ୱିବେଦୀ, ସଙ୍ଗୀତ ନିର୍ଦ୍ଦେଶନା ଆଦର୍ଶ ଗୌରବ।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ୟାରିଆ କଥାଚିତ୍ରରୁ ଗାଇଛନ୍ତି ପରମ୍ପରା ଟଣ୍ଡନ, ଗୀତ ଓ ସଙ୍ଗୀତ ମନନ ଭରଦ୍ୱାଜ।

ଆକେଶୁଣୀ ଭବାନୀ ପାଟଣା ସମୟ 5:00 ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଶୁଭ ସନ୍ଧ୍ୟା ଆମ ପ୍ରିୟର ଶ୍ରୋତା ବନ୍ଧୁମାନଙ୍କୁ। ଆଉ ଏକ ମନୋରମ ଶିକ୍ଷଣୀୟ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ଆଜିର ସନ୍ଧ୍ୟା ଆମ ଖେଳପ୍ରେମୀ ଯୁବଶ୍ରୋତାଙ୍କ ସନ୍ଧ୍ୟା, ନୂଆ ନୂଆ ପ୍ରେରଣା ଆଉ ସଫଳତାର କାହାଣୀ ଶୁଣିବାର ସନ୍ଧ୍ୟା, ସେହି ସଫଳତାର କାହାଣୀରୁ ପ୍ରେରଣା ସାଉଣ୍ଟି ଆଣିବାର ସନ୍ଧ୍ୟା। ତେବେ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆମ ଖେଳପ୍ରେମୀ ଯୁବଶ୍ରୋତାଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମ, କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି।

ଯୁବବନ୍ଧୁ, ଆମେ ପ୍ରତ୍ୟେକ ଥର ଆମ ଏହି ଖେଳ ଓ ଖେଳାଳି ଅଧ୍ୟାୟରେ ଭେଟିଥାଉ ନୂଆ ନୂଆ ଖେଳାଳିମାନଙ୍କ ସହ। ସେମାନଙ୍କର ଖେଳ ଓ ଖେଳ ପ୍ରତି ଥିବା ସ୍ପୃହା, ସ୍ନେହ ଆଉ ପ୍ରେମ ସହ ସେମାନଙ୍କ ସଫଳତା ଆଉ ପ୍ରେରଣାର କଥା ସହ ଆଜି ସେମିତି ଆମ ପାଖରେ ଜଣେ ଯୁବକ ଅତିଥି ଅଛନ୍ତି, ଯିଏ ନିଜର ଯୁବ ଅବସ୍ଥାରେ ସଫଳତାର ଶିଖରକୁ ସ୍ପର୍ଶ କରିପାରିଛନ୍ତି। ସତରେ ତାଙ୍କ ପାଇଁ ସଫଳତାର ଶିଖରର ଅର୍ଥ ହେଉଛି ଆମ ଦେଶ ବିଦେଶର ଭିନ୍ନ ଭିନ୍ନ ଉଚ୍ଚତା ଆଉ ଶିଖରକୁ ସ୍ପର୍ଶ କରିବା। ହଁ ଯୁବବନ୍ଧୁ, ଆଜି ଆମ ଗହଣରେ ଅଛନ୍ତି ସେମିତି ଜଣେ ଯୁବ ଅତିଥି ଯିଏକି ପର୍ବତ

0: ଆରୋହଣ କରନ୍ତି। ଆମ ଦେଶର ତଥା ଭିନ୍ନ ଭିନ୍ନ ମହାଦେଶର ଉଚ୍ଚ ଶିଖରକୁ ସ୍ପର୍ଶ କରିବାର ସ୍ୱପ୍ନ ଦେଖନ୍ତି। ତେବେ ଚାଲନ୍ତୁ ଆମ ଗହଣରେ ଥିବା ସେହି ଅତିଥିଙ୍କ ସହ କଥା ହେବା, ତାଙ୍କର ଦୁଃସାହସିକ ଯାତ୍ରା ସମ୍ପର୍କରେ ଜାଣିବା, ଆଉ ଜାଣିବା ତାଙ୍କର ସେହି ସଫଳତାର ଶୀର୍ଷକୁ ସ୍ପର୍ଶ କରିବାର ଅନୁଭୂତି। ଭାଇ ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣଙ୍କୁ ଆମ ଖେଳ ଓ ଖେଳାଳି ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ।
1: ଧନ୍ୟବାଦ।
0: ପ୍ରଥମେ ଆପଣ ନିଜର ପରିଚୟ ଟିକେ ଆମ ଯୁବବନ୍ଧୁମାନଙ୍କୁ ଦେଇ ଦିଅନ୍ତୁ।
1: ମୋ ନାଁ ହେଉଛି ରାହୁଲ ପ୍ରଧାନ, ମୁଁ କଳାହାଣ୍ଡି ଜିଲ୍ଲାରୁ ଦେବପୁର ଗାଁରୁ। ପ୍ରଫେସନାଲି ମୁଁ ମାଉଣ୍ଟେନିୟର, ଆଉ ମୋର ଗୋଟେ ଛୋଟ ବିଜନେସ୍ ଅଛି।
0: ଆପଣ ଏଇ ପର୍ବତାରୋହଣ କେବେଠାରୁ ଆରମ୍ଭ କଲେଣି ଆଉ କେମିତି ଆରମ୍ଭ କଲେ?
1: ପର୍ବତାରୋହଣ ମୋର ଷ୍ଟାର୍ଟିଂ ଯୋଉଟା କରିଥିଲି ସେଇଟା 2017ରେ ଆଉ ମନାଲିରେ ଗୋଟେ ଆମର ନ୍ୟାସନାଲ ଆଡଭେଞ୍ଚର କ୍ଲବ ତରଫରୁ ଗୋଟେ ଅର୍ଗାନାଇଜ ହେଇଥିଲା, ଯୋଉଟାକି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆଉ ନ୍ୟାସନାଲ ଆଡଭେଞ୍ଚର କ୍ଲବ ଯୋଉଟା ରହିଲା, ଦୁଇ ଜଣ କୋଲାବରେସନରେ ହେଇଥିଲା। ସେଠୁ ଗଲା ପରେ ବେସିକ୍ସ ଯାଇକି ମାଉଣ୍ଟେନିଂର ଆମର ହେଇଗଲା, ଜିପ୍ ଲାଇନ୍ ହେଇଗଲା, ତାପରେ କ୍ଲାଇମ୍ବିଂ ହେଇଗଲା, ରାପ୍ଲିଂ ହେଇଗଲା, ଅଳ୍ପ ଅଳ୍ପ ଶିଖା ହେଇଥିଲା, କିନ୍ତୁ ଆମର ମେନ୍ଲି ପଳାଇଥିଲା ତା ଉପରେ କି ହଁ ଆକ୍ଚୁଆଲି ମାନେ ଆଡଭେଞ୍ଚର କ'ଣ ଆଉ ମାଉଣ୍ଟେନିଂ କ'ଣ, ମାଉଣ୍ଟେନିଂ କ'ଣ କ'ଣ ହେଉଛି କ'ଣ ନାହିଁ। ତା ପାଇଁ କରିବାକୁ ହେଲେ ବାକି ପ୍ରଫେସନାଲ କୋର୍ସେସ୍ ଯାକ ଦରକାର।
0: ଏହା ସମ୍ପର୍କରେ କ'ଣ କ'ଣ କୋର୍ସ ରହିଛି ଆଉ କେମିତି ପାଠ ପଢା ହୁଏ ସେ ସମ୍ପର୍କରେ ତ ମୁଁ ଆପଣଙ୍କୁ ପଚାରିବି, କିନ୍ତୁ ତା ପୂର୍ବରୁ ଆପଣଙ୍କ ବ୍ୟକ୍ତିଗତ କଥା ଟିକେ ହେବା। ଆପଣ ପ୍ରଥମେ ଯେତେବେଳେ ପର୍ବତାରୋହଣ କରିଥିଲେ ସେ ସମୟର ଅନୁଭୂତି କେମିତି ଥିଲା ଆଉ ଆପଣଙ୍କ ଘର ଲୋକ ସେମାନଙ୍କ ଅନୁଭୂତି କେମିତି ଥିଲା?
1: ଯେତେବେଳେ ତ ଫାର୍ଷ୍ଟ ଟାଇମ୍ ମୁଁ ଯାଇଥିଲି କୋର୍ସ ପାଇଁ ତ ସେଇଟା 10 ଡେଜ୍ ବହୁତ କମ୍ ଦିନର ଥିଲା, କିନ୍ତୁ ସେଠି ବହୁତ କିଛି ଶିଖିବାକୁ ମିଳିଥିଲା ଆମକୁ। ଆଉ ସ୍ପେଶିଆଲି କହିବାକୁ ଗଲେ ଏଇଟା ହେଉଛି ମାନେ ମାଉଣ୍ଟେନିୟରିଂ ଆଡଭେଞ୍ଚର, ଆଉ ଆଡଭେଞ୍ଚରର ନାଁ ଶୁଣିଲେ ଲୋକ କହନ୍ତି କି ଏଠି ରିସ୍କ ଅଛି, ରିସ୍କ ଫ୍ୟାକ୍ଟର ବହୁତ ଅଛି। ତେଣୁ ମୁଁ ଏଇଟା କଲି ତ ସ୍ପେଶିଆଲି ଫ୍ୟାମିଲିରୁ ତ ଷ୍ଟାର୍ଟିଂରେ ସେମାନେ ମନା ହିଁ କରିଦେଇଥିଲେ, ଉପରେ କହିଥିଲେ କି ଏଇଟା ରିସ୍କି ଅଛି ଆଉ ଏଇ ଜିନିଷ ଯଦି ଯାଉଛୁ ତାହେଲେ ମେ ବି କ୍ୟାରିୟର ଅଛି ନ ଅଛି, କାହିଁକି ନା ସେ ଟାଇମ୍ରେ ମୁଁ ବି ତାଙ୍କୁ କନ୍ଭିନ୍ସ କରିବା ପାଇଁ ମୋ ପାଖରେ କିଛି କହିବା ପାଇଁ ନଥିଲା, କାହିଁକିନା ମୁଁ ବି ଉପରେ କିଛି ଆୱେର ନଥିଲି। କିନ୍ତୁ ଯେତେବେଳେ ସେଠି ଗଲି ସେଠି ଜାଣିବା ଲାଗି ଏଠି ବି ସ୍କୋପ୍ ଅଛି, ଏଠି ବି କ୍ୟାରିୟର ଅଛି। ପରେ ଯେତେବେଳେ ମୁଁ ରିଟର୍ନ କଲି ଆଉ ଥରେ ସେ କୋର୍ସ କମ୍ପ୍ଲିଟ୍ କରିକି, ତ ଘର ଲୋକ ସେମ୍ କ୍ୱେଶ୍ଚିନ୍ ମୋତେ ଆଉ ଥରେ ପଚାରିଲେ କି ଯାଇଥିଲୁ ତ ସେଠି କ'ଣ କ'ଣ ଶିଖିଲୁ, ତ ସେ ଟାଇମ୍ ମୁଁ ସେମାନଙ୍କୁ ଇଜିଲି କନ୍ଭିନ୍ସ କରିଦେଇପାରିଲି କି ହଁ ଏଇ ଜିନିଷ ଅଛି, ଏଇ କୋର୍ସ ଅଛି, କି ଏଠି ଆମକୁ ସେଫ୍ଟି ପ୍ରିକସନ୍ ବି ଆମେ ସେଠି ହ୍ୟାଣ୍ଡେଲ୍ କରୁଛୁ, ତାଦ୍ୱାରା ଆମର ରିସ୍କ ଫ୍ୟାକ୍ଟର ବି ବହୁତ କମିଯାଉଛି ଆଉ ସେଫ୍ଟି ବି ଆମର ରହୁଛି। ଆଉ ମୁଁ ଯେତେବେଳେ ସେମାନଙ୍କୁ ସେଇ ଜିନିଷଟା ଜଣେଇଲି ତ ସେମାନେ ବି ଏଇ ଜିନିଷ କରିବା ପାଇଁ ବହୁତ ଇଣ୍ଟରେଷ୍ଟେଡ୍ ହେଇଥିଲେ।
0: ଆପଣଙ୍କର ଏଇ ଯେଉଁ ଦୁଃସାହସିକ ଯାତ୍ରା ତାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ କେମିତି କେମିତି କ'ଣ ସବୁ ଚାଲିଛି ସେ ସମ୍ପର୍କ ଟିକେ ବିସ୍ତୃତ ଭାବରେ କୁହନ୍ତୁ।
1: ଯେମିତି ବି ଆପଣ ଆଗରୁ କହିଲେ କି 2017ରେ ମୋର ଷ୍ଟାର୍ଟ ହେଇଥିଲା, ତାପରେ ପରେ ଆମର ଯେଉଁ NCC ରହିଲା ନ୍ୟାସନାଲ କ୍ରେଡିଟ୍ କୋର୍, ତା ତରଫରୁ ମୋତେ ମିଳିଥିଲା ଗୋଟେ ଅପରଚ୍ୟୁନିଟି, ସେଇଟା ହେଉଛି ବେସିକ୍ ମାଉଣ୍ଟେନିଂ କୋର୍ସ। 2018ରେ ମୁଁ କରିଥିଲି ସେ କୋର୍ସଟା, ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂ, ଯେଉଁଟାକି ଆମେ କହୁ କି ଏସିଆର ନମ୍ବର 1 ଇନ୍ଷ୍ଟିଚ୍ୟୁଟ୍ ମାଉଣ୍ଟେନିଂରେ, ଥ୍ୟାଙ୍କସ୍ ଟୁ ନ୍ୟାସନାଲ କ୍ରେଡିଟ୍ କୋର୍ ଯିଏକି ମୋତେ ଅପରଚ୍ୟୁନିଟି ଦେଇଥିଲେ। ସେଠୁ ମୋତେ ଓଡ଼ିଶାରୁ ଗୋଟେ କ୍ୟାଡେଟ୍ ହିଁ ସିଲେକ୍ସନ୍ ହେବାର ଥିଲା ଇନ୍ ଦ ବଏଜ୍, ଆଉ ସେଇଟା ମୁଁ ସିଲେକ୍ସନ୍ ହେଇଥିଲି ଓଡ଼ିଶାରୁ। ଫାର୍ଷ୍ଟ ଟାଇମ୍ ଓଡ଼ିଶାରୁ କିଏ ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂକୁ ଯାଇଥିଲା, ସ୍ପେଶାଲି ଫ୍ରମ୍ NCC। ସେଠିକୁ ଯେତେବେଳେ ଯାଇଥିଲି ସେଠି ସିଲେକ୍ସନ୍ ହେଇଗଲି, ଏଠି ଆମର କୋର୍ସ ହେଲା ବେସିକ୍ ମାଉଣ୍ଟେନିଂ କୋର୍ସ, ଯେଉଁଟା 28 ଡେଜ୍ର ରୁହେ। ତ ସେଇ କୋର୍ସ କଲି, ସେଇ କୋର୍ସ କଲା ପରେ ତା ପୂର୍ବରୁ ଆଉ ଗୋଟେ ଆମର ଥିଲା ବିଜୁ ପଟ୍ଟନାୟକ ହିମାଳୟ ନେକନ୍ ମାଉଣ୍ଟ ଏକ୍ସପିଡିସନ୍, ସେଇଟା ଓଡ଼ିଶା ଗଭର୍ଣ୍ଣମେଣ୍ଟର ଗୋଟେ ସିଲେକ୍ସନ୍ କ୍ରାଇଟେରିଆ ରୁହେ, ତାଙ୍କ ପ୍ରୋସେସ୍ ରୁହେ ଆମର କଳିଙ୍ଗ ଷ୍ଟାଡିୟମ୍ରେ ଭୁବନେଶ୍ୱରରେ। ଫିଜିକାଲ୍ ଏଣ୍ଡୁରାନ୍ସ ଦେଖାଯାଏ ଯେ ଫାର୍ଷ୍ଟ ପେଜ୍ରେ 20 ଜଣ ପୁଅ ଆଉ 10 ଜଣ ଯେଉଁ ଝିଅ ରହିଲେ ଓଡ଼ିଶାରୁ ସିଲେକ୍ସନ୍ କରାଯାଏ, ସିଲେକ୍ସନ୍ କରାଯାଏ କି ଆମର ଉତ୍ତରାଖଣ୍ଡ ପଠାଯାଏ କ୍ୟାଫଲୋନ୍କୁ। ଫାର୍ଷ୍ଟ ମୁଁ କହିଦେଉଛି କି ଆମର ଯେଉଁ ସିଲେକ୍ସନ୍ ପ୍ରୋସିଜର୍ଟା କ'ଣ ଥିଲା। ପ୍ରୋସିଜର୍ଟା ଏଇଟା ଥିଲା କି ଯେ ଆମର ରନିଂ ହେଲା ସେଠି କଳିଙ୍ଗ ଷ୍ଟାଡିୟମ୍ରେ, ଦେନ୍ ତାପରେ ପୁଷ୍ଅପ୍ସ ହେଲା, ତ ନେକ୍ସଟ ଷ୍ଟେଜ୍ ଥିଲା ଆମର କ୍ୟାଫଲୋନ୍ରେ ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡରେ ଯେତେବେଳେ ଆମେ ସେଠି ଗଲୁ ସେଠି ଥିଲେ ଆମର ଯେଉଁ ଫାର୍ଷ୍ଟ ଏଭରେଷ୍ଟ ଲେଡ଼ି ବୈଚନ୍ଦ୍ରୀ ପାଲ୍ ମ୍ୟାମ୍, ସେ ହେଉଛନ୍ତି ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍, ସେର ପ୍ରେସିଡେଣ୍ଟ ବି ସେ ଅଛନ୍ତି। ଯେଉଁ TSF ରହିଲା ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ କ୍ୟାଫଲୋନ୍ ଉତ୍ତରକାଶୀରେ ଅଛି ଉତ୍ତରାଖଣ୍ଡରେ, ସେଠି ଆମର ଗୋଟେ 10 ଡେଜ୍ର ଟ୍ରେନିଂ ହେଇଥିଲା। ଏଇଟା ଯେଉଁଟା ଯାଇଥିଲା ଏଇଟା ଆଉ ଗୋଟେ ସିଲେକ୍ସନ୍ ଫିସ୍ ଥିଲା ଉତ୍ତରାଖଣ୍ଡରେ, ଯେଉଁଟାକି ବୈଚନ୍ଦ୍ରୀ ପାଲ୍ ମ୍ୟାମ୍ଙ୍କ ଅଣ୍ଡର ହେଇଥିଲା ସିଲେକ୍ସନ୍ଟା। ତ ସେଠି ଆମର କ୍ଲାଇମ୍ବିଂ ହେଲା, ରାପ୍ଲିଂ ହେଲା, ରିଭର୍ କ୍ରସିଂ ହେଲା, ଆମର ଜୁମାରିଂ ହେଲା, ତାପରେ ଟ୍ରେକିଂ ବି ହେଇଥିଲା। ସେଠି ଗୋଟେ ଆମେ ଗୋଟେ ପିକ୍ଟା ବି ସବମିଟ୍ କରିଥିଲୁ, ଯେଉଁଟାକି ଦରୁଆ ଟପ୍, ସେଇଟା 12,500 ଫିଟ୍ର ହାଇଟ୍ ହେଉଛି। ଟ୍ରେକିଂ କଲା ଟାଇମ୍ରେ ଅଲରେଡି ସେଠି ସବୁ ଜଣା ପଡ଼ିଯାଏ, କାହିଁକିନା ମାଉଣ୍ଟେନ୍ ଗୋଟେ ଏମିତି ଫିଲ୍ଡ ଯେଉଁଠିକି ଗୋଟେ ହେଉଛି ଆଲପାଇନ୍ ଷ୍ଟାଇଲ୍, ଆଉ ଗୋଟେ ହେଉଛି ନର୍ମାଲ୍ ମାଉଣ୍ଟେନ୍। ନର୍ମାଲ୍ ମାଉଣ୍ଟେନ୍ କ'ଣ ହୁଏ କି ସେଠି ଆପଣଙ୍କୁ ଟୋଟାଲ୍ ହୋଲ୍ ଗ୍ରୁପ୍ ଯାଆନ୍ତି, ବଟ୍ ଆଲପାଇନ୍ ଷ୍ଟାଇଲ୍ରେ କ'ଣ ହୁଏ, ଆଲପାଇନ୍ ଷ୍ଟାଇଲ୍ରେ ଆପଣ ସିଙ୍ଗଲ୍ ଯାଆନ୍ତି, ସୋଲୋ ଯାଆନ୍ତି। ସେଠି ସେମାନେ ଜଜ୍ କରୁଥିଲେ ପିଲା କେତେ କୋପରେଟିଭ୍ ଅଛି, ବାକିମାନଙ୍କୁ କେତେ ହେଲ୍ପ କରୁଛି, ତା ବାକି ଆକ୍ଟିଭିଟିଜ୍ରେ ତାର ପର୍ଫର୍ମାନ୍ସ କ'ଣ ଅଛି। ତ ସେ କ୍ରାଇଟେରିଆ ବେସିସ୍ରେ ଆଉ ଥରେ ସିଲେକ୍ସନ୍ ହେଇଥିଲା, ଯେହେତୁ ଆମେ ଓଡ଼ିଶାରୁ 20 ଜଣ ପୁଅ ଆଉ 10 ଜଣ ଝିଅ ଯାଇଥିଲୁ, ତ ସେ ଭିତରେ ସିଲେକ୍ସନ୍ ହେବାର ଥିଲା 10 ଜଣ ପୁଅ ଆଉ 5 ଜଣ ଝିଅ, ଯେଉଁମାନେ ଫାଇନାଲିଷ୍ଟ କ୍ଲାଇମ୍ କରିବେ ମାଉଣ୍ଟ ରୁଦୁଗେରା, ଯେଉଁଟା 19,108 ଫିଟ୍ ଉତ୍ତରାଖଣ୍ଡ ଅଛି ସେ ହାଇଟ୍ ମାଉଣ୍ଟେନ୍ଟା। ସିଲେକ୍ସନ୍ ପୁରା ସରପ୍ରାଇଜ୍ ଥିଲା, କାହିଁକିନା ସେଇଟା ଆମକୁ ଘରକୁ ଲେଟର୍ ଆସିଲା ଓଡ଼ିଶା ଗଭର୍ଣ୍ଣମେଣ୍ଟରୁ, ଆମେ ବିଲକୁଲ ଜାଣିନଥିଲୁ କି କିଏ ସିଲେକ୍ସନ୍ ହେବ କ'ଣ ନାହିଁ। ଫାଇନାଲି ଯେତେବେଳେ ଲେଟର୍ ଘରକୁ ଆସିଲା ତ ସେତେବେଳେ ଆମେ ଦେଖିଥିଲୁ, ସେଠି ସିଲେକ୍ସନ୍ ଲିଷ୍ଟ ମୋ ନାଁ ବି ଥିଲା ଆଉ ମୁଁ ଫାଇନାଲ୍ ଲିଷ୍ଟ ପାଇଁ ସିଲେକ୍ସନ୍ ହେଇଥିଲି। ତାପରେ ଆମେ 2018ରେ ଆଉ ଥରେ ତାର ଗୋଟେ ଆମେ କ୍ଲାଇମ୍ବିଂ ହେଲା, ନଭେମ୍ବର ହେଇଥିଲା, କ୍ଲାଇମ୍ କରିଥିଲୁ ଆମେ ମାଉଣ୍ଟ ରୁଦୁଗେରା। ଏଇଟା ଓଡ଼ିଶା ଗଭର୍ଣ୍ଣମେଣ୍ଟ ଆଉ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନ୍ 2 ଜଣଙ୍କ ଜଏଣ୍ଟ ଆଡଭେଞ୍ଚର୍ କରାହେଇଥିଲା, ତାପରେ ଆମେ ଫାଇନାଲି ସେଠିକୁ ଯାଇଥିଲୁ ଆଉ ସେଠି ସବମିଟ୍ କରିଥିଲୁ।
0: ଏହା ତ ଥିଲା ଆପଣଙ୍କର ପ୍ରଥମ

0: ସାହସିକ ଯାତ୍ରାର ଆରମ୍ଭ କେମିତି ହେଲା, ତା ପରେ ପରେ ଆପଣ ଆଉ କେଉଁ କେଉଁ ପର୍ବତ ସବୁ ଆରୋହଣ କରିଛନ୍ତି, ଭାରତ ଭିତରେ ବା ଭାରତ ବାହାରେ, ସେ ସମ୍ପର୍କ ଟିକେ କୁହନ୍ତୁ।
1: ତାପରେ ପରେ ଭାବିଲି କି ଆଲପାଇନ୍ ଷ୍ଟାଇଲ୍ରେ କରିବି ଆଉ କେଉଁ ମାଉଣ୍ଟେନ୍ସ, ତ ତାପରେ ପରେ ମୁଁ ଯାଇଥିଲି ଆମର ମାଉଣ୍ଟ କେଦାରକଣ୍ଠା ପାଇଁ। ତ ଉତ୍ତରାଖଣ୍ଡ ଯେଉଁ କେଦାରକଣ୍ଠା ଟ୍ରାକ୍ ରହିଲା, ତ ତା ପାଇଁ ମୁଁ ପ୍ଲାନ୍ କରିଥିଲି। ତାର ବେସିକାଲି ସେ ଟ୍ରାକ୍କୁ କମ୍ପ୍ଲିଟ୍ କରନ୍ତି 3 ଡେଜ୍ରେ। ତାଙ୍କର ବେସ୍ କ୍ୟାମ୍ପ ରହିଲା ସାଙ୍କ୍ରି, ସାଙ୍କ୍ରିରୁ ଉପରକୁ ଯୋଡ଼ାକା ତାଲ, ଦେନ୍ ଯୋଡ଼ାକା ତାଲରୁ ନାଲା କ୍ୟାମ୍ପ, ଦେନ୍ ଉପରକୁ ଯିବାକୁ ଥାଏ ସମିଟ୍ ପରେ। ତାର ସମିଟ୍ ପାଇଁ ଠୁ ମିନିମମ୍ ଲୋକ 3 ଡେଜ୍ ହିଁ ନିଅନ୍ତି। ସେଇଟା ମୁଁ ଟ୍ରାଏ କରିଥିଲି ସିଙ୍ଗିଲ୍ ଡେରେ ସବମିଟ୍ କରିବା ପାଇଁ। ଦିନବେଳା 2 ପାଖାପାଖି କ୍ଲାଇମ୍ବିଙ୍ଗ୍ ପାଇଁ ଷ୍ଟାର୍ଟ କରିଥିଲି। ରାତି 8 ଭିତରେ ମୁଁ ଟପ୍ ପାଖାପାଖି ପହଞ୍ଚି ଯାଇଥିଲି, ଯେଉଁଠିକି ଆମର ସବମିଟ୍ ପାଇଁ ଆଟେମ୍ପ୍ଟ ନିଅନ୍ତି, ମୁଁ ତାକୁ ସବମିଟ୍ କରିଥିଲି ଟପ୍ରେ। ତାପରେ ପରେ କୋର୍ସରେ ଆମର ସବମିଟ୍ ହେଇଥିଲା, ଯେଉଁଟା ମାଛାଧାର ରେଞ୍ଜ, ଯେଉଁଟାକି ବେସିକ୍ ମାଉଣ୍ଟେନ୍ କୋର୍ସ ରୁହେ, ସେଇଠି ଆମେ ସବମିଟ୍ କରିଥିଲୁ। ଆଉ ପରେ ପରେ ବହୁତ ଗୁଡ଼ା ଟ୍ରାକ୍ ବି କରିଥିଲି। କିନ୍ତୁ ଯଦି ଦେଖିବା ଆମେ ମାନେ ଆଉଟ୍ ଅଫ୍ ଇଣ୍ଡିଆ ଯଦି, ତାହେଲେ ସେ ଭିତରେ ରହିଲା ଆମର ମାଉଣ୍ଟ ଏଲବ୍ରସ୍, ଯେଉଁଟାକି ୟୁରୋପ କଣ୍ଟିନେଣ୍ଟର ସବୁଠୁ ହାଏଷ୍ଟ ପିକ୍। 2024 କ୍ଲାଇମ୍ବ କରିଥିଲି ଅଗଷ୍ଟ 15 ଦିନ, ସେଇଟା ଆଲପାଇନ୍ ଷ୍ଟାଇଲ୍ରେ କ୍ଲାଇମ୍ବ କରିଥିଲି ସୋଲୋ, ତ ୱିଦାଉଟ୍ ଏନି ଗାଇଡ୍ ଆଉ ୱିଦାଉଟ୍ ଏନି ଇକ୍ୱିପମେଣ୍ଟରେ। ମୋର ଟାର୍ଗେଟ୍ ଥିଲା କି ତାକୁ 24 ଘଣ୍ଟା ଭିତରେ ସବମିଟ୍ କରିବାର, କିନ୍ତୁ ଭଗବାନଙ୍କ ଦୟାରୁ ସେଇଟା ମୁଁ 22 ଘଣ୍ଟା ଭିତରେ।

0: ମାଉଣ୍ଟ ଆଲବ୍ରସ୍ ଯେଉଁଟାକି ୟୁରୋପ କଣ୍ଟିନେଣ୍ଟର ସବୁଠୁ ହାଏଷ୍ଟ ପିକ୍, 2024 କ୍ଲାଇମ୍ବ କରିଥିଲି ଅଗଷ୍ଟ 15 ତାରିଖ ଦିନ, ସେଇଟା ଆଲପାଇନ୍ ଷ୍ଟାଇଲ୍ରେ କ୍ଲାଇମ୍ବ କରିଥିଲି ସୋଲୋ, ତ ୱିଦାଉଟ୍ ଏନି ଗାଇଡ୍ ଆଉ ୱିଦାଉଟ୍ ଏନି ଇକ୍ୱିପମେଣ୍ଟରେ। ମୋର ଟାର୍ଗେଟ୍ ଥିଲା କି ତାକୁ 24 ଘଣ୍ଟା ଭିତରେ ସବମିଟ୍ କରିବାର, କିନ୍ତୁ ଭଗବାନଙ୍କ ଦୟାରୁ ସେଇଟା ମୁଁ 22 ଘଣ୍ଟା ଭିତରେ ସବମିଟ୍ କରିଦେଇଥିଲି। ଆଉ ପ୍ରିଭିୟସ୍ଲି ଯେଉଁ ଆମ ଓଡ଼ିଶାରୁ କ୍ଲାଇମ୍ବର୍ସ ଅଛନ୍ତି ଯେଉଁମାନେ କି କ୍ଲାଇମ୍ବ କରିଥିଲେ, ତ ତାଙ୍କର ରେକର୍ଡ ଥିଲା କି 3 ଡେଜ୍ର 5,642 meters ତାର ଯେଉଁ ହାଇଟ୍ ରହିଲା, ତ ତାକୁ କ୍ଲାଇମ୍ବ କରିବାକୁ ହେଲେ ଆଟଲିଷ୍ଟ ଆମକୁ 2-3 ଡେଜ୍ର ବଡି ଏକ୍ଲିମେଟେସନ ଦରକାର, କିନ୍ତୁ ସେଇଟା ମୁଁ ଇନ୍ ଦ 22 hoursରେ ମୁଁ ମାଉଣ୍ଟ ଏଲବ୍ରସ୍କୁ ସବମିଟ୍ କରିଦେଇଥିଲି।
1: ସେ ସମ୍ପର୍କରେ ଟିକେ କୁହନ୍ତୁ ଯେ ଆମର ଯେଉଁ ଯୁବପିଢ଼ିମାନେ ଏବେ ପର୍ବତାରୋହଣ କରିବା ପାଇଁ ଚାହୁଁଛନ୍ତି ବା ପର୍ବତାରୋହଣ କରୁଛନ୍ତି, ସେମାନେ ନିଜ ଖାଇବା ପିଇବା ବା ନିଜ ପୋଷାକ ସେ ସମ୍ପର୍କରେ କ'ଣ କ'ଣ ସବୁ ମେଜର୍ସ ନେବେ ଆଉ ସେଫ୍ଟି ପ୍ରିକସନ୍ ନେବେ?
0: ତ ଯଦି ମୁଁ କହିବି ଫୁଡିଂ ଉପରେ, ତ ଆମେ ଯେତେବେଳେ ମାଉଣ୍ଟେନ୍କୁ ଯାଉଛେ ହାଇ ଅଲ୍ଟିଟ୍ୟୁଡ଼୍ର ଗୋଟେ ଡିମେରିଟ୍ ହେଉଛି କି ଆପଣଙ୍କୁ ଭୋକ ଲାଗିବନି ସେଠି। ଯଦି ଆପଣଙ୍କ ବଡ଼ି ଫିଟ୍ ନାହିଁ ତ ଆପଣ ଜାଣିଦେବେ ଯେ ଆପଣଙ୍କୁ ବିଲକୁଲ ସେଠି ଭୋକ ଲାଗିବନି। ଆଉ ଯଦି ଆପଣଙ୍କୁ ଭୋକ ଲାଗୁଛି ଆଣ୍ଡ ଟାଇମ୍ ଟୁ ଟାଇମ୍ ଆପଣ ଖାଇବା ଖାଉଛନ୍ତି, ତ ଆପଣ ଜାଣିଦେବେ ଯେ ଆପଣଙ୍କ ବଡ଼ି ଫିଟ୍ ଅଛି। ତ ସେଠି ଆପଣ ଏମିତି ଯେଉଁ ହେଭି ଫୁଡ୍ସ ଗୁଡ଼ା ରହିଲା, ଜଙ୍କ୍ ଫୁଡ୍ସ ରହିଲା, ଯେମିତି ଆମେ ଡେଲି ଲାଇଫ୍ରେ ଖାଉଛୁ, ସେଗୁଡ଼ା ଆମେ ସେଠି ଖାଇପାରିବାନି। ଖାଲି ଆମର ଯେତିକି ହେଲ୍ଦି ଫୁଡ୍ସ ରହିଲା, ଦଲିଆ ରହିଲା, ଦଲିଆରୁ ଆମକୁ ପ୍ରୋଟିନ୍ ମିଳିଥାଏ, ତାପରେ ସେଠି ଆମକୁ ଯେମିତି ଆମର ଫ୍ରୁଟ୍ସ ରହିଲା, ତ ସେଗୁଡ଼ା ଆମକୁ ପ୍ରୋଭାଇଡ଼ କରାଯାଏ ଖାଇବା ପାଇଁ। ସେକେଣ୍ଡ ରହିଲା ଆମର ଏକୋମେଡ଼େସନ୍ସ ରହିବା। ଏଠି ଆମେ ଯେତେବେଳେ ରହୁ ତ ମେନ୍ଲି ଆମେ ଟେଣ୍ଟ ଭିତରେ ରହୁ। ଟେଣ୍ଟରେ କ'ଣ ହୁଏ କି ଆମର ଟେମ୍ପରେଚର ରହିଲା, ଟେମ୍ପରେଚର ନୋ ଡାଉଟ୍ କି କିଛି କମିଯାଏ ଯେହେତୁ ବାହାର ଟେମ୍ପରେଚରରୁ, କିନ୍ତୁ ହେଲେ ବି ଆମକୁ ସେଠି ଥଣ୍ଡା ବହୁତ ଫିଲ୍ ହୁଏ। ଆମକୁ ଥଣ୍ଡାରୁ ବଞ୍ଚିବାର ଅଛି, ଯଦି ଆମକୁ ଆଗକୁ ସର୍ଭାଇଭ୍ କରିବାର ଅଛି, ଆଉ ଯଦି ଆଗକୁ କିଛି ଆମର ନେକ୍ସଟ ସବମିଟ୍ କରିବାର ପ୍ଲାନ୍ ଅଛି, ଦେନ୍ ମେନ୍ ଜିନିଷ ହେଉଛି ଆମକୁ ନିଜକୁ ଗରମ ରଖିବାକୁ ପଡ଼ିବ ସେଠି। ତ ତା ପାଇଁ ବୋଲି ଆମର ୱାର୍ମ କ୍ଲଥେସ୍ ରହିଲା, ଆପଣଙ୍କର ଜ୍ୟାକେଟ୍ ରହିଲା, ୱିଣ୍ଡ ଚିଟର୍ ରହିଲା ଯେଉଁଟାକି ୱିଣ୍ଡର ଥଣ୍ଡା ପବନରୁ ଆମକୁ ପ୍ରୋଟେକ୍ଟ କରେ, ତ ସେଗୁଡ଼ା ଯେତେ ହେଉଛି ସେଠି ପିନ୍ଧିକି ରହିବା, ଯାହାଦ୍ୱାରା କି ଆମ ବଡି ଥଣ୍ଡା ରହିବନି, ଓଲ୍ଟା ଗରମ ରହିବ ଆଉ ୱାର୍ମ ରହିବ। ବାକି ରହିଲା ଆମେ ଯେତେବେଳେ ଟ୍ରାକିଂ କରୁଛେ ସେ ଟାଇମ୍ରେ ଯଦି ଆମେ ବେଶୀ ୱାର୍ମ କ୍ଲଥେସ୍ ପିନ୍ଧିଦେବା ତାହେଲେ ବଡି ଆମର ଡିହାଇଡ୍ରେଟ୍ ହେଇଯିବ, ତ ଝାଳ ବାହାରିବ, ଆମର ହେଲ୍ଥ ଖରାପ ହେବ। ତ ସେ ଜାଣି ଆମେ କ'ଣ କରିବା କି ମାଉଣ୍ଟେନ୍ରେ ଫଲୋ କରୁ କି 3 layer, ଯାହାଦ୍ୱାରା କି ଆମ ବଡି ଥଣ୍ଡାରୁ ପ୍ରୋଟେକ୍ଟ ରହିବ। ଆଉ ଯେତେବେଳେ ଆମେ ଟ୍ରେକିଂ କରୁଛେ ତ ଟ୍ରେକିଂ କଲା ଟାଇମ୍ରେ ଡେଫିନେଟ୍ଲି ଆମେ ଯେତେବେଳେ ଯଦି କିଛି ୱାକିଂ କରୁଛେ ଏବେ କିଛି ଆକ୍ଟିଭିଟି କରୁଛେ ତାହେଲେ ଆମ ବଡି ଗରମ ହୁଏ। ସେ ଟାଇମ୍ରେ ଆମେ କ'ଣ କରିବା, 1 layer by layer ଆଟଲିଷ୍ଟ ସିଙ୍ଗିଲ ଲେୟର ତ ଆମେ ୱେର୍ କରିକି ରହିବା ହିଁ, କିନ୍ତୁ ବାକି ଯେଉଁ ଲେୟର ରହିଲା ଆମେ ଟାଇମ୍ ଟୁ ଟାଇମ୍ କ୍ଲାଇମ୍ବିଂ କଲା ଆମ ବଡି କମ୍ଫର୍ଟେବିଲିଟି ଉପରେ କାଢ଼ିପାରିବା, କିନ୍ତୁ ଯେଉଁ ଜାଗାରେ ଆମେ ଷ୍ଟପ୍ କରୁଛେ ତ ସେ ଜାଗାରେ ସାଙ୍ଗେ ସାଙ୍ଗେ ଆମକୁ ଆଉଥରେ ଯେଉଁ ୱାର୍ମ କଥା ରହିଲା ତାକୁ ଆଉଥରେ ପିନ୍ଧିବାକୁ ପଡ଼ିବ, କାହିଁକି ନା ସେଇଟା ହିଁ ଆମକୁ ଥଣ୍ଡାରୁ ବଞ୍ଚେଇବ, ଥଣ୍ଡା ପବନରୁ ବି ବଞ୍ଚେଇବ।
1: ତେବେ ଭାଇ, ଆପଣଙ୍କ ଅଭିଜ୍ଞତା ସମ୍ପର୍କରେ ଆପଣଙ୍କ ସମ୍ପର୍କରେ ତ ଦୀର୍ଘ ସମୟ ଧରି ହେଲା କଥା ହେଲୁଣି, ଟିକେ ଆପଣ ବି ଥକି ପଡ଼ିଲେଣି, ଟିକେ ଆମେ ବି ଥକି ପଡ଼ିଲୁଣି, ଆଉ ଆମ ଯୁବ ଶ୍ରୋତାମାନଙ୍କ ମନ ବି ଟିକେ ଚଞ୍ଚଳ ହୋଇଉଠିଲାଣି। ତେବେ ଚାଲନ୍ତୁ ସେହି ଚଞ୍ଚଳ ମନକୁ ଟିକେ ସ୍ଥିର କରିବା ପାଇଁ ଏଠାରେ ନେଇଯିବା ଗୋଟେ ଛୋଟ ସଙ୍ଗୀତମୟ ବିରତି, ଆଉ ଗୀତ ପରେ ପୁଣି ଥରେ କଥା ହେବା ଆମ ଭାଇଙ୍କ ସାଥିରେ।

0: ତେବେ ଏହି ଗୀତ ପରେ ଚାଲନ୍ତୁ ପୁଣିଥରେ ଆମର ଏହି ସାକ୍ଷାତକାରଟିକୁ ଆଗକୁ ବଢ଼ାଇବା। ଆଉ ଆମେ ଯେମିତି ଆଗରୁ କଥା ହେଉଥିଲୁ ଆପଣଙ୍କର ଅଭିଜ୍ଞତା ସମ୍ପର୍କରେ, ଆପଣ କହୁଥିଲେ ମାଉଣ୍ଟେନ୍ କ୍ଲାଇମ୍ବର୍ର କୋର୍ସ ସମ୍ପର୍କରେ, ସେ ସମ୍ପର୍କରେ ଆହୁରି ଜାଣିବା। ମାଉଣ୍ଟେନ୍ କ୍ଲାଇମ୍ବ କରିବା ପାଇଁ ବା ପର୍ବତାରୋହଣ କରିବା ପାଇଁ ମଧ୍ୟ ଅନେକ କୋର୍ସ କରାଯାଉଛି, ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ଯଦି ଆମେ ମାଉଣ୍ଟେନିଂ କୋର୍ସେସ୍ ଯଦି କରିବାକୁ ଚାହୁଁଛେ ତାହେଲେ ଇଣ୍ଡିଆରେ ଆମର 5 ମେନ୍ ଇନଷ୍ଟିଚ୍ୟୁଟ୍ ଅଛି। ଏନ୍ଆଇଏମ୍ ନେହେରୁ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂ ଉତ୍ତରକାଶୀ, ଏଚ୍ଏମ୍ଆଇ ହିମାଲୟନ୍ ମାଉଣ୍ଟେନିଂ ଇନଷ୍ଟିଚ୍ୟୁଟ୍ ଦାର୍ଜିଲିଂ, ଜିମ୍ ଆଣ୍ଡ WS ଜବାହର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂ ଆଣ୍ଡ ୱିଣ୍ଟର୍ ସ୍ପୋର୍ଟ୍ସ ଯେଉଁଟା ହେଲା ପହଲଗାମରେ ଜମ୍ମୁ ଆଣ୍ଡ କାଶ୍ମୀର, ତାପରେ ହେଲା ଆମର ନିମାସ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିଂ ଆଣ୍ଡ ଆଲାଇଡ୍ ସ୍ପୋର୍ଟ୍ସ, ତ ସେଇଟା ହେଲା ଆମର ଅରୁଣାଚଳ ପ୍ରଦେଶରେ। ତାପରେ ହେଲା ISCA ଇଣ୍ଡିଆନ୍ ହିମାଲୟନ୍ ସେଣ୍ଟର ଫର୍ ଆଡ଼ଭେଞ୍ଚର ଆଣ୍ଡ ଇକୋ ଟୁରିଜିମ୍ ଯେଉଁଟା ହେଲା ସିକିମ୍ରେ। ତ ମେନ୍ଲି ଆମର 5 ଇନଷ୍ଟିଚ୍ୟୁଟ୍ ରହିଲା ଯେଉଁଟାକି ରେକଗ୍ନାଇଜ୍ ବାଏ IMF ଇଣ୍ଡିଆନ୍ ମାଉଣ୍ଟେନିଂ ଫାଉଣ୍ଡେସନ ନ୍ୟୁ ଦିଲ୍ଲୀ। ତ ଆମର ଯେଉଁ ମାଉଣ୍ଟେନିଂର ଯେଉଁ ଅଟୋନମସ୍ ବଡି ରହିଲା ଯେଉଁଟା IMF ଇଣ୍ଡିଆନ୍ ମାଉଣ୍ଟେନ୍ ଫାଉଣ୍ଡେସନ, ତ ଇଏ ହିଁ ସମସ୍ତଙ୍କୁ ମାନେ ରେଗୁଲେଟ୍ କରେ। ସ୍ପେଶାଲି ଦିଜ୍ ଆର୍ ଦ 5 ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍। ଆଉ ଏଇ ଯେଉଁ 5 ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍ ରହିଲା ଏଇଟା ଆସେ MOD ଅଣ୍ଡର ମିନିଷ୍ଟର ଅଫ୍ ଡିଫେନ୍ସ। ତ ଏହାର ଯେଉଁ ପ୍ରିନ୍ସିପାଲ୍ସ ଯାକ ରୁହନ୍ତି, ଯେଉଁ ଇନଷ୍ଟିଚ୍ୟୁଟ୍ର 5 ଇନଷ୍ଟିଚ୍ୟୁଟ୍ ପ୍ରିନ୍ସିପାଲ୍ ଯାକ, ତ ଏମାନେ ସ୍ପେଶାଲି ଡିପ୍ଲଏଡ୍ ବାୟ ଆର୍ମି, ଇଣ୍ଡିଆନ୍ ଆର୍ମିରୁ ସେମାନେ ଡିପ୍ଲଏଡ୍ ଥାନ୍ତି। ତାଙ୍କର ର୍ୟାଙ୍କ୍ ଟେନ୍ କର୍ନାଲ୍ ଟୁ କର୍ନାଲ୍ ର୍ୟାଙ୍କ୍ର ଥାଏ, ପ୍ରିନ୍ସିପାଲ୍ ଥାନ୍ତି। ଆଉ ତାଙ୍କ ତଳେ ଥାନ୍ତି ଭାଇସ୍ ପ୍ରିନ୍ସିପାଲ୍, ସେମାନେ ମେନ୍ଲି ମେଡ଼ିକାଲ୍ ଅଫିସର ବି ସେଠାରେ ଥାନ୍ତି। ଏଇଟା ତ ରହିଲା ଇନଷ୍ଟିଚ୍ୟୁଟ୍ର କଥା। ତ ଇନଷ୍ଟିଚ୍ୟୁଟ୍ ଭିତରେ ପୁଣି ରହିଲା ଆପଣଙ୍କ କୋର୍ସେସ୍ର କଥା। ତ ମେନ୍ଲି ଯେଉଁ 5 ଇନଷ୍ଟିଚ୍ୟୁଟ୍ ରହିଲା ଏଠି ଆପଣଙ୍କର କୋର୍ସେସ୍ କରିପାରିବେ। ସେ ଭିତରେ କୋର୍ସେସ୍ ଆପଣଙ୍କ ରହୁଛି ସ୍ପେଶାଲି ମାଉଣ୍ଟେନ୍ ଫିଲ୍ଡରେ, ତ ଆପଣଙ୍କ ହେଲା BMC ବେସିକ୍ ମାଉଣ୍ଟେନ୍ କୋର୍ସ ଯେଉଁଟା ରୁହେ 28 ଡେଜ୍ର, ଦେନ୍ ତା MC ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସ, ତ ଆପଣଙ୍କ ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସ ବି 28 ଡେଜ୍ ରୁହେ। ତାପରେ ଆପଣଙ୍କର ହେଲା ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ, ତାପରେ ହେଲା ଆପଣଙ୍କର MOI ମେଥଡ୍ ଅଫ୍ ଇନଷ୍ଟ୍ରକ୍ସନ୍। ତ ଏତିକି 4 କୋର୍ସ ସ୍ପେଶାଲି ମାଉଣ୍ଟେନ୍ ରୁହେ। ଏବେ ଯଦି ଆମେ କହିବା କ'ଣ ଗଲା ବେସିକ୍ ମାଉଣ୍ଟେନ୍ କୋର୍ସ, ଯେଉଁ ଭିତରେ ଆପଣ ବେସିକ୍ ଜିନିଷ ଯାକ ଶିଖେଇବେ ମାଉଣ୍ଟେନ୍ର, ରାପ୍ଲିଂ କେମିତି କରିବେ, କ୍ଲାଇମ୍ବିଂ କେମିତି କରିବେ, ମାଉଣ୍ଟେନ୍ ଇକ୍ୱିପମେଣ୍ଟସ୍ କ'ଣ କ'ଣ ରୁହେ, ଲୋଡ୍ ଡିଷ୍ଟ୍ରିବ୍ୟୁଟର୍ କେମିତି ହୁଏ, ତ ସେଗୁଡ଼ା ସବୁ ଶିଖାଯାଏ। 3 ମେନ୍ଲି ଜିନିଷ ରୁହେ ମାଉଣ୍ଟେନ୍ରେ, ରକ୍ କ୍ରାଫ୍ଟ, ଆଇସ୍ କ୍ରାଫ୍ଟ ଆଣ୍ଡ ସ୍ନୋ କ୍ରାଫ୍ଟ। ତ ତା ଉପରେ ଆପଣ କେମିତି ଟେକ୍ନିକ୍ସ ଆପଣ ୟୁଜ୍ କରିବେ ସେଇଟା ରୁହେ। ତାପରେ ଯେତେବେଳେ ଆପଣ AMC ପଳେଇ ଆଇଲେ ଆଡ଼ଭାନ୍ସ ମାଉଣ୍ଟେନ୍, ସ୍ପେଶାଲି ଆଉ ଯଦି BMC କହିବେ, ଆପଣ AMC ସେତେବେଳେ ହିଁ କରିପାରିବେ ଯେତେବେଳେ ଆପଣ BMC ବେସିକ୍ ମାଉଣ୍ଟେନ୍ କୋର୍ସ କମ୍ପ୍ଲିଟ୍ କରିବେ ୱିଥ୍ ଏ ଗ୍ରେଡ଼। ସେଠି ଯଦି ଆପଣଙ୍କର ଏ ଗ୍ରେଡ୍ ଆସିଲା ତାହେଲେ ଆପଣ ଆଡ଼ଭାନ୍ସ ମାଉଣ୍ଟେନ୍ ପାଇଁ ଇଲିଜିବଲ୍। ଦେନ୍ ଯେତେବେଳେ ଆପଣଙ୍କର ଏ ଗ୍ରେଡ୍ ଆସିଲା, ତ ଆପଣ ଯଦି ଆଡ଼ଭାନ୍ସ ମାଉଣ୍ଟେନ୍ କରିବାକୁ ଚାହୁଁଛନ୍ତି ତାହେଲେ ଆଡ଼ଭାନ୍ସ ମାଉଣ୍ଟେନ୍ଙ୍କର କୋର୍ସରେ କ'ଣ ରୁହେ, ସେଠି ଆପଣଙ୍କୁ ପଳେଇ ଆସେ ଏକ୍ସପିଡ଼ିସନ୍। ଏକ୍ସପିଡ଼ିସନ୍ କ'ଣ, ଆମେ ଯେଉଁ ମାଉଣ୍ଟେନ୍ ପିକ୍ ଯାକ ସବମିଟ୍ କରୁଛୁ ତାକୁ ଆମେ ଏକ୍ସପିଡ଼ିସନ୍ କରୁଛୁ, ଯେଉଁ ଟୋଟାଲ୍ ରୁଟ୍ ରହୁଛି ତାକୁ ଯେଉଁ ପ୍ଲାନିଂଟା ରହୁଛି ତାକୁ ଆମେ ଏକ୍ସପିଡ଼ିସନ୍ ପ୍ଲାନିଂ କହୁଛୁ। ତ ସେଠି ଆମର ଶିଖାଯାଏ କି ଏକ୍ସପିଡ଼ିସନ୍ରେ ଆମର କେମିତି ରହିବ, ସେଠି ଆମେ ନିଜେ ଗୋଟେ ଏକ୍ସପିଡ଼ିସନ୍ ପ୍ଲାନିଂ ବନାଉ। ଆଉ ବାକି ରହିଲା ଆପଣଙ୍କୁ ଯେଉଁ ବେସିକ୍ ଟ୍ରେନ୍ କୋର୍ସ ଯେଉଁ ଆପଣ ଯେଉଁ ଶିଖିଥିବେ ଯେଉଁଗୁଡ଼ା, ତାର ଆଡ଼ଭାନ୍ସ ଫର୍ମ ଗୁଡ଼ା ସେଠି ଶିଖିବେ। ଇଭେନ୍ ଆପଣଙ୍କ କେତେଟା ଜିନିଷ ଯେଉଁଟାକି ବେସିକ୍ରେ ଶିଖାଇ ନଥିବ ସେଇଟା ବି ଆପଣ ସେଠି ଶିଖିବେ। ତାପରେ ରହିଲା ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ। ତ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁରେ କ'ଣ ହେଲା, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁରେ ସ୍ପେଶିଆଲି ଯଦି କିଏ ମାଉଣ୍ଟେନ୍ରେ ଫସିଗଲା ତ ତାଙ୍କୁ କେମିତି ରେସ୍କ୍ୟୁ କରିବା, ତ ସ୍ପେଶାଲି ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ କୋର୍ସ ସେଗୁଡ଼ା ରୁହେ। ତାପରେ ହେଲା ଥୋଡ଼ ଇନଷ୍ଟ୍ରକ୍ସନ୍ MOI। MOIରେ କ'ଣ ରୁହେ କି ଆପଣ ଅଲରେଡ଼ି ବେସିକ୍ ଆଉ ଆଡ଼ଭାନ୍ସ କୋର୍ସ କମ୍ପ୍ଲିଟ୍ କରିଦେଲେ, ଯଦି MOI କରିବା ଅଛି ତାହେଲେ ମ୍ୟାଣ୍ଡେଟୋରୀ ଏଇଟା ହେଉଛି କି ଯେ ଆପଣ ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସରେ ଏ ଗ୍ରେଡ଼ ପାଇଥିବା ଅଛି। ତ ମେଥଡ଼ ଇନଷ୍ଟ୍ରକ୍ସନ୍ କ'ଣ ରହୁଛି, ଆପଣ ଯେହେତୁ ଅଲରେଡ଼ି ବେସିକ୍ ମାଉଣ୍ଟେନ୍ କୋର୍ସ କଲେ, ଆଡ଼ଭାନ୍ସ କଲେ, ଯଦି ଆପଣ କରୁଛନ୍ତି ତାହେଲେ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ବି କରିଦେଲେ। ତାପରେ କ'ଣ ହେଉଛି, ଆପଣ କେମିତି ଇନଷ୍ଟ୍ରକ୍ସନ୍ ଦେବେ। ଆଉ ଗୋଟେ ରହୁଛି ଜିନିଷ କି ଯେ ଆପଣ 3-4 କୋର୍ସ କଲା ପରେ ଆପଣ ଏଜ୍ ଏନ୍ ଇନଷ୍ଟ୍ରକ୍ଟର, ଏଜ୍ ଏନ୍ ଗେଷ୍ଟ ଫାକଲ୍ଟି, ଆଜ୍ ଏନ୍ ପରମାନେଣ୍ଟ ଇନଷ୍ଟ୍ରକ୍ଟର, ଯାହା ବି ଆପଣ ସେଠି ଆପ୍ଲାଏ କରିପାରିବେ କୋର୍ସ ମାଉଣ୍ଟେନ୍ ଇନଷ୍ଟିଚ୍ୟୁଟ୍ସରେ। ତ ଆପଣ ଯେତେବେଳେ ସେଠି କୋର୍ସ କରିବେ MOIର ମେଥଡ଼ ଇନଷ୍ଟ୍ରକ୍ସନ୍ରେ, ସେଠି ଆପଣ କରୁଛି ଆପଣଙ୍କ ଯେଉଁ ଷ୍ଟୁଡେଣ୍ଟସ୍ ରହିଲେ ଯିଏ ବି ଆପଣ କୋର୍ସେସ୍ କରିବାକୁ ଆସିଲେ, ତ ଆପଣ କେମିତି ତାଙ୍କୁ ଇନଷ୍ଟ୍ରକ୍ଟ କରିବେ, କେମିତି ଆପଣ କମାଣ୍ଡସ୍ ରହିବ, କେମିତି ଆପଣ ତାଙ୍କୁ ଗାଇଡ଼ କରିବେ, ତ ସେଗୁଡ଼ା ସେଠି ଶିଖାଯାଏ ମେନ୍ଲି।
0: ତେବେ ସବୁ କୋର୍ସେସ୍ କରିବା ପାଇଁ ଏଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି?
1: ଯଦି କରିବା ଦେଖିବା ତ କୋର୍ସର ଏମିତି କିଛି ଏଲିଜିବିଲିଟି କ୍ରାଇଟେରିଆ ଏମିତି କିଛି ଡିଫିକଲ୍ଟ ନାହିଁ। ଆପଣ ଏବଭ୍ 16 ହେଇଥିବାର ଅଛି, ଆଉ କେତେଟା କୋର୍ସ ରହୁଛି ଯେଉଁଟାକି ଆପଣଙ୍କର 18 ହେଇଥିବା ଦରକାର, ଯେମିତି ଆପଣ ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସ ହେଇଗଲା, ଆଉ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ହେଇଗଲା, ଏଫ୍ ମେଥଡ୍ ଅଫ୍ ଇନଷ୍ଟ୍ରକ୍ସନ୍ ହେଇଗଲା। ଆଉ ମ୍ୟାକ୍ସିମମ୍ ଏଜ୍ ରହୁଛି ସେଇଟା ଡିଫର କରୁଛି ଇନଷ୍ଟିଚ୍ୟୁଟ୍ସ ଉପରେ, ମେନ୍ଲି ଯେଉଁ ଇନଷ୍ଟିଚ୍ୟୁଟ୍ ଗୁଡ଼ା ରହିଲା ସେମାନେ 45 ଏଜ୍ ହିଁ କନସିଡର କରନ୍ତି ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍।
0: ତେବେ ଆପଣଙ୍କର ବ୍ୟକ୍ତିଗତ ଭାବରେ ଏହି ପର୍ବତାରୋହଣ ଆପଣଙ୍କ ପାଇଁ ନିଶା ନା ପେଶା?
1: ଯଦି ମୁଁ କହିବି ଡେଫିନେଟ୍ଲି ଏଇଟା ମୋର ନିଶା, ପେଶା ହିସାବରେ ମୁଁ କେବେ ଭାବିନି ଆକୁ, ଯେହେତୁ ମୋର ଆଡ଼ଭେଞ୍ଚର ଫିଲ୍ଡ ଉପରେ ମୋର ଆଗରୁ ଇଣ୍ଟରେଷ୍ଟ ଅଛି, ଆଉ ଷ୍ଟିଲ୍ ଏବେ ଯାଏଁ ବି ମୋର ଇଣ୍ଟରେଷ୍ଟ ଅଛି, ସେଥିପାଇଁ ମୁଁ ଏବେ ବି ପ୍ଲାନ୍ କରୁଛି ନ୍ୟୁ ନ୍ୟୁ ଆଡ଼ଭେଞ୍ଚର ପାଇଁ। ମୋର ଷ୍ଟାର୍ଟିଂ ଯେହେତୁ ମାଉଣ୍ଟେନିଂରୁ ହେଇଥିଲା, ତ ସେଥିପାଇଁ ମୁଁ ଏବେ ଯାଏଁ ବି ମାଉଣ୍ଟେନିଂ ବି କରୁଛି, ତା ସହିତ ଅନ୍ୟ ଆକ୍ଟିଭିଟିଜ୍ ବି କରୁଛି ମାଉଣ୍ଟେନିଂରେ।
0: ତେବେ ଯଦି କେହି ଏହାକୁ ପେଶା ଭାବରେ ଗ୍ରହଣ କରିବାକୁ ଚାହାନ୍ତି, ତାଙ୍କ ପାଇଁ କ'ଣ କ'ଣ ସବୁ ସ୍କୋପ୍ ରହିଛି?
1: ଯଦି ଏହାକୁ ଯଦି କେହି ପେଶା ଉପରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତାହେଲେ ବହୁତ ଗୁଡ଼ା ସ୍କୋପ୍ ଅଛି। ଯେମିତିକି ଆପଣଙ୍କର ରହିଲା କି ଆପଣ ଗୋଟେ କମ୍ପାନୀ ଖୋଲିପାରିବେ, ଟ୍ରେକିଂ କମ୍ପାନୀ। ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ କି ୱିକେଣ୍ଡରେ ବୋର୍ ହେଉଛନ୍ତି, ଆଉ ତାଙ୍କ ଡେଲି ଲାଇଫ୍ରୁ ବି ସେମାନେ ବୋର୍ ହେଇସାରିଲେ।

0: ତ ସେମାନେ କ'ଣ ଚାହୁଁଛନ୍ତି କି ୱିକେଣ୍ଡରେ କିଛି ନ୍ୟୁ କରିବେ, ସ୍ପେଶାଲି ନେଚର ସହିତ ଆଟାଚ୍ କେମିତି ହେଇପାରିବେ କେମିତି, ତ ତା ପାଇଁ ଲୋକ କ'ଣ କରୁଛନ୍ତି କି ଟ୍ରେକିଂ କରୁଛନ୍ତି, ଜଙ୍ଗଲରେ ଯାଇକି ଟେଣ୍ଟସ୍ ଲଗାଉଛନ୍ତି, କୁକିଂ କରୁଛନ୍ତି ନିଜେ। ତା ପାଇଁ ଲୋକ କ'ଣ କରୁଛନ୍ତି କି ଟ୍ରେକିଂ ଏଜେନ୍ସି କମ୍ପାନୀଜ୍ ଗୁଡ଼ିକୁ ହାୟର କରନ୍ତି, ତ ସେଠି ସେ ଇନକମ୍ କରିପାରିବ, ତା'ର ଗୋଟେ ଭଲ ଇନକମ୍ ସୋର୍ସ ରହିଲା। ଆଉ ଯଦି କହିବି ଆପଣଙ୍କୁ ଯେମିତି ଆଗରୁ କହିଲି କି MOI କୋର୍ସ, ଯଦି ଗୋଟେ ଲୋକ ଏଇ ଫିଲ୍ଡରେ ମେଥଡ୍ ଅଫ୍ ଇନଷ୍ଟ୍ରକ୍ସନ୍ କୋର୍ସ କମ୍ପ୍ଲିଟ୍ କରିଦେଉଛି, ତାହେଲେ ସେ ଯେଉଁ ଆମର 5 ଇନଷ୍ଟିଚ୍ୟୁଟ୍ ରହିଲା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍, ସେଠି ଯାଇକି ଆଜ୍ ଏନ୍ ଗେଷ୍ଟ ଫାକଲ୍ଟି ସେ ରହିପାରିବ, ଆଉ ସେଠି ଯଦି ସେ ଭଲ ଇନଷ୍ଟ୍ରକ୍ସନ୍ ଦେଇପାରିଲେ ତାହେଲେ ଡେଫିନେଟ୍ଲି ସେ ଗୋଟେ ପରମାନେଣ୍ଟ ଇନଷ୍ଟ୍ରକ୍ଟର୍ ବି ସେଠି ହେଇକି ରହିପାରିବେ, ଯାହାର କି ମାନେ ବହୁତ ଭଲ ବେଟର୍ ସାଲାରୀ, ଆଉ ଗଭର୍ଣ୍ଣମେଣ୍ଟ ଯେହେତୁ ଇନଷ୍ଟିଚ୍ୟୁଟ୍ ସେଠି ଗଭର୍ଣ୍ଣମେଣ୍ଟର ଜବ୍ ବି ସେଠି ହେଇଯାଉଛି।
1: ଏସବୁ କୋର୍ସ ମାନଙ୍କ ମଧ୍ୟରୁ ଆପଣ କେଉଁ କେଉଁ କୋର୍ସ ସବୁ କମ୍ପ୍ଲିଟ୍ କରିସାରିଲେଣି?
0: ମୋର ଏବେ ଯାଏଁ ଯଦି କହିବି ମାଉଣ୍ଟେନିୟରିଂରେ, ଆଡ଼ଭେଞ୍ଚର୍ ଫିଲ୍ଡରେ ତ ବହୁତ ଗୁଡ଼ା କୋର୍ସ କମ୍ପ୍ଲିଟ୍ କରିସାରିଲେଣି। ଯଦି କହିବି ମାଉଣ୍ଟେନିଂରେ, ମାଉଣ୍ଟେନିଂ ମୁଁ ଏବେ ଆଗରୁ 2018 ମୋତେ NCCରୁ ଯେଉଁ ଅପରଚୁନିଟି ମିଳିଥିଲା ବେସିକ୍ ମାଉଣ୍ଟେନିଂ କୋର୍ସ କରିବା ପାଇଁ, ତ 2018 ମୁଁ ବେସିକ୍ ମାଉଣ୍ଟେନିଂ କୋର୍ସ କରିଥିଲି, ତାପରେ ପରେ ବହୁତ ଗୁଡ଼ା ଆଡ଼ଭେଞ୍ଚର୍ କୋର୍ସ ବି କରିଥିଲି ବାକି ଆଡ଼ଭେଞ୍ଚର୍ ଫିଲ୍ଡରେ। ପରେ ଏବେ ଆଉ ଥରେ 2025 ଏପ୍ରିଲରେ ମେରେ ମୋର ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସ ମୁଁ କମ୍ପ୍ଲିଟ୍ କରିଥିଲି।
1: ଆଗକୁ କ'ଣ ଭାବିଛନ୍ତି ଏହାକୁ ନେଇକି?
0: ଆଗକୁ ମୋର ପ୍ଲାନ୍ ତ ଅଛି କି ୱାର୍ଲଡ୍ର ଆମର ଯେଉଁ 7 ସମିଟ୍ କହୁଛୁ, ୱାର୍ଲଡ୍ର ଆମର ଯେଉଁ 7 କଣ୍ଟିନେଣ୍ଟସ୍ ରହିଲା, ତ 7 କଣ୍ଟିନେଣ୍ଟସ୍ର 7 ହାଏଷ୍ଟ ମାଉଣ୍ଟେନ୍ ପିକ୍ ମୋତେ କ୍ଲାଇମ୍ କରିବା ପ୍ଲାନ୍ ରଖିଛି। ତ ଅଲରେଡ଼ି ସେ ଭିତରୁ ଆମର ଯେଉଁ ମାଉଣ୍ଟ ଏଲବ୍ରୁସ୍ ରହିଲା, ଯେଉଁଟା 5,642 ମିଟର୍ସ ରହିଲା ହାଇଟ୍, ଯେଉଁଟା ମାନେ ୟୁରୋପ କଣ୍ଟିନେଣ୍ଟର ହାଏଷ୍ଟ ପିକ୍, ସେଇଟା ଅଲରେଡ଼ି କ୍ଲାଇମ୍ କରିସାରିଲିଣି। ଆଉ ଏବେ ପ୍ଲାନ୍ ଅଛି ମାଉଣ୍ଟ କିଲିମାଞ୍ଜାରୋ, ଯେଉଁଟାକି ଆଫ୍ରିକା କଣ୍ଟିନେଣ୍ଟର ହାଏଷ୍ଟ ପିକ୍।
1: ତେବେ ଆପଣଙ୍କର ଏଇ ଦୁଃସାହସିକ ଯାତ୍ରା ଭିତରେ ଆପଣଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବ, ସେ ସମୟରେ ଆପଣଙ୍କୁ ସବୁଠାରୁ କଷ୍ଟକର ସମୟ ବା କଷ୍ଟକର ସମସ୍ୟା କ'ଣ ଲାଗିଛି?
0: ଆମର ଗୋଟେ କୋର୍ସ ରହୁଛି, ତ ସ୍ପେଶାଲି ଆମର ଯେଉଁ ଆଡ଼ଭାନ୍ସ ମାଉଣ୍ଟେନ୍ କୋର୍ସ ହେଲା, ତ ସେଠି ଆମେ ଗୋଟେ ଗୋଟେ ପିକ୍ କ୍ଲାଇମ୍ କରୁ। ଯେତେବେଳେ ଆମର ଗୋଟେ DKD-2 ଥିଲା, ଆମର ଉତ୍ତରାଖଣ୍ଡରେ ଗୋଟେ ପିକ୍ ଅଛେ, ତ DKD-2କୁ ଆମେ ଯେତେବେଳେ କ୍ଲାଇମ୍ କରିବା ପାଇଁ ସେଠି ଆଟେମ୍ପ୍ଟ କରୁଥିଲୁ, ସେଠି ଗୋଟେ ଅଛି ରକି ରକ୍ଫଲ୍, ତ ସେଠି ଯେତେବେଳେ ଆମେ କ୍ଲାଇମ୍ କରୁଥିଲୁ ସେ ପଏଣ୍ଟରେ ପହଞ୍ଚିଲା ପରେ ବହୁତ ସ୍ନୋଫଲ୍ ହେଇଯାଇଥିଲା। ଆମେ ମାଉଣ୍ଟେନ୍ ଲାଙ୍ଗୁଏଜ୍ରେ ଆମେ ତାକୁ କହୁଛୁ ହ୍ୱାଇଟ୍ ଆଉଟ୍। ହ୍ୱାଇଟ୍ ଆଉଟ୍ ମାନେ କ'ଣ ହେଉଛି କି ଯେତେବେଳେ ଆପଣଙ୍କର ହେଭି ସ୍ନୋଫଲ୍ ହେଇଯାଉଛି, ତ ସେଠି ବିଲକୁଲ ବି କିଛି ଦେଖାଯାଉନି। ଇଭେନ୍ ଆପଣଙ୍କର ସାମ୍ନାରେ ଯଦି କି 2 ମିଟର ସାମ୍ନାରେ ବି ଯଦି କି ଠିଆ ହେଇଛି, ତାହେଲେ ବି ଆପଣ ତାଙ୍କୁ ଦେଖିପାରିବେନି। ସେଇଠୁ ଆମକୁ ବ୍ୟାକ୍ କରିବାକୁ ପଡ଼ିଥିଲା ମାଉଣ୍ଟେନ୍ ଆମ DKD-2ରୁ। ଆଉ ଗୋଟେ ରହିଲା କି ମୋ ଲାଇଫ୍ର ସବୁଠାରୁ ଡିଫିକଲ୍ଟ, ସେଇଟା ଥିଲା ମାଉଣ୍ଟ ଏଲବ୍ରସ୍, ଯେଉଁ ଆମର ୟୁରୋପ କଣ୍ଟିନେଣ୍ଟର ହାଏଷ୍ଟ ପିକ୍ରେ। ଏମିତି ଥିଲା କି ସେଦିନ ଓନ୍ଲି ୱାର୍ଲଡ୍ରୁ ଆମେ 4 ହିଁ ତାକୁ ସବମିଟ୍ କରିଥିଲୁ, ସମସ୍ତେ ବ୍ୟାକ୍ କରିଦେଇଥିଲେ। ଏମିତି ସିଚୁଏସନ୍ ଥିଲା, ମୁଁ ଆକ୍ଚୁଆଲି ସବମିଟ୍ କରିଥିଲି August 15 ଦିନ 2024। ଆଉ ଡର ବି ଥିଲା କାହିଁକିନା ମୁଁ ୱିଦାଉଟ୍ ଗାଇଡ୍ ଆଉ ୱିଦାଉଟ୍ ଏନି ଇକ୍ୟୁପମେଣ୍ଟସ୍ ମୁଁ ସେଇଟା କ୍ଲାଇମ୍ କରିଥିଲି। ପାଖାପାଖି ୱିଣ୍ଡର ସ୍ପିଡ୍ ଥିଲା 72 km/h, ଟେମ୍ପରେଚର୍ ଥିଲା -24, ୱିଦାଉଟ୍ ଇକ୍ୟୁପମେଣ୍ଟ, ଖାଲି କ୍ରାମ୍ପନ୍ସ ଲଗାଇଥିଲି ଗୋଡ଼ରେ। ଯେତେବେଳେ ମୁଁ ସେଠି ଟ୍ରାକ୍ କରୁଥିଲି, ତ ୱିଣ୍ଡ ଆସୁଥିଲା, ୱିଣ୍ଡ ଆସିଲା ସାଙ୍ଗେ ସାଙ୍ଗେ ସ୍ନୋ ଆସୁଥିଲା। ସ୍ନୋ ପାର୍ଟିକଲ୍ସରେ କ'ଣ ହେଉଥିଲା କି ଆମର ଯେଉଁ ରକ୍ ଫର୍ମ ଯାକ, ଯେଉଁ ରକ୍ସ ଯାକ ଥାଏ, ସେଇଟା ବି ତା ସାଙ୍ଗେ ୱିଣ୍ଡରେ ସେଇଟା ବି ମିକ୍ସ ହେଇକି ଆସୁଥିଲା, ତ ସେଇଟା ପିଟି ହେଇକି ଆସୁଥିଲା। କିନ୍ତୁ ମୋର ଟାର୍ଗେଟ୍ ଥିଲା କି August 15 ହିଁ ମୋତେ ସବମିଟ୍ କରିଅଛି ଟପ୍କୁ, ମାଉଣ୍ଟ ଏଲବ୍ରସ୍କୁ, ଆଉ ସେଠି ଇଣ୍ଡିଆନ୍ ଫ୍ଲାଗ୍ ହୋଷ୍ଟ କରିଅଛି। ଯେତେବେଳେ ସେଠି କ୍ଲାଇମ୍ କଲି, ତ କ୍ଲାଇମ୍ କଲା ଟାଇମ୍ରେ ଗୋଟେ ଏମିତି ସିଚୁଏସନ୍ ଆସିଲା କି ମୋତେ ଲାଗିଲା କି ଆଉ ପସିବଲ୍ ନୁହେଁ ଏଠି। ଭଗବାନ ଜୟ ଜଗନ୍ନାଥଙ୍କୁ ଭାବିଲି, ତାପରେ ମୋ ମାଣିକେଶ୍ୱର ଭାବିଲି, ନିଜ ଗାଁ କଥା ଭାବିଲି କି ନାଇଁ ଏତିକି ଜଣଙ୍କର ହୋପ୍ ଅଛି ଯେ ନାଇଁ August 15 ହିଁ ମୋତେ ସବମିଟ୍ କରିବା ଅଛି ଟପ୍ରେ, ତ ସେ ଜିନିଷ ଭାବିକି ଆଉ ଥରେ ଆଗକୁ ବଢ଼ିଲି। ଏମିତି ବି ସିଚୁଏସନ୍ ହେଇଥିଲା, ଡିଫିକଲ୍ଟି ଏମିତି ଆସିଥିଲା କି ଆମର ହାଇ ଅଲ୍ଟିଚ୍ୟୁଡ଼୍ର ପ୍ରେସର୍ ପାଇଁ, ଏୟାର ପ୍ରେସର୍ ପାଇଁ ମୋ ନାକରୁ ବ୍ଲଡ୍ ବି ବାହାରିଥିଲା, ଭଗବାନଙ୍କ ନାଁ ଧରି ଧରି ଚଢ଼ିଲି ଆଉ ଫାଇନାଲ ସବମିଟ୍ ବି ହେଇଗଲା ସେଠି। ଏମିତି ବି ସିଚୁଏସନ୍ ଆସିଥିଲା କି ସେଠି ଇଣ୍ଡିଆନ୍ ଫ୍ଲାଗ୍କୁ ଫୋଲ୍ଡ କରିକି ଧରିବା ବି ପସିବଲ୍ ନଥିଲା, ସେଠି ମୁଁ ସବମିଟ୍ କରିଦେଇଥିଲି ସକ୍ସେସଫୁଲି ଟପ୍ରେ।
1: ତେବେ ଏତେ ସବୁ ଦୁଃସାହସିକ ଯାତ୍ରା କରିବା ପୂର୍ବରୁ ଆପଣ ନିଜକୁ କେମିତି ପ୍ରସ୍ତୁତ କରିଥାନ୍ତି?
0: ଯଦି ଆମେ ମାଉଣ୍ଟେନ୍ସ ପାଇଁ ଯାଉଛେ, ତ ପ୍ରିଭିୟସ୍ଲି ପ୍ରିପେୟାର୍ ହେବା ଦରକାର, ଯେମିତି ଆପଣଙ୍କ ଏକ୍ସରସାଇଜେସ୍ ରହିଲା, ରନିଙ୍ଗ ରହିଲା, ତାପରେ ଆପଣଙ୍କର ହିଲ୍ ୱାକ୍ ରହିଲା, ତ ଏଗୁଡ଼ା ନିହାତି ପ୍ରିପେୟାର ହେଇକି ଯିବା କଥା ମାଉଣ୍ଟେନ୍ ପାଇଁ ଯଦି ଆମେ କରୁଛୁ। ଏସ୍ପେଶିଆଲି ମୁଁ ଯେଉଁଟା କରିଥିଲି, ମୁଁ ରନିଙ୍ଗ କରୁଥିଲି, ରନିଙ୍ଗ ସାଙ୍ଗରେ ୟୋଗା, ଯେଉଁ ବେସିକ୍ ଏକ୍ସରସାଇଜେସ୍ ରହିଲା ସେଇଟା, ପ୍ଲସ୍ ମୋର ପାଖାପାଖି ଯେଉଁଟା ପାହାଡ଼ ରହିଲା, ଏବେ ଜଙ୍ଗଲ ରହିଲା, ଆମର ଯେଉଁ ଫ୍ରେଣ୍ଡସ୍ ଗ୍ରୁପ୍ ହେଇକି ଆମେ ସେଠି ମ୍ୟାକ୍ସିମମ୍ ଟାଇମ୍ କ୍ଲାଇମ୍ ଫ୍ଲାଇମ୍ କରୁଛୁ।
1: ତେବେ ଆପଣ ଏତେ ସବୁ ପାହାଡ଼ ପର୍ବତ ଆରୋହଣ କରିସାରିଲେଣି, ଆଉ ଏହି ପାହାଡ଼ ପର୍ବତର ଆରୋହଣ ଦ୍ୱାରା ଆପଣଙ୍କୁ ନାମ ସମ୍ମାନ ସେସବୁ ତ ମିଳୁଛି, ସେ ସବୁକୁ ବାଦ ଦେଲେ ଆପଣଙ୍କ ନିଜ ବ୍ୟକ୍ତିଗତ ଜୀବନରେ କ'ଣ ସବୁ ପରିବର୍ତ୍ତନ ଆଣିଛି ଏହି ପର୍ବତ ଆରୋହଣ?
0: ଯଦି କହିବି ତ ମେନ୍ଲି ଆପଣଙ୍କ କନ୍ଫିଡେନ୍ସ ଲେବଲ୍, ଏମିତି ସିଚୁଏସନ୍ ବହୁତ ଟାଇମ୍ ଆସିବ କି ନାଇଁ ଏ ଜାଗାରୁ ମୁଁ ଗିଭ୍ ଅପ୍ କରିଦେବି, ଆପଣ ହାଇଟ୍ ଦେଖିଲା ବେଳକୁ କି କ୍ଲାଇମେଟ୍ ଚେଞ୍ଜ ହେଉଛି, ଦେଖିବେ ଆପଣଙ୍କର ନାଇଁ ୱିଣ୍ଡ ସ୍ପିଡ୍ ବଢ଼ିଗଲାଣି, ତ ଆପଣ କ'ଣ ଭାବିବେ କି ନାଇଁ ଏ ଜାଗାରୁ ମୁଁ ଗିଭ୍ ଅପ୍ କରିଦେବି, ତ ଡେଫିନେଟ୍ଲି ଏଠି ଆପଣଙ୍କ ଗୋଟେ କନ୍ଫିଡେନ୍ସ ଲେବଲ୍ଟା ମାନେ ବନିଯାଏ, ତ ସେଇ ଜିନିଷ ଆପଣ ଡେଲି ଲାଇଫ୍ରେ ଯେତେବେଳେ କରୁଛନ୍ତି, ତ ଡେଲି ଲାଇଫ୍ରେ ସେ ଆପଣଙ୍କ କନ୍ଫିଡେନ୍ସ ଲେବଲ୍ ସେଇଟା କନ୍ଷ୍ଟାଣ୍ଟ ରହିଯାଏ, ତ ସେଇ ଜିନିଷ ଆପଣଙ୍କ ଡେଲି ଲାଇଫ୍ରେ ଗୋଟେ ଆଡ଼୍ ହେଇଯାଏ। ଆମର ଯେଉଁ ରହିଲା କି ପଜିଟିଭନେସ୍, ଆମେ ଯେତେବେଳେ ମାଉଣ୍ଟେନ୍ସ ପାଇଁ ଯାଉଛେ, ତ ମାଉଣ୍ଟେନ୍ସର କ'ଣ ହେଉଛି କି ସବୁ ଜିନିଷ ଆପଣ ନେଚୁରାଲ୍ ଲାଇକ୍, ତ ଯେତେବେଳେ

0: ଆପଣ ଏସବୁ ଜିନିଷ ଭିତରେ ରହୁଛନ୍ତି ତ ତ ସେଇଟା ଗୋଟେ ବି ଆପଣଙ୍କ ଇଫେକ୍ଟ କରେ ଆପଣ ଡେଲି ଲାଇଫକୁ କି ଆପଣ ଡିସିଜନ ନେବା ପାଇଁ ଡିସିଜନ ମେକିଂ କେପାବିଲିଟି ତ ଏଇଗୁଡ଼ା ବି ଆପଣଙ୍କର ବହୁତ ହେଲ୍ପ ହୁଏ ସେଠି।
1: ତେବେ ଆଜି ତ ବହୁତ ସମୟ ହୋଇଗଲେଣି ଆପଣଙ୍କ ସହ କଥା ହେଇ ଆପଣଙ୍କ ଦୁଃସାହସିକ ଯାତ୍ରା ସମ୍ପର୍କରେ ଆପଣଙ୍କ ସମ୍ପର୍କରେ ଅନେକ କିଛି ଜାଣିବାକୁ ମିଳିଲା। ଶେଷରେ ଖାଲି ଏତିକି ଜାଣିବାକୁ ଚାହିଁବୁ ଯେ ଆପଣ ଆଜିର ଆମର ଏଇ ଯୁବପିଢ଼ିଙ୍କୁ ଯୁବ ସମାଜକୁ କ'ଣ କହିବାକୁ ଚାହିଁବେ ଯେଉଁମାନେ ଏମିତି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଛନ୍ତି।
0: ମୁଁ କହିବି କି ଯେ ଗଭର୍ଣ୍ଣମେଣ୍ଟର ଗୋଟେ ସୁବିଧା ଅଛି, ସ୍ପେଶିଆଲି ଯେହେତୁ ମୁଁ ଓଡ଼ିଶାର ତ ଓଡ଼ିଶା ଗଭର୍ଣ୍ଣମେଣ୍ଟ ଉପରେ ହିଁ କହିବି, ଯଦି ଆମ ଓଡ଼ିଶାରୁ କେହି ଯଦି କରିବାକୁ ଚାହୁଁଛନ୍ତି ମାନେ ଆଡଭେଞ୍ଚର ଆକ୍ଟିଭିଟି, ସେଇଟା ଆପଣଙ୍କର ହେଇଗଲା ମାଉଣ୍ଟେନିୟରିଂ ହେଇଯାଉ କି ଆପଣ ସ୍କୁବା ଡାଇଭିଂ ହେଇଯାଉ କି ଆପଣଙ୍କର ପାରାଗ୍ଲାଇଡିଂ ହେଇଯାଉ କି ଆପଣଙ୍କ ଆଇସ୍କିଂ ହେଇଯାଉ, ତ ଆପଣ ଯଦି କେଉଁଟା ବି କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଗଭର୍ଣ୍ଣମେଣ୍ଟରୁ ଇନ୍ସେଣ୍ଟିଭ୍ ଅଛି। ଯେମିତିକି ଆପଣ ହେଇଗଲା ଯଦି ଆପଣଙ୍କର ବିପିଏଲ୍ ଇଏ ଅଣ୍ଡର୍ ଆସୁଛନ୍ତି, ବିଲୋ ପ୍ରଭର୍ଟି ଲାଇଫ୍ ଅଣ୍ଡର୍ ଆସୁଛନ୍ତି, ତାହେଲେ ଆପଣଙ୍କୁ କୋର୍ସରୁ ଯେଉଁ ଆପଣଙ୍କ କୋର୍ସ ଫି ଥିବ, କୋର୍ସ ଫି'ର 75% ଆଜ୍ ଏନ୍ ଇନ୍ସେଣ୍ଟିଭ୍ ଆପଣଙ୍କୁ ମିଳିଯାଉଛି। ଆଉ ଆପଣଙ୍କର ଟ୍ରାଭେଲ୍ ଆଲାଉନ୍ସେସ୍ ୟା ପରେ ଆପଣଙ୍କ ଫୁଡିଂ ଆଉ ଆକୋମେଡେସନ୍ ଯାହା ବି ହେଇଗଲା ତା ପାଇଁ 10,000 ମିଳୁଛି। ଯଦି ଆପଣ ବିନା ବିପିଏଲ୍ କାଟାଗୋରୀ ଆସୁଛନ୍ତି ତ ସେଠି ଆପଣ କୋର୍ସ ଫି'ର 50% ଆପଣଙ୍କୁ ଆଜ୍ ଏନ୍ ଇନ୍ସେଣ୍ଟିଭ୍ ମିଳିଯାଉଛି, ଆଉ 5,000 ଆଜ୍ ଏନ୍ ଟ୍ରାଭେଲ୍ ଆଲାଉନ୍ସେସ୍ ଆପଣଙ୍କର ଆକୋମେଡେସନ୍ ୟା ଫୁଡିଂ ଯାହା ବି କହିପାରନ୍ତି, ସେଇ ହିସାବରେ ଆପଣଙ୍କୁ 5,000 ମିଳିଯାଉଛି।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆଜି ଆପଣଙ୍କ ସହ କଥା ହେଇ ବହୁତ କିଛି ଜାଣିବାକୁ ମିଳିଲା। ତେବେ ଆମକୁ ଏତେ ସବୁ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। ତେବେ ଆଜି ପାଇଁ ବିଦାୟ ନେଉଛୁ, ନମସ୍କାର।
0: ନମସ୍କାର।

0: ଗୀତ ତାଳି ତାଳି ତ ଆଜି ସମୟ ହୋଇଗଲାଣି ଆଜିର ଏହି ଖେଳ ଓ ଖେଳାଳିକୁ ବିରାମ ଦେବା ପାଇଁ, ଆପଣମାନଙ୍କଠାରୁ ବିଦାୟ ନେବା ପାଇଁ। ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଛୋଟ ଅନୁରୋଧ ରହିଲା। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ଲେଖି ଜଣାଇପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143।
1: ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଭବାନୀପାଟଣା। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଧାତୁରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: आकाशवाणी एट 90 90 साल की आवाज दिल से दिल तक नॉन स्टॉप धमाल पुरानी यादें नया जोश है देश का रेडियो अब भी बॉस है आकाशवाणी के गौरवमयी 90 साल
0: আচ্ছা দাস বাবু আপনার ঘরটা 1970 তৈরি হয়েছিল রাইট হলে এপর্যন্ত এত স্ট্রং কেমিতি আছে?
1: আরে এইটা একদম সিম্পল এবং সেইথিপাই মু সেতেবেলে মোর বিশ্বাস রাখিতিলি এবং আজি মধ্যে চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নুহে বরং পিঢি পাই রহিথায়। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট দ্য পারফেক্ট কংক্রিট চয়েস।
4: শুনন্তু গ্রীষ্ম প্রবাহ ও অংশুঘাতর সুরক্ষা পাই কেতেক সূচনা। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁକା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

ଏଥର ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30ରେ ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଦେବଗଡ଼ ଜିଲ୍ଲା ସମ୍ପର୍କରେ କାର୍ଯ୍ୟକ୍ରମ ଦେହରେ ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30ରେ। ଗୀତ ଗଜଲ କାର୍ଯ୍ୟକ୍ରମ ରାତି 8:00ରେ। ଶିଳ୍ପୀ ହେଲେ ରୂପ ଜୋହରୀ। ରାତି 8:15ରେ ଆଞ୍ଚଳିକ ଗୀତ କ୍ରମରେ ଶୁଣିବେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି କ୍ଷିତିରାମ ସାହୁ ଓ ସାଥୀ। ରାତି 8:30ରେ ସ୍ପୋର୍ଟସ୍ ସ୍କାନ୍। ରାତି 9:15ରେ ସ୍ପଟଲାଇଟ୍। ରାତି 9:30ରେ ଚର୍ଚ୍ଚା କା ବିଷୟ। କାର୍ଯ୍ୟକ୍ରମ ଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ପ୍ରଚାର କରିବୁ ରାତି 10:30ରେ। ଶିଳ୍ପୀ ହେଲେ ଗିରିଜା ଦେବୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୂର୍ବୀ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: କଚରା ପ୍ଲାଷ୍ଟିକ ଉଠାଉ
1: ଉଠାନ୍ତି ତ ଆପଣ କେବେ କେବେ ଯାଆନ୍ତି?
0: ଯେମିତିକି ସାର୍ ସନ୍ଡେ ହେଲା ମୋର ଛୁଟି ଦିନ, ଯେମିତି ସାର୍ ସେକେଣ୍ଡ ସାଟରଡେ ଫୋର୍ଥ ସାଟରଡେ ଅଫିସ ଛୁଟି ରହେ, ସେଇ ଟାଇମ୍ରେ ଆମେ ସକାଳୁ ଯାଇକି 3-4 ଘଣ୍ଟା ଯାଇକି ଆମେ କରିକି ଆସୁ।
1: ଆଚ୍ଛା, ଆପଣ ଏକା ଯାଆନ୍ତି ନା ଆପଣଙ୍କ ସାଙ୍ଗରେ ଆଉ କେତେ ଜଣ ଅଛନ୍ତି, କି କ'ଣ ଗୋଟେ ସେମିତି କିଛି ସଂସ୍ଥା କରିଛନ୍ତି ନା ସେମିତି କିଛି କ୍ଲବ ଅଛି ନା ସେମିତି କିଛି ଆପଣଙ୍କର ଅନୁଷ୍ଠାନ ଅଛି?
0: ମୁଁ ତ ସାର୍ 2-3 ଫାଉଣ୍ଡେସନରେ ଜଡ଼ିତ ଅଛି, ସେଥିମଧ୍ୟରୁ ହେଲା ସାତ୍ୱିକ ସୋଲ ଫାଉଣ୍ଡେସନ କହିକି, ସେଥିରେ ପୁରା ଓଡ଼ିଶାରେ ଆମର 500+ ଭଲେଣ୍ଟିୟର ଅଛନ୍ତି। ଆମେ ସବୁ ଜାଗାରେ, ଭୁବନେଶ୍ୱରରେ, କଟକରେ, ବାଲେଶ୍ୱରରେ, ଗଞ୍ଜାମରେ, ସବୁ ଜାଗାରେ ଆମେ ରହିକି ଆମର ପାଖାପାଖି ସାର 20-22 ଡିଷ୍ଟ୍ରିକ୍ଟରେ ଆମେ ସେଇ ଫାଉଣ୍ଡେସନ ରହିକି ଆମେ କାମ କରୁଛୁ। ତାପରେ ସମ୍ବଲପୁରରୁ ଯୋଉଟା ହେଲା ଆମ ୟୁନିଭର୍ସିଟି ଆଡୁ ବି ଆମେ ଯାଇକି କରୁଛୁ, ଆହୁରି 2-3 ଜାଗରଣ କହିକି ଗୋଟେ ସଂସ୍ଥା ଅଛି, ସେଇ ଆଡୁ ବି ଆମେ ଯାଇକି କରୁଛୁ। ଲୋକ ବାହାରନ୍ତିନି ସାର୍, ଯଦି ମୁଁ କହିବି କି ଚାଲ କେଚଡ଼ା ଉଠେଇଯିବା, କେହି ବାହାରନ୍ତିନି, ଚାଲ ବୁଲିଯିବା କହିଲେ ତମେ ବାହାରନ୍ତି। ତାହେଲେ ମୁଁ ବହୁତ ଚେଷ୍ଟା କରେ, 2-3 ଆମେ ଅଛୁ ଯୋଉମାନେ କି ଆମେ ରେଗୁଲାରଲି ଯାଉ, କିନ୍ତୁ ଯୋଉମାନଙ୍କୁ ବି ମୁଁ ଫାର୍ଷ୍ଟ ଟାଇମ୍ କହେ ଚାଲ ଯିବା କହିଲେ, ଫାର୍ଷ୍ଟ ଟାଇମ୍ ସେମାନେ ପଳାନ୍ତି, କିନ୍ତୁ ସେକେଣ୍ଡ ଟାଇମ୍ ରେ ସେମାନେ ଯାଆନ୍ତିନି, ଏଇଟା ଗୋଟେ କଣ କଚରା ଉଠେଇବାକୁ ଯାଉଛି। ଯେମିତି ମୁଁ କେହି ନ ଗଲେ ବି ମୁଁ ଆଉ ଜଣକୁ ମୁଁ ନେଇକି ଯାଏ, ଆଉ ଆମେ 2 ହେଲେ କରୁ, ଲେକିନ କରିକି ଆସୁ ସାର।
1: ଏଇଠି ଆମେ ଅନ୍ୟ ସାଙ୍ଗମାନଙ୍କୁ କିଭଳି ଭାବରେ ପ୍ରଭାବିତ କରିପାରିବା ଯେ ଏଇ ସ୍ୱଚ୍ଛତା ମାଧ୍ୟମରେ ଆମେ ସମାଜ ପାଇଁ କିଛି କରୁଛନ୍ତି, ତାକୁ ଆହୁରି ଟିକେ ପ୍ରଚାର ପ୍ରସାର କରିବା ପାଇଁ, ସ୍ୱଚ୍ଛତାର ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆମେ ପ୍ରକୃତିରେ କ'ଣ କରିବା କଥା ବୋଲି ଆପଣ ଚିନ୍ତା କରନ୍ତି, ଯେହେତୁ ଆପଣ ଏଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି?
0: ପ୍ରଥମରୁ ଯଦି ଆମ ଘର ଲୋକ ଆମକୁ ସେମିତି ଶିକ୍ଷା ନ ଦେବେ ସାର୍, ସେଇଟା ହେଇପାରିବନି। ଯେମିତି ମୁଁ ଛୋଟ ଛୁଆ ଥିଲି, ମୋର ଜେଜେବାପା ମତେ ଶିଖେଇଥିଲେ କି ଚକୋଲେଟ୍ ଖାଇବୁ କିନ୍ତୁ ଡଷ୍ଟବିନ୍ରେ, ନହେଲେ ଠିକ୍ ଜାଗାରେ ପକେଇବୁ। ନିଜ ନିଜ ଘରୁ ସବୁ ଷ୍ଟାର୍ଟ କରିବାକୁ ପଡିବ ସାର୍। ଧୀରେ ଧୀରେ ଏବେ ୟୁଥ୍ ମାସ କରିବା ପାଇଁ ବାହାରୁଛନ୍ତି।
1: ହେଲେ ଏଇଠି ଆଉ ଗୋଟେ କଥା ଆପଣଙ୍କଠୁ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ତ ଶ୍ରମ ଦେଉଛନ୍ତି, ସମୟ ଦେଉଛନ୍ତି, ଶକ୍ତି ଦେଉଛନ୍ତି, ହେଲେ ତା ପଛରେ ପଇସା ମଧ୍ୟ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଯେମିତିକି ଆପଣ ଅନ୍ୟ ଜାଗାକୁ ଯିବେ, ମୋଟରସାଇକେଲରେ ଯିବେ କିମ୍ବା କୌଣସି ଗାଡ଼ି ନେଇକି ଯିବେ, ତାର ପେଟ୍ରୋଲ ଖର୍ଚ୍ଚ ହେବ, ତ ଏସବୁ ଜିନିଷଟାକୁ କେମିତି ଆପଣ ମାନେ ଚିନ୍ତା କରନ୍ତି ଯେ ହଁ ମୋର ଖର୍ଚ୍ଚ ମୁଁ ଯିବି କି ଅନ୍ୟମାନଙ୍କୁ ନେଇକି ସେ ସଫା କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିବି ବୋଲି?
0: ଏବେ ତ ସାର୍ ମୁଁ ଜବ୍ କରୁଛି, ନିଜର ରୁଚି ଥିଲେ ସାର୍ ପଇସା ଖର୍ଚ୍ଚ ହେଲେ ବି ସେଟାକୁ ଖରାପ ଲାଗେନି କି ମୋ ପାଖରୁ ପଇସା ଖର୍ଚ୍ଚ ହେଉଛି। ଯେମିତିକି ଆମର ସେ ଡଷ୍ଟବିନ୍ ବ୍ୟାଗ୍ ହେଲା ସାର୍, ଡଷ୍ଟବିନ୍ ବ୍ୟାଗ୍ ବି ମୁଁ କିଣିକି ନିଏ ଉଠେଇକି ପ୍ରପର ଡଷ୍ଟବିନ୍ରେ ସେଟାକୁ ପକେଇବା ପାଇଁ ସାର୍, ପଇସା ଖର୍ଚ୍ଚ ହେଲେ ଡର ଲାଗେନି ସାର୍। କ'ଣ ପାଇଁ ଏବେ ମୁଁ କମାଉଛି ଆଉ ସେଇ ଜିନିଷରେ ମୋର ରୁଚି ଅଛି ସାର୍, କେମିତି ପରିବେଶ ପାଇଁ ମୋ ଆଡୁ କିଛି କାମ କରିପାରିବି, ପରିବେଶକୁ କେମିତି ସଫା ରଖିବି, ନିଜ ଏରିଆକୁ ସଫା ରଖିବି, ଲୋକ ଆସିବେ ଦେଖିବେ ସମ୍ବଲପୁରକୁ, ନିଜ ଏରିଆକୁ ତାରିଫ କରିକି ଯିବେ, ସେଇଟା ସାର୍ ମୋର ମନୋଭାବ ଅଛି।
1: ନାଇଁ, ସେଇଟା ଗୋଟେ ମହାନ ଆପଣଙ୍କର ଚିନ୍ତାଧାରା ଯେ ନିଜ କଥା ସହିତ ଅନ୍ୟମାନଙ୍କର କଥାକୁ ବି ଆପଣ ଗୁରୁତ୍ୱ ଦେଉଛନ୍ତି, ଏବଂ ନିଜ ମା ମାଟିର କଥା, ନିଜ ଅଞ୍ଚଳର କଥା, ନିଜ ସାହି ପଡ଼ିଶାର କଥା, ନିଜର ଯେଉଁ ସଂସ୍କୃତି, ନିଜର ଯେଉଁ ଦର୍ଶନୀୟ ସ୍ଥାନ ରହିଛି, ତାର ଗୁରୁତ୍ୱ, ତାର ଯେଉଁ ମାନ କିଭଳି ଭାବରେ ରହିପାରିବ, ଅନ୍ୟମାନଙ୍କର ଯେଉଁ ଇମ୍ପ୍ରେସନ୍ ଅଛି ତାହା ଯେମିତି ଠିକ୍ ରହିବ, ସେ ଦିଗରେ ଆପଣ ଚିନ୍ତିତ। ନିଶ୍ଚିତ ଭାବରେ ଏହା ଗୋଟେ ପ୍ରଶଂସନୀୟ କାର୍ଯ୍ୟ ଆପଣ କରୁଛନ୍ତି। ହେଲେ ଆଉ ଗୋଟେ କଥା କହିବେ ଯେ ଯେତେବେଳେ ଆପଣ ଯାଆନ୍ତି, ଅନେକ ଲୋକଙ୍କ ସଂସ୍ପର୍ଶରେ ହୁଏତ ଆସୁଥିବେ, ଆପଣଙ୍କୁ କେବେ କେଉଁ କଥା କେଉଁ ଲୋକ ପଚାରିଛନ୍ତି ଯେ ଆପଣ କାହିଁକି ଏଇ ଯୋଉ ଅଳିଆ ଆବର୍ଜନା ଉଠାଉଛନ୍ତି, ଘଟଉଛନ୍ତି, ଏଭଳି କିଛି ଘଟିଛି?
0: ପ୍ରଥମେ ଯେତେବେଳେ ଆମେ ଯାଉଥିଲୁ ସାର୍, 5-6 ତଳ କଥା, ସେତେବେଳେ ଲୋକ ହସୁଥିଲେ କି କ'ଣ କରୁଛି, ଲେକିନ ଧୀରେ ଧୀରେ ସାର୍, ଏବେ ଯେମିତି ଆମେ ମଝିରେ ଚାଉଁରପୁର ବ୍ରିଜଟା ଗୋଟେ ପ୍ଲଗିଂ କରିଥିଲୁ ସାର୍, ଚାଉଁରପୁର ବ୍ରିଜରେ ଯେତେବେଳେ ଆମେ ଉଠାଉଥିଲୁ, ଧୀରେ ଧୀରେ ଲୋକ ବି ଆମ ସହିତ ଜଡ଼ିତ ହେଉଛନ୍ତି ସାର୍। ଲୋକ ବି କହୁଛନ୍ତି କ'ଣ କରୁଛ ଏଇଟା, ମୁଁ ତାଙ୍କୁ କହୁଛି ଆମ ନିଜ ରାସ୍ତା ଯଦି ଆମେ ସଫା ନ ରଖିବା, ସନ୍ଧ୍ୟାରେ ଏଠି ସବୁ ବସୁଛନ୍ତି, ଖାଉଛନ୍ତି, ପକଉଛନ୍ତି, ଆଉ ଏଇଟା ବ୍ରିଜଟା, ଏଠାରେ ଡଷ୍ଟବିନ୍ ବି ରଖି ହେବନି, ଗାଡ଼ି ମଟର ସବୁବେଳେ ଯାଉଛି, ଆମକୁ ହିଁ ନିଜ କଚରା ନିଜେ ନେଇକି ପ୍ରପର ଡଷ୍ଟବିନ୍ରେ ପକେଇବା କଥା। ଧୀରେ ଧୀରେ ଲୋକ ଆସୁଛନ୍ତି ଆମ ସହିତ ସାର୍, ଜଡ଼ିତ ହେଉଛନ୍ତି, ଲୋକମାନେ ଆମ ସହିତ ପ୍ଲଗିଂ ମଧ୍ୟ କରୁଛନ୍ତି।
1: ଭବିଷ୍ୟତରେ ସ୍ୱଚ୍ଛତାକୁ ନେଇ ଆଉ ଆପଣ କ'ଣ କରିବାର ଚିନ୍ତା ରଖନ୍ତି?
0: ଭବିଷ୍ୟତରେ ସାର୍, ଆମର ଯୋଉ ଯୁବବର୍ଗ ଅଛନ୍ତି, ସେମାନେ ଯଦି ସଚେତନ ହେଇଗଲେ ସାର୍, ଆମ ଆଉ ଅଳିଆ ଆବର୍ଜନା ରହିବ ନାହିଁ ସାର୍, ପ୍ରପର ଡଷ୍ଟବିନ୍ ୟୁଜ୍ କରିବା କଥା ସାର୍। ଆମେ ଶୁଖା କଚରା, ଅଦା କଚରା ଆମର ସବୁ ମ୍ୟୁନିସିପାଲିଟି କରୁଛି ସାର୍, ସେଇ ପ୍ରପରରେ କରିକି ଆମେ କଲେ ମେନ୍ ଜିନିଷ ସାର୍ ହଉଛି, ଆମର ଯେବେ ପର୍ଯ୍ୟନ୍ତ ଆମେ ବୁଝିପାରିବା ନାହିଁ କି ଏଇ କଚରା ପକେଇଲେ ଆମର ପରିବେଶ ଖରାପ ହବ, ସେବେ ପର୍ଯ୍ୟନ୍ତ ଆମେ କରିପାରିବା ନାହିଁ ସାର୍।
1: ନିଶ୍ଚିତ ଭାବରେ, ଆଉ ଯେତେଦିନ ପର୍ଯ୍ୟନ୍ତ ପରିବେଶ ସ୍ୱଚ୍ଛ ନ ରହିଛି, ଆମେ ବିଭିନ୍ନ ପ୍ରକାରର ଅସୁବିଧାରେ ପଡ଼ିବା, ରୋଗଗ୍ରସ୍ତ ହେବା, ଏବଂ ଆମର ମାନସିକ ଶାରୀରିକ ସବୁ ପ୍ରକାରର ଅସୁବିଧା ହେବାର ସମ୍ଭାବନା ରହିଛି। ତ ଏଇ କଥାଟିକୁ ସମସ୍ତେ ଯଦି ଆପଣେଇ ପାରିବା, ତାହେଲେ ଗୋଟେ ସ୍ୱଚ୍ଛ ସୁନ୍ଦର ଗୋଟେ ପରିବେଶ ସୃଷ୍ଟି ହେବ ଏବଂ ସୁସ୍ଥ ଜୀବନଯାପନଟିଏ କରିପାରିବା। ହେଲେ କଥା ହେଲା, ଯିଏ ସମାଜର ପ୍ରକୃତରେ ଶକ୍ତିଶାଳୀ ସେ ହେଉଛି ଯୁବଗୋଷ୍ଠୀ। ତ ଯେହେତୁ ଆପଣ ଜଣେ ଯୁବକ, ଏ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ଅନେକ ଯୁବକଙ୍କୁ ଏକାଠି କରିକି ଆପଣ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେଉଛନ୍ତି, କିଭଳି ଭାବରେ ଧୀରେ ଧୀରେ ଆହୁରି ଯୁବଗୋଷ୍ଠୀ ସହିତ ଅନ୍ୟାନ୍ୟ ଯେଉଁ ସମାଜର ବ୍ୟକ୍ତିବିଶେଷ ଅଛନ୍ତି, ତାଙ୍କ ଭିତରେ ଏ ସ୍ୱଚ୍ଛତାର ଯେଉଁ ବାର୍ତ୍ତାଟିକୁ ପହଞ୍ଚିବାକୁ ହେଲେ ପ୍ରକୃତରେ କ'ଣ କରିବାର ଆବଶ୍ୟକତା ରହିଛି? ଯେମିତିକି ଆମର ବିଦ୍ୟାଳୟରେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ସ୍ୱଚ୍ଛତାର କଥା କୁହାଉଛି, ବିଭିନ୍ନ ଅନୁଷ୍ଠାନରେ ସେ ସ୍ୱଚ୍ଛତାର କଥା କୁହାଉଛି, ଘରେ ଯେମିତି ଆପଣ କହିଲେ ଯେ ଘରକୁ ଆମେ ଯଦି ସଫା ରଖିବା

0: ଅନ୍ୟ ଜାଗାକୁ ବି ଆମେ ସଫା ରଖି ପାରିବା। ତ ଏ ଦିଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେମିତିକି ଆପଣ ମଧ୍ୟ ଜଡିତ ଅଛନ୍ତି, ସେମାନେ ମଧ୍ୟ ଆଗେଇ ଆସିଲେଣି। ତ ତାକୁ ଆହୁରି ପରିବ୍ୟାପ୍ତ କରିକି କିଭଳି ଭାବରେ ନିଜର ସୁସ୍ଥ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା, ସେ ଦିଗରେ ସରକାରୀ ସ୍ତରରେ କିଛି ସାହାଯ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଆପଣ ଭାବନ୍ତି କି?
1: ଯେବେ ଆମେ ନିଜ ଛୋଟ ଛୋଟ ଗଳିକୁ ଯେତେବେଳେ ଆମେ ନିଜେ ନିଜେ ଇନିସିଏଟିଭ ନେଇକି ଯଦି ଆମେ ନ କରିବା ତାହେଲେ ହେବନି। କି ଗୋଟେ ଗଳିରେ ଗୋଟେ ଗୋଟେ ସ୍ୱଚ୍ଛ ସାଥୀ ଦେବେ, ସେ ସ୍ୱଚ୍ଛ ସାଥୀ ସେ ଗଳିର କଥା ବୁଝିବେ, ଗଳିର ଲୋକ ବୁଝିଲେ ଯାଇକି ସବୁ ହବ।
0: ଧନ୍ୟବାଦ ଆପଣଙ୍କର ଦ୍ୱିପଦ କଥା ପାଇଁ। ଆମେ ଆଶା କରିବା ଆପଣ ଆହୁରି ସମାଜର ଉନ୍ନତି ପାଇଁ, ସମାଜକୁ ସୁସ୍ଥ ସୁନ୍ଦର ବାଟରେ ଆଗେଇ ନେବା ପାଇଁ ସ୍ୱଚ୍ଛତା

0: ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏଥିଲାଗି ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା, ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟା ଆୟ, ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଓଡ଼ିଶାକୁ ଦେଶର ଷ୍ଟିଲ୍ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପାରାଦୀପର ଏରସମା ଅଞ୍ଚଳରେ ଜେଏସ୍ଡବ୍ଲ୍ୟୁର ମେଗା ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପ୍ଲାଣ୍ଟ 2028 ମସିହା ସୁଦ୍ଧା ଉତ୍ପାଦନ ଆରମ୍ଭ କରିବ। ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 1,25,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ କାରଖାନାରୁ ବାର୍ଷିକ ପ୍ରାୟ 24 ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବା ସହ ସେଠାରେ 12 ମିଲିୟନ୍ ଟନ୍ର ଏକ ସିମେଣ୍ଟ ପ୍ଲାଣ୍ଟ, 900 ମେଗାୱାଟ୍ କ୍ୟାପିଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ପାରାଦୀପର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଜରାଟର ମୁନ୍ଦ୍ରା ବନ୍ଦର ଶୈଳୀରେ 2 ଉପକୂଳ ବିକାଶ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା 5,000 କୋଟି ଟଙ୍କା ଅନୁଦାନରେ ପାରାଦୀପ କଟକ ଭୁବନେଶ୍ୱର ପୁରୀ ଅର୍ଥନୈତିକ କରିଡର ନିର୍ମାଣ ହେବ। ଆଗାମୀ କିଛି ବର୍ଷ ମଧ୍ୟରେ କେବଳ ପାରାଦୀପ ଅଞ୍ଚଳରେ 1,00,000ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। 2 ବର୍ଷ ମଧ୍ୟରେ ଶିଳ୍ପାୟନ ନିଯୁକ୍ତିର ସଫଳତା ରିପୋର୍ଟ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି। ଏହି ସମୟ ମଧ୍ୟରେ 433 ପ୍ରକଳ୍ପକୁ ସରକାର ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା 8,50,000 କୋଟି ଟଙ୍କାର ନିବେଶ ସହ 5,00,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଷ୍ଟ୍ର ନିର୍ମାଣ ଏବଂ ସ୍ଥାୟୀ ବିକାଶ, ସୂଚନା ଓ ପ୍ରସାରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟ୍ଟି କହିଛନ୍ତି। ଆଜି ଲୋକଭବନରେ ଯୁବ ସଙ୍ଗମ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଗୁଜରାଟର ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ଉଭୟ ରାଜ୍ୟର ସାଂସ୍କୃତିକ ଐତିହ୍ୟ, ପରମ୍ପରା, ଲୋକକଳାକୁ ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ ପହିଲାରୁ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। 8 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ନାମାଙ୍କନ ଦାଖଲ କରିପାରିବେ। 9 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ 11 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 18 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟଙ୍କ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ

ତୀର୍ଥଯାତ୍ରା ରୂପରେଖ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସମ୍ବର୍ଦ୍ଧନା ଜାତୀୟ ଅଭିଯାନ ପ୍ରସାଦ ଆରମ୍ଭ କରାଯାଇଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ 2014-15 ଆର୍ଥିକ ବର୍ଷରେ ଏହାର ଶୁଭାରମ୍ଭ ହୋଇଥିଲା। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ହୃଦୟ ଯୋଜନା ବନ୍ଦ ହେବା ପରେ ଦେଶରେ ଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ସଂରକ୍ଷଣ ପାଇଁ ପ୍ରସାଦ ଯୋଜନା କାର୍ଯ୍ୟକାରୀ କରାଗଲା। ଏଥିରେ ଦେଶର ପୂର୍ବରୁ ଚିହ୍ନଟ କରାଯାଇଥିବା ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସାମିଲ କରାଯାଇଛି। ପୁରୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ଧାମକୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ଏବଂ ଏଲ୍ନିନୋ ଆଶଙ୍କାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆସନ୍ତା ଖରିଫ୍ ଚାଷର ରଣନୀତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି। ଆବାସୀ ମାଧ୍ୟମରେ ଆଜି ସିଂହଦେଓ କମ୍ ବର୍ଷା ଆଶଙ୍କା ଥିବା ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ବିହନ ଯୋଗାଣ ସୁନିଶ୍ଚିତ କରିବା ସହ ଡାଲିଜାତୀୟ ତୈଳବୀଜ ମିଲେଟ୍ ବିହନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚ ଜମି ଏବଂ ବର୍ଷା ନିର୍ଭରଶୀଳ ଅଞ୍ଚଳରେ ଫସଲ ବିବିଧୀକରଣକୁ ସକ୍ରିୟ ଭାବେ ପ୍ରୋହାହିତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କଫେଡ୍ ଲ୍ୟାମ୍ପସ୍ ଏବଂ ପ୍ୟାକ୍ସ ମାଧ୍ୟମରେ କୃଷକଙ୍କୁ ସାର ଯୋଗାଣ ସୁନିଶ୍ଚିତ କରାଯିବ। ସାର ବଣ୍ଟନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ସନ୍ତୁଳିତ ଏବଂ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ସବୁଜ ସାରର ବ୍ୟବହାର ଏବଂ ଜଳ ସଂରକ୍ଷଣ ପଦ୍ଧତିକୁ ପ୍ରୋତ୍ସାହିତ କରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଅଧିକରୁ ଅଧିକ ଚାଷୀଙ୍କ ନାମାଙ୍କନ ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ବନ୍ଦ ରହିଥିବା ଚିନିକଳ ପରିଦର୍ଶନ କରିଛନ୍ତି। ଖୁବ୍ ଶୀଘ୍ର ଚିନିକଳର ପୁନରୁଦ୍ଧାର କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଶ୍ରମିକମାନେ ଉପକୃତ ହେବେ। ପୂର୍ବରୁ କାର୍ଯ୍ୟରତ କର୍ମଚାରୀମାନଙ୍କ କର୍ମସଂସ୍ଥାନ ପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଅପରାହ୍ନ 4:00 ଏକକ ଆବେଦନ ଫର୍ମ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜୁନ୍ 10 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ ହୋଇଛି। ଆସନ୍ତା ମାସ 17 ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଫୁଲବାଣୀରେ ରାଜ୍ୟ ମହିଳା କମିଶନଙ୍କ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ପ୍ରତିଭା ଶତପଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କୋର୍ଟରେ 24 ମାମଲାର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଜୁନ୍ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ଫର୍ମ ବଣ୍ଟନ କରିବା ସହ ଉପଯୁକ୍ତ ତଥ୍ୟ ସଂଗ୍ରହ କରିବା ସମ୍ପର୍କରେ ବିଡିଓ ତହସିଲଦାର ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତାଧିକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ଚାମ୍ପିୟନ୍ସିପ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ 18 ଖେଳାଳି ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଆସନ୍ତା ବର୍ଷ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜିତ ହେବ। ହଂକଂଠାରେ ଅନୁଷ୍ଠିତ ଏସିଆ ଆଥ୍ଲେଟିକ୍ସ କାଉନ୍ସିଲ୍ ବୈଠକରେ 2027 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ବିଶ୍ୱସ୍ତରୀୟ ଭିଭିଭୂମି ଓ ବୃହତ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରିବାର କ୍ଷମତା ଆମକୁ ବିଶ୍ୱ କ୍ରୀଡ଼ା ଜଗତରେ ଏକ ପ୍ରମୁଖ କେନ୍ଦ୍ର ଭାବେ ସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ର ଗତ 12 ମଧ୍ୟରେ ପରିବର୍ତ୍ତନ ଅଭିବୃଦ୍ଧିର ଏକ ଐତିହାସିକ ଯାତ୍ରା ଅତିକ୍ରମ କରିଛି। 2025-26 ଆର୍ଥିକ ବର୍ଷରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ 1,87,105 ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ, ଭୋକାଲ୍ ଫର୍ ଲୋକାଲ୍ ଏବଂ ଲୋକାଲ୍ ଟୁ ଗ୍ଲୋବାଲ୍ ପରି ଅଭିଯାନରୁ ପ୍ରେରିତ ହୋଇ ଆଜି ଖଦି କେବଳ ଏକ ପାରମ୍ପରିକ ଉତ୍ପାଦ ହୋଇ ରହିନାହିଁ, ଏହା ନୂତନ ଭାରତର ଆତ୍ମନିର୍ଭର, ସ୍ୱଦେଶୀ ଗୌରବ ଏବଂ ଗ୍ରାମୀଣ ସମୃଦ୍ଧିର ଏକ ଜୀବନ୍ତର ପ୍ରତୀକରେ ପରିଣତ ହୋଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

0: ବର ସମ୍ଭାବନା ରହିଛି, ଏଥିଲାଗି ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ସାର୍ଥକ ପିଡିଏସ୍ ଯୋଜନା ଜାରି ରଖିବା ପାଇଁ ନିଷ୍ପତ୍ତି। ସରକାର ଖର୍ଚ୍ଚ କରିବେ 25,530 କୋଟି ଟଙ୍କା। ପାରାଦୀପରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୌସୁମୀ ବର୍ଷାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବ ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ ରହିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଦେଶର ଏବେ ବିଭିନ୍ନ ପ୍ରାନ୍ତରେ ପ୍ରବଳ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। କେବଳ ତାପମାତ୍ରା ଅଧିକ ନୁହେଁ, ବରଂ ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଆର୍ଦ୍ରତା ପରିସ୍ଥିତିକୁ ଅସହ୍ୟ କରୁଛି। ଏପରିକି ପାଣି ପିଇବା କିମ୍ବା ଛାଇରେ ବସିଲେ ମଧ୍ୟ ଶରୀରରେ ବୃଦ୍ଧି ପାଉଥିବା ତାପମାତ୍ରା ହ୍ରାସ ପାଉନାହିଁ। ଏଥିଯୋଗୁଁ ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଉଛି, ତେଣୁ ଏଥିପାଇଁ ସତର୍କତା ଅବଲମ୍ଘନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବୃଦ୍ଧି ପାଉଥିବା ତାପମାତ୍ରା ନେଇ ସତର୍କ କରାଇବା ସହିତ ଅଂଶୁଘାତଜନିତ ପରିସ୍ଥିତିର ମୁକାବିଲା ପାଇଁ ଜାରି ପରାମର୍ଶବଳୀକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଶରୀରରେ ଜଳୀୟଅଂଶର ପରିମାଣକୁ ସଠିକ୍ ରଖିବା ପାଇଁ ଘରୁ ବାହାରିବା ବେଳେ ସାଙ୍ଗରେ ପିଇବା ପାଣି ନେବାକୁ କୁହାଯାଇଛି। ଏପରିକି ତୃଷାର୍ତ୍ତଙ୍କୁ ମଧ୍ୟ ପାଣି ପ୍ରଦାନ କରିବାକୁ ଶ୍ରୀ ମୋଦି କହିଛନ୍ତି। ଅସୁସ୍ଥ କିମ୍ବା ଦୁର୍ବଳ ଅଥବା ମୁଣ୍ଡବିନ୍ଧା ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଥଣ୍ଡା ଏବଂ ଛାଇଯୁକ୍ତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ପାଣି ଏବଂ ଓଆର୍ଏସ୍ର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅଂଶୁଘାତଜନିତ ପରିସ୍ଥିତି ସୃଷ୍ଟି ହେଲେ ପ୍ରାଥମିକ ଚିକିତ୍ସା ସହିତ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ଅଂଶୁଘାତ ରୋଗୀଙ୍କ ତ୍ୱରିତ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରଖାନାଗୁଡ଼ିକରେ ସ୍ଥାନ ସଂରକ୍ଷଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଅଂଶୁଘାତଜନିତ ପରିସ୍ଥିତିକୁ ଅଣଦେଖା କରାଯିବା ଉଚିତ ନୁହେଁ, ନଚେତ୍ ଏହା ମୃତ୍ୟୁର କାରଣ ହୋଇପାରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପ୍ରବଳ ଗରମ ପରିସ୍ଥିତିରେ ବୟସ୍କ ବ୍ୟକ୍ତିବିଶେଷ ଏବଂ ପରିବାର ସଦସ୍ୟ ଓ ପ୍ରିୟଜନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛନ୍ତି। ଅତ୍ୟଧିକ ଖରା ସମୟରେ ଘରେ ରହିବା ଏବଂ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡ଼ିବ। ଏଥିସହିତ ପଶୁ ପକ୍ଷୀଙ୍କର ଯତ୍ନ ନେବାକୁ ଶ୍ରୀ ମୋଦି କହିଛନ୍ତି। ଘରର ଛାତ, ବାଲକୋନି, ଟେରାସ୍, ବ୍ୟବସାୟ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀଙ୍କ ପାଇଁ ପାଣିପାତ୍ର ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ବର୍ତ୍ତମାନର ଗରମ ପରିସ୍ଥିତିରେ ସମ୍ବେଦନଶୀଳତା ସହଯୋଗର ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିବ। ଏହି କଷ୍ଟକର ସମୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଏବଂ କରୁଣାର ସହିତ ପରସ୍କରର ଯତ୍ନ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ବୃଦ୍ଧି ତଥା ଗରମ ଅନୁଭୂତ ହେବା ନେଇ ଆକଳନ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଏପରି ପରିସ୍ଥିତି ବାରମ୍ଭାର ଉପୁଜିବ। ସତର୍କତା ଅବଲମ୍ଭନ ନ କଲେ ଏଭଳି ପରିସ୍ଥିତି ଭୟଙ୍କର ସାବ୍ୟସ୍ତ ହୋଇପାରେ। ଗରମ ପରିସ୍ଥିତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଳାଭାବ। ବୃଦ୍ଧି ପାଉଥିବା ଚାହିଦା, ଜଳ ଆବଶ୍ଚନରେ ଅସମାନତା ଏବଂ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତି ନେଇ ଗ୍ରାମାଞ୍ଚଳରେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି। ସେଥିପାଇଁ ଜଳ ବଜେଟିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ ମଧ୍ୟରେ ଜଳ ଉପଲବ୍ଧତା ଏବଂ ଚାହିଦାର ପଦ୍ଧତିଗତ ମୂଲ୍ୟାଙ୍କନ ଜଳ ବଜେଟିଂ ବ୍ୟବସ୍ଥା ଭାବେ ପରିଗଣିତ ହୋଇଥାଏ। ଉପଲବ୍ଧ ଥିବା ଜଳ ଏବଂ ନବୀକରଣୀୟ ପ୍ରକ୍ରିୟା ମାଧ୍ୟମରେ ସନ୍ତୁଳିତ ଜଳ ବ୍ୟବହାରକୁ ସୁନିଶ୍ଚିତ କରିବା ଏହି ଜଳ ବଜେଟ୍ର ଅନ୍ୟତମ ଉଦ୍ଦେଶ୍ୟ। ପ୍ରାକୃତିକ ପରିବେଶ ମଧ୍ୟରେ ଜଳର ସ୍ଥିତି ଏବଂ ବଣ୍ଟନକୁ ବୁଝିବାରେ ଏହା ସାହାଯ୍ୟ କରିଥାଏ। ବ୍ୟକ୍ତିଗତ ସ୍ତରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଏବଂ ନଦୀ ଅବବାହିକାରେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ପ୍ରୟାସ ଜାରି ରହିଛି। ଭୂତଳ ଜଳ ହ୍ରାସ, ଋତୁକାଳୀନ ଅଭାବ, ବନ୍ୟା କିମ୍ବା ଜଳବାୟୁ ସମ୍ପର୍କିତ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଏପରିକି କୃଷି ଓ ପଶୁପାଳନ ପାଇଁ ଆବଶ୍ୟକ ଜଳ ଚାହିଦାକୁ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ଜଳ ବଜେଟିଂ ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ସଂସ୍ଥାଗତ ଭାବେ ଜଳ ବଜେଟିଂକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ଜାତୀୟ ଜଳ ମିଶନ ଭଳି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏଭଳି ବ୍ୟବସ୍ଥାରେ ଭୂତଳ ଜଳସ୍ତର ପାଖାପାଖି 4

0: ପ୍ରତିଶତ ବୃଦ୍ଧି ପାଇବା ସହିତ ମୃତ୍ତିକାର ଉର୍ବରତା ହ୍ରାସ ଏବଂ କ୍ଷୟକୁ ରୋକାଯାଇପାରୁଛି, ଫଳରେ ଫସଲ ଉତ୍ପାଦନ ବୃଦ୍ଧି ପାଉଛି। 4 ନିୟୁତରୁ ଅଧିକ ଲୋକ ଏବଂ 4.5 ନିୟୁତରୁ ଅଧିକ ପ୍ରାଣୀ ସମ୍ପଦ ବିଶେଷ ଭାବେ ଏହାର ସୁଫଳ ପାଉଛନ୍ତି। ସମ୍ପ୍ରଦାୟ ନେତୃତ୍ୱାଧୀନ ଏଭଳି ବ୍ୟବସ୍ଥା ଜଳ ସଂରକ୍ଷଣ ଏବଂ ମରୁଡ଼ି ପ୍ରବଣ ଅଞ୍ଚଳରେ ଜଳ ସୁରକ୍ଷାକୁ ସୁଦୃଢ଼ କରିପାରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରୌଦ୍ରତାପଜନିତ କଠିନ ପରିସ୍ଥିତିରେ ଜଳାଭାବ ମଣିଷ ସମାଜ ପାଇଁ ଅତ୍ୟନ୍ତ ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ଏହିସବୁ କ୍ଷେତ୍ର ପ୍ରତି ଆମେ ସତର୍କ ରହିବା ସହିତ ଜଳ ସଂରକ୍ଷଣ ଏବଂ ସଦୁପଯୋଗ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ପଡ଼ିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର, ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର ଦେଉଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରଟି ରଖିକରି ସତର୍କ ରହିବାରକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଖାଲି ଥିବାର ଗୋଟେ ରାଜ୍ୟସଭା ଆସନ ଲାଗି ଏବା ମାସର 18 ତାରିଖ ହେବା ଉପନିର୍ବାଚନ। ଆଉ ଚଲତି ଶିକ୍ଷା ବଚର ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜିଠାନୁ ମୂଳ ହେଲା ଆବେଦନ ପ୍ରକ୍ରିୟା। ଏଥର ପୁରା ଖବର, ରାଜ୍ୟ ଶିଳ୍ପାୟନକେ ବଢ଼ାବାର ଆଉ ସ୍ଥାନୀୟ ଇଲାକା ଲୋକ ନିଯୁକ୍ତି ଉପରେ ସରକାର ଜୋର ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆଜି 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର ଶିଳାନ୍ୟାସ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ପୂର୍ବ ଭାରତର ପାରାଦୀପ ବିକାଶର ମଙ୍ଗ ଧରବା। ଇ ପ୍ରକଳ୍ପ ଓଡ଼ିଶାକେ ଭାରତର ଇସ୍ପାତ ରାଜଧାନୀ ବନାବାର ସହିତ ପାରାଦୀପକେ ବିକଶିତ ଓଡ଼ିଶାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ କରାବା। ଇ କାରଖାନାର ଶୁଭାରମ୍ଭ ଉତରୁ 30,000 ନୂଆ ନିଯୁକ୍ତି ସୁଯୋଗ ତିଆରି ହୋଇପାରବା। 2 କ୍ଷେପ ଉତ୍ପାଦନ କ୍ଷମତାକେ ଆହୁରି ବଢ଼ାବାର ଲକ୍ଷ୍ୟ ରଖାଯିବାର ସହିତ 60,000 କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା, ଯେଉଁଥିଲାଗି ସ୍ଥାନୀୟ ଇଲାକାର ଉନ୍ନତି ସହିତ ଆନୁଷଙ୍ଗିକ ଶିଳ୍ପର ବିକାଶ ହେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ଆଜିର ଦିନରେ ଏଠି ହଜାର ହଜାର ସଂଖ୍ୟାରେ, ଅର୍ଥାତ୍ ପାଖାପାଖି ଯେତେବେଳେ ଏ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସମାପ୍ତ ହେବ, 32,000 ଅଧିକ ଯୁବକ ଯୁବତୀ, ଟେକ୍ନିକାଲ ନନ୍ ଟେକ୍ନିକାଲ ସମସ୍ତ ପ୍ରକାରର ଇଏ ସୁବିଧା ଏବଂ ଇଏ ଜବ୍ ଏମ୍ପ୍ଲୟି ତାଙ୍କ ପାଇଁ ଇଏ ହେବ, ଏବଂ ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି, ଆନ୍ସିଲାରୀ ଇଣ୍ଡଷ୍ଟ୍ରି ମଧ୍ୟ ଏହା ସହିତ ଏ ଅଞ୍ଚଳକୁ ଯେଭଳି ଭାବରେ ଆସି ପହଞ୍ଚିବ ତାହା ନିଶ୍ଚିତ ଭାବରେ ଏ ଅଞ୍ଚଳ ଅଧିକ ସମୃଦ୍ଧ ହେବ। 2028-29 ଯାହା ଶିଳାନ୍ୟାସ କରିବାର ଅବକାଶ ଥିଲା, ଆମେ ଆଜି 2026 ଶିଳାନ୍ୟାସ କଲୁ, ଏବଂ 2029 ବେଳକୁ ଇଏ ପ୍ରଡକ୍ସନ୍ ଷ୍ଟେଜ୍ରେ ଆସିଯାଇଥିବ ଏବଂ ତା'ର ଶୁଭ ଉଦ୍ଘାଟନ ମଧ୍ୟ କରିବ ଆମର ଇଏ ସରକାର ସମୟରେ। ଇଏ ଗୋଟିଏ ଆମ ସରକାରର ବଡ଼ ଐତିହାସିକ ନିଷ୍ପତ୍ତି।
0: କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇକରି କହିଛନ୍, ସରକାରଙ୍କ ନେତୃତ୍ୱଟି ଦ୍ରୁତ ଶିଳ୍ପାୟନ ଜରିଆରେ ପୂର୍ବୋଦୟ ସପନ ସାକାର ହେଉଛି। ଅକ୍ଷୟ ଶକ୍ତି, ଫାର୍ମା ଓ ପେଟ୍ରୋ କେମିକାଲ୍ସ ବାଗିର ଭିନ୍ ଭିନ୍ କ୍ଷେତ୍ରଟି ରାଜ୍ୟ ବିକାଶ ପଡ଼ବାରକେ ଲାଗିଛି। 2030 ବେଲ୍କେ ଭାରତର 300 ମେଟ୍ରିକ୍ ଟନ୍ର ଇସ୍ପାତ ଉତ୍ପାଦନ ଲକ୍ଷ୍ୟଟି ଓଡ଼ିଶା 50% ଯୋଗଦାନକେ ପୂରା କରବାର ଦିଗେ କାମ କରୁଛି। ଶିଳ୍ପାୟନ ଅନୁକୂଳ ପରିବେଶ ତିଆରି କରବାର ଲାଗି ସରକାର ସବୁ ପ୍ରକାରର ପଦକ୍ଷେପ ନେଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। କାରଖାନାର ବଛରକ 13.2 ମିଲିୟନ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଦେଶେ ବଢ଼ୁଥିବାର ଖରା ଗରମକେ ନଜରଟି ରଖିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜରୁରୀ ସତର୍କତା ନେବାରକେ ପରାମର୍ଶ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆ ଶ୍ରୀ ମୋଦି ଖରାନୁ ରକ୍ଷା ପାଇବାର ଲାଗି ଘରୁ ବାହାରବାର ବେଲ୍କେ ଦରକାରୀ ଜିନିଷ୍ ପାଖେ ରଖବାର ଲାଗି ଲୋକମାନଙ୍କୁ ନିବେଦନ କରିଛନ୍। ଘରର ଛାତ, ବେଲକୋନି, ବ୍ୟବସାୟିକ ପ୍ରତିଷ୍ଠାନ ଆଉ କାର୍ଯ୍ୟାଳୟ ବାହାରେ ପଶୁପକ୍ଷୀମାନଙ୍କର ଲାଗି ପ୍ୟାନ୍ ରଖବାରକେ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍। ଏନ୍ଟା ସମୟ ପୂରାପୂରି ସମ୍ବେଦନଶୀଳ ଆଉ

ପରୀକ୍ଷା ହେବା ବୋଲି କଟକ ସେନାନିଯୁକ୍ତି କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷ ନ ଏହା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଥି ଚାଲିଥିବାର ଭିନ୍ ଭିନ୍ କାମର ସମୀକ୍ଷା କରିକରି ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କର ଭିତ୍ତିଭୂମି ବିକାଶ ଉପରେ ଜିଲ୍ଲାପାଳ ଜୋର ଦେଇଥିଲେ। ବୌଦ୍ଧ ଜିଲ୍ଲା କୋଟାମାଲଠାରେ ଦୁଇଦିନିଆ ଏସ୍ଆଇଆର୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶେଷ ମୁଖ୍ୟ ଖବର ଫେରିଯାଏ। ରାଜ୍ୟ ଶିଳ୍ପାଙ୍କୁ ବଢ଼ାବାର ସ୍ଥାନୀୟ ଲୋକ ନିଯୁକ୍ତି ଉପରେ ଜୋର ଦେଉଛନ୍ତି ସରକାର, କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପଠାରେ 65,000 କୋଟି ଟଙ୍କାର ଅତ୍ୟାଧୁନିକ ନୂଆ ସମନ୍ୱିତ ଇସ୍ପାତ କାରଖାନାର କଲେ ଶିଳାନ୍ୟାସ। ବଢ଼ତି ଖରାକେ ନଜରକେ ରଖିକରି ସତର୍କ ରହିବାକେ ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଖାଲି ଥିବାର ଗୋଟେ ରାଜ୍ୟସଭା ଆସନ ଲାଗି ଆବା ମାସ 18 ତାରିଖ ହେବ ଉପନିର୍ବାଚନ। ଆଉ ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମ ନାଁ ଲେଖା ଲାଗି ଆଷ୍ଟ୍ରୋନୋମି ହେଲା ଆବେଦନ ପ୍ରକ୍ରିୟା। ଆଜି ରାମଚଲି ଖବର ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ସମ୍ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣିପାରିବେ ଟିକିଏ ପରେ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏସୀୟ ରିଲେସ୍ ପ୍ରତିଯୋଗିତା 2027 ଏବଂ ଏସୀୟ ଇଣ୍ଡୋର ଚାମ୍ପିୟନ୍ସିପ୍ 2028 ଆୟୋଜନ କରିବ ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଏଥିଲାଗି ସାର୍ଥକ ପିଡିଏସ୍ ଯୋଜନାକୁ ବୃହତ୍ ଆକାରରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପଭି ନିଆଯାଇଛି। ଏହି ଯୋଜନା ଜାରି ରଖିବା ଲାଗି କେନ୍ଦ୍ର ସରକାର 25,530 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଶେଷକରି ଖାଦ୍ୟଶସ୍ୟଗୁଡ଼ିକର ଆନ୍ତଃରାଜ୍ୟ ଗମନାଗମନ ସମୟରେ ରାଜ୍ୟଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ଦେଶବ୍ୟାପୀ ଥିବା ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ସାର୍ଥକ ପିଡିଏସ୍ ଯୋଜନାରେ 3ଟି ପ୍ରମୁଖ କୃତ୍ରିମ ବୁଦ୍ଧିମତା ସକ୍ଷମ ମଡ୍ୟୁଲ୍ ରହିଛି। ସେଗୁଡ଼ିକ ହେଲା ନିର୍ମଲ, ଆଶା ଓ ସକ୍ଷମ। ନିର୍ମଲ ମାଧ୍ୟମରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ରିଅଲ୍ ଟାଇମ୍ ପଞ୍ଜୀକରଣ କରିପାରିବେ। ହିତାଧିକାରୀମାନେ ବିଭିନ୍ନ ଭାଷାରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଅଭିଯୋଗ ଆଶା ମଡ୍ୟୁଲ୍ରେ ଦାଖଲ କରିପାରିବେ। ସେହିଭଳି ଯୋଗାଣ ଶୃଙ୍ଖଳ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଖାଦ୍ୟଶସ୍ୟ ପରିବହନ କରୁଥିବା ଯାନକୁ ଟ୍ରାକିଂ କରିବା ଦିଗରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ମଡ୍ୟୁଲ୍ ସକ୍ଷମ ସହାୟତା ପ୍ରଦାନ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର ଡିଲରମାନଙ୍କ ଲାଭାଂଶ ଏବଂ ବର୍ତ୍ତମାନର କେନ୍ଦ୍ରୀୟ ପାଣ୍ଠି ସହାୟତା ଜାରି ରଖିବା ସମ୍ପର୍କିତ ନିୟମାବଳୀଗୁଡ଼ିକୁ ମଧ୍ୟ ସଂଶୋଧନ କରିବାକୁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 81,35,00,000 ନାଗରିକଙ୍କୁ ସୁରକ୍ଷିତ ରଖିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ପୂର୍ଣ୍ଣ କରିବା ଲାଗି ଏହି ଯୋଜନା ସହାୟକ ହେବ। ଏହି ଯୋଜନା ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥା ଯୋଜନା ବଦଳରେ କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ବୈଷ୍ଣବ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅବ୍ୟାହତ ରହିଥିବା ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନାଗରିକଙ୍କ ହିତ ଉଦ୍ଦେଶ୍ୟରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ବିଭିନ୍ନ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟଗୁଡ଼ିକ ନିଜ ନିଜ ସକ୍ଷମ ଅନୁଯାୟୀ ଏ ଦିଗରେ କିଭଳି ଜନସାଧାରଣଙ୍କୁ ସହାୟତା ଦେଇପାରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
1: प्रधानमंत्री जी ने कैबिनेट में मौसम की जो हीट वेव की परिस्थिति है उसका भी सभी मंत्रियों के साथ चर्चा की और माननीय प्रधानमंत्री जी का जो राष्ट्र के प्रति आह्वान है उसी आह्वान के तहत सभी से अपने अपने मंत्रालय में सुविधा पहुंचाने की किस तरह की सुविधाएं की जा सकती है उसके ऊपर भी चर्चा हुई।
0: सार्थक पीडीएस योजना संपर्क में सूचना दे श्री वैष्णव कहते
1: ये सुधार है पीडीएस के सिस्टम में पूरे डिलीवरी सिस्टम में लॉजिस्टिक्स में ट्रांसपोर्टेशन में मटेरियल हैंडलिंग में और पीडीएस के बेनिफिशरीज की ग्रीवेंस के रिड्रेसल के लिए बहुत बड़ा ये स्ट्रक्चरल रिफॉर्म है और पीडीएस एक ऐसी व्यवस्था है जिसमें केंद्र और राज्य मिलकर ही सारा काम करते हैं। दूर दराज के क्षेत्र हो, महिलाएं हो, वंचित हो, सबको कवर किया जाता है।
0: ସାର୍ଥକ ପିଡିଏସ୍ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ଆଜି କେନ୍ଦ୍ର କ୍ୟାବିନେଟ୍ 25,500 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାର ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ

ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସରକାର ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି। ସାର୍ଥକ ପିଡିଏସ୍ ଦ୍ୱିତୀୟ ପର୍ଯ୍ୟାୟରେ କୃତ୍ରିମ ବୁଦ୍ଧିମତା ଭିତ୍ତିକ ଜ୍ଞାନକୌଶଳ ପ୍ରୟୋଗ କରାଯିବା ଦ୍ୱାରା କୃଷି କ୍ଷେତ୍ରରେ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ସଫଳତାର ସହ ପହଞ୍ଚି ପାରିବ। ଗମନାଗମନ ଖର୍ଚ୍ଚ ଲାଗି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରଗୁଡ଼ିକର ଲାଭାଂଶ ମଧ୍ୟ ବୃଦ୍ଧି କରିବା ବ୍ୟବସ୍ଥା ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଦେଶର ସାମଗ୍ରିକ ବିକାଶ ଲାଗି ଉତ୍ତର ପୂର୍ବାଞ୍ଚଳର ଉନ୍ନତି ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ସେ ଏହା କହିଛନ୍ତି। ନବସୃଜନ, ଆପୋଷ ବିଶ୍ୱାସ ତଥା ନୂତନ ଚିନ୍ତାଧାରା ମାଧ୍ୟମରେ ଦେଶ ନିର୍ମାଣ ଓ ସମାଜର ଦୁର୍ବଳ ବର୍ଗଙ୍କର ଉତ୍ଥାନ ଦିଗରେ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସଶକ୍ତିକରଣ ହାସଲ ଲାଗି ଶିକ୍ଷା ହେଉଛି ଉପଯୁକ୍ତ ମାର୍ଗ। ସିକିମ୍ର ଜୈବ ବିବିଧତା ଏବଂ ସମୃଦ୍ଧ ଉଦ୍ଭିଦ ଓ ଜୀବଜଗତକୁ ପ୍ରଶଂସା କରିବା ସହିତ 2016 ଏହା ପ୍ରଥମ ଜୈବିକ ରାଜ୍ୟର ମାନ୍ୟତା ପାଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ସମାରୋହ ପୂର୍ବରୁ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ସିକିମ୍ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପିଙ୍କ୍ ସିଟି ରନର୍ ଆମ ଦିଦି ବାହିନୀ ବସ୍ ସେବାର ଶୁଭାରମ୍ଭ କରିଥିଲେ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଦାୟକୁ ସର୍ବୋଚ୍ଚ ଅଦାଲତ ବୈଧ ବୋଲି ଘୋଷଣା କରିଛନ୍ତି। ବିଚାରପତି ଜଷ୍ଟିସ୍ ଜେବି ପାଡିୱାଲା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ବେଞ୍ଚ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଜିଏସ୍ଟି ଆଇନ ପରିସରଭୁକ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଜିଏସ୍ଟି ଆଇନକୁ ସଂଶୋଧନ କରି ସରକାର 2023 ଅକ୍ଟୋବର 1 ବିଦେଶୀ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକୁ ଭାରତରେ ପଞ୍ଜିକୃତ କରାଇବା ଲାଗି ବାଧ୍ୟତାମୂଳକ କରିଥିଲେ। 2023 ଅଗଷ୍ଟ ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ 28% ଜିଏସ୍ଟି ଲାଗୁ କରିବା ଲାଗି ଜିଏସ୍ଟି ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ପରିଷଦର ଏହି ନିଷ୍ପତ୍ତି ବିରୋଧରେ ଗେମିଂ କମ୍ପାନୀଗୁଡ଼ିକ ବିଭିନ୍ନ ହାଇକୋର୍ଟରେ ଆବେଦନ କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ତତଃ 2 ଭାରତୀୟ ଭାଷା ସମେତ ମୋଟ 3 ଭାଷା ବାଧ୍ୟତାମୂଳକ କରିବା ସମ୍ପର୍କିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୀତି ବିପକ୍ଷରେ ହୋଇଥିବା ଆବେଦନକୁ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ବିଚାରପତି ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାରେ କେନ୍ଦ୍ର ସରକାର, ସିବିଏସ୍ଇ ଏବଂ ଏନ୍ସିଆର୍ଟିକୁ ନୋଟିସ୍ ଜାରି କରିବା ସହିତ 2 ମଧ୍ୟରେ ସେମାନଙ୍କୁ ଉତ୍ତର ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଖରିଫ୍ ଅଭିଯାନ 2026 ଲାଗି ଜାତୀୟ କୃଷି ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଖରିଫ୍ ଋତୁ ଲାଗି ଏକ ନିରନ୍ତର କୃଷି ପ୍ରକ୍ରିୟା ଜାରି ରଖିବା ସହିତ ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳତା, ଭିଭିଭୂମିକୁ ସଶକ୍ତ କରିବା ଏବଂ କୃଷକଙ୍କର ସମୃଦ୍ଧି ଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପ୍ରଥମ ଥର ଲାଗି 2026 ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷାର ପ୍ରୋଭିଜନାଲ୍ ଉତ୍ତର ଚିଠା ଜାରି କରିଛି। ଏ ସମ୍ପର୍କରେ ଏକ ବିବୃତ୍ତି ଦେଇ ଆୟୋଗ କହିଛନ୍ତି ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନଙ୍କ ଯଦି ଏହି ପ୍ରୋଭିଜନାଲ୍ ଉତ୍ତର ଚିଠା ସମ୍ପର୍କରେ କୌଣସି ଆପତ୍ତି ଥାଏ ତେବେ ଏ ସମ୍ପର୍କରେ 3 ପ୍ରାମାଣିକ ତଥ୍ୟ ସହିତ ୟୁପିଏସ୍ସି ଅନ୍ଲାଇନ୍ .nic.in ପୋର୍ଟାଲ୍ରେ ଆଗାମୀ 31 ସନ୍ଧ୍ୟା 6 ମଧ୍ୟରେ ଆବେଦନ କରିପାରିବେ। ଭାରତ ଆଗାମୀ ବର୍ଷ ଏସୀୟ ରିଲେଜ୍ ପ୍ରତିଯୋଗିତା ଏବଂ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଆଜି ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ସ ସଂଘର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ବର୍ଷ ଚଣ୍ଡୀଗଡ଼ଠାରେ ଏସୀୟ ରିଲେଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ 2028 ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଆଜି ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପରସ୍କରକୁ ଭେଟିବେ। ନ୍ୟୁ ଚଣ୍ଡୀଗଡ଼ ମୋହାଲିଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସିଙ୍ଗାପୁର ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଏଚ୍ଏସ୍ ପ୍ରଣୟ ବିଜୟୀ ହୋଇଛନ୍ତି। ସେ ଇଣ୍ଡୋନେସିଆର ଜୋନାଟନ୍ ଖ୍ରୀଷ୍ଟେଙ୍କୁ 10-21, 21-12, 21-18 ସେଟ୍ରେ ପରାସ୍ତ କରିଛନ୍ତି। ମିକ୍ସଡ୍ ଡବଲ୍ସ ବର୍ଗରେ ଭାରତର ଧ୍ରୁବ କପିଳା ଓ ତାନିସା କ୍ରାଷ୍ଟଙ୍କ ଯୋଡ଼ି ମ୍ୟାଲେସିଆର ୱଙ୍ଗ୍ ତିଏନ୍ ସି ଓ ଲିମ୍ ଚିୟୁ ସିଏନ୍ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି।

0: ଦେଶବ୍ୟାପୀ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ସାର୍ଥକ ପିଡିଏସ୍ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ 25,530 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର। ଦେଶ ନିର୍ମାଣ ତଥା ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଦିଗରେ ନୂତନ ଚିନ୍ତାଧାରା ସହିତ କାର୍ଯ୍ୟ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଅନ୍ଲାଇନ୍ ଗେମିଂ କମ୍ପାନୀଗୁଡ଼ିକ ଉପରେ ସରକାରଙ୍କ ଦ୍ୱାରା ପିଛିଲା ଭାବେ ଧାର୍ଯ୍ୟ କରାଯାଇଥିବା 28% ଜିଏସ୍ଟି ଆଦାୟକୁ ବୈଧ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଦେବଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକର ବିଭିନ୍ନ ହସ୍ତଶିଳ୍ପ ସ୍ୱାସ୍ଥ୍ୟ ଓ ଉଦ୍ୟୋଗ ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ପରେ ବିକାଶ ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟ ଜଳ ସଡ଼କ ଆବାସ ରାସନ କାର୍ଡ ସୁଭଦ୍ରା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
3: ଓଡ଼ିଶା ସରକାରଙ୍କର ସବୁ ବିଭାଗର ଅଧିକାରୀମାନଙ୍କୁ ଡକାଇଥିଲି। ମାନ୍ୟବର ଦେବଗଡ଼ର ବିଧାୟକ ପୂର୍ବତନ ବିଧାୟକ ସମସ୍ତଙ୍କର ଉପସ୍ଥିତିରେ ଆମେ ସମୀକ୍ଷା କରିଥିଲୁ। ସେଥିରେ ଜଳସେଚନ ପିଇବା ପାଣି ଶିକ୍ଷା ସ୍ୱାସ୍ଥ୍ୟ ରେଙ୍ଗାଲି ବନ୍ଦ ଯୋଜନା ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କର ଯେଉଁ ସମସ୍ୟା ସେ ସମସ୍ୟାର ମଧ୍ୟ କ'ଣ ସମାଧାନ ହୋଇପାରିବ। ରାଜସ୍ୱ ବିଭାଗର କଲମ ଟୁ କରେକ୍ସନ ଗରିବ ଲୋକଙ୍କୁ ଜମି ଦେବା ଏବଂ ତାର ସାଙ୍ଗରେ ସାଙ୍ଗରେ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କର ପାଇଁ ଜଳ ଜଙ୍ଗଲ ଜମିର ଅଧିକାର ଇଏ ସାମଗ୍ରିକ ବିଷୟରେ ଆମେ ସମୀକ୍ଷା କରିଥିଲୁ। ଏ ଭିତରେ ଦେବଗଡ଼ର ତିନିଟା ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ଦେଖିବାର ସୁଯୋଗ ପାଇଥିଲି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଦେବଗଡ଼କୁ କେମିତି ଏକ ବିକଶିତ ଜିଲ୍ଲାରେ ପରିଣତ କରିପାରିବ ସେ ବାବଦରେ ମଧ୍ୟ 15 କୋଟି ଟଙ୍କା ମଞ୍ଜୁର ହୋଇଛି ଏବଂ ଟେଣ୍ଡର ପ୍ରୋସେସ ଭିତରେ ଅଛି ପ୍ରଧାନ ପାଠର ବିକାଶ ପାଇଁ। ଆହୁରି ଗୁଡ଼ିଏ ସମସ୍ୟା ମଧ୍ୟ ଯୋଉଟା ଲୋକମାନେ ଆମର ଦୃଷ୍ଟିଗୋଚରକୁ ଆଣିଥିଲେ ତାକୁ ମଧ୍ୟ କେମିତି ସମାହିତ କରିବୁ ଆଜି ଆମେ ପ୍ରାଥମିକ କଥାବାର୍ତ୍ତା କରିଛୁ। ଜଳସେଚନ ବିଭାଗ ୱାକ୍ସ ଡିପାର୍ଟମେଣ୍ଟ ପଥର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏବଂ ବିଭିନ୍ନ ପ୍ରସ୍ତାବ ଯୋଉଟା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସେ ବାବଦରେ ମଧ୍ୟ ଆଗାମୀ ଦିନର ଭୁବନେଶ୍ୱରରେ ହିଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସାଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ମୁଁ ବସେଇବି ଆଲୋଚନା କରିବି ତାର ସମାଧାନ କରିବା ପାଇଁ। ଦେବଗଡ଼ ସାଙ୍ଗରେ ମୋର ସମ୍ପର୍କ ବହୁତ ପୁରୁଣା ସମ୍ପର୍କ ଛାତ୍ର ଜୀବନରୁ ମୋର ସମ୍ପର୍କ ଏବଂ ସେହି କାରଣରୁ ମଧ୍ୟ ମୋର ସ୍ୱତନ୍ତ୍ର ଉତ୍ତରଦାୟିତ୍ୱ ଅଛି ଦେବଗଡ଼ର ବିକାଶ ସାଙ୍ଗରେ ନିଜକୁ ଯୋଡ଼ିବା ପାଇଁ।
2: ଦେବଗଡ଼ ବିକାଶ ଭବନରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲିଙ୍ଗଗତ ଅସମାନତା ଦୂରୀକରଣ ବାଳିକାଙ୍କ ସୁରକ୍ଷା ସଶକ୍ତିକରଣ ଏବଂ ଜନସଚେତନତା ବୃଦ୍ଧି ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ଜୁଲାଇ ପହିଲାକୁ 18 ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ମଇ 30ରୁ ଜୁନ 28 ପର୍ଯ୍ୟନ୍ତ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ ଏବଂ ସେପ୍ଟେମ୍ବର 6ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଦେବଗଡ଼ ଜିଲ୍ଲା ପରିଷଦର ଷଷ୍ଠ ଅଧିବେଶନର 10ମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା ସ୍ୱାସ୍ଥ୍ୟ କୃଷି ପାନୀୟ ଜଳ ଗ୍ରାମ୍ୟ ଉନ୍ନୟନ ସଡ଼କ ଜଳସେଚନ ଆଦିବାସୀ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାର ବିକାଶ କାର୍ଯ୍ୟକୁ ଅଧିକ ଗତିଶୀଳ କରିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଲ୍ପିଜି ଗ୍ୟାସ୍ ଓ ପେଟ୍ରୋଲିୟମ୍ ଇନ୍ଧନ ଯୋଗାଣ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ୟାସ୍ର କଳାବଜାରୀ ରୋକିବା ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ଏବଂ ବଡ଼ ପ୍ରତିଷ୍ଠାନଗୁଡ଼ିକରେ ବିକଳ୍ପ ଇନ୍ଧନ ବ୍ୟବସ୍ଥା ରଖିବା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଗ୍ୟାସ୍ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ମହଜୁଦ ଥିବା ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜାତୀୟ ରାଜପଥ 49 ପାର୍ଶ୍ୱରେ ଅବୈଧ ଦଖଲ ଉଚ୍ଛେଦ ଟ୍ରାଫିକ୍ ନିୟନ୍ତ୍ରଣ ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର ନିର୍ଦ୍ଧାରିତ ବେଗ ସୀମା ପାଳନ ଏବଂ ବିଦ୍ୟାଳୟ ନିକଟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ

0: ଭାଗିଦାରୀ ସବୁଠୁ ଦୂର ସବୁଠୁ ପ୍ରଥମେ ଅଭିଯାନ ଅଧୀନରେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ସଚେତନତା ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ସରକାରୀ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ ଶିକ୍ଷା ସାମାଜିକ ସୁରକ୍ଷା ଓ ଜୀବିକା ବିକାଶ ସମ୍ପର୍କିତ ସୂଚନା ଗ୍ରାମବାସୀଙ୍କ ନିକଟରେ ପହଞ୍ଚା ଯାଉଛି ଏବଂ ସେମାନଙ୍କ ସମସ୍ୟାର ସିଧାସଳଖ ଶୁଣାଣି କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭଗବାନ ବାଟୁଳ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଠାନେ ହଉ କି ହେ କେନ୍ କେନ୍ ଆଡ଼େ କରି ବାହାର ତରା ତରା ଗଲା ପାଣି ଟିକେ ଟିକେ ବ୍ୟବସ୍ଥା କରିଦେବାର
1: ଇଟା ବନେ କଥା କହିଲୁ ଦଦା ଖାଲି ଆମର କଥା ଚିନ୍ତା କଲେ ନାଇଁ ଆମର ଯେତେ ଜୀବ ଜନ୍ତୁ ଅଛନ୍ ସବକର ଲାଗି ଆମେ ଚିନ୍ତା କରବାର କଥା ସେମାନଙ୍କର ଲାଗି କେନ୍ତା ପାଣି ଯୋଗେଇ ପାରମା କେନ୍ତା ଟିକେ ଶୀତଳା ଯୋଗେଇ ପାରମା ଆର କାଁଟା ଖୁଦ ଯଦି ଅଛେ ଇଟା ଟିକେ ଟିକେ ଦେବାର କଥା
0: ଭାଇ ଗୋଟେ କଥା ନାମରେ ଶରଣ ଜୀବରେ ଦୟା
1: ହଏ
0: କୀଟ ପତଙ୍ଗ ତରୁ ତୁନ ସକଲ ଦେହେ ନାରାୟଣ ବସନ୍
1: ହଏ ପରେ ଦଦା
0: ଶ୍ରେଷ୍ଠ ଜୀବ ବୋଇଲେ ତୋର ଭାଇ ସବୁ କରବାକେ ପଡ଼ବା ତ ଭାଇ ଇ କଥା ତ ହେଲୁ ବନୁ ପାନୀର୍ ବ୍ୟବସ୍ଥା ଟିକେ ଟିକେ ଜୀବ ଜନ୍ତୁକୁ ଲାଗିବି କରିଦେମା ତା ସାଙ୍ଗେ ସାଙ୍ଗେ ଭାଇ ମନର ଚିତା ଗାନା ବାଜନା ପଦେ କରୁଥୁ ବୋଲେ ହାଏ ଲାଗ୍ତା ବୋଲୁଛୁ
1: ଦଦା ମନର କଥା ବୋଲୁଛୁ ହେ ଆମର ଶିଳ୍ପୀ ଦଦାକେ ଡକେଇଛେ
0: କିଏ ସେଟା
1: ଆମର ପ୍ରତାପ ଚନ୍ଦ୍ର ଦଦା ଆର ତାଙ୍କର ଦଲ ବଲ
0: ଚିନାର ଜନାର ଦଦା
1: ଦଦା ତାଙ୍କର ଦଲ ବଲ ସଙ୍ଗେ ଆଇଛନ୍ ଚାଲ ତୋର ମନର କଥା ବି ବୁଝୁଛେ ଦଦା ମାନକେ ଅନୁରୋଧ କରୁଛେ ବନେ ଗାନା ବାଜନା ଗୋଟେ କରବେ।

0: ଭାଇରେ ଯେନ୍ ପ୍ରକାର ଗାନା ସେ ପ୍ରକାର ବାଜନା ସେ ପ୍ରକାର ଧନ୍ୟବାଦ ଗୁଟେ
1: ଦଉଁ ଧନ୍ୟବାଦ ତ ଦେବାକେ ପଡ଼ବା ଏତେ ସୁନ୍ଦର ଗାନା ବାଜନା କରିଛନ୍ ତ ଆମର ଶିଳ୍ପୀ ଦଦା ତାଙ୍କର ଦଲ ବୋଲ କେ ବଡ଼ ଧନ୍ୟବାଦ ଯେ ଦଦା ଇଟା ତ ଧନ୍ୟବାଦ ଦେଲୁ ତାର ସଙ୍ଗେ ସଙ୍ଗେ ହେଦେ ଆମର ବିଶେଷଜ୍ଞ ଆଜ୍ଞା ଫୁନି ଖେଟଲେ ନା
0: ଖେଟଲେ ଖେଟଲେ
1: ତ ବିଶେଷଜ୍ଞ ଆଜ୍ଞା ଫୁନି ଚାଷ ବାବଦ ନେ କାଁଟା କହୁଛନ୍ କାଁ କାଁଟା।

0: ଆମର ପୁଷ୍ଟି ସାଧନ ପାଇଁ ଏବଂ ଆମେ କେମିତି ସୁସ୍ଥ ରହିପାରିବା, ଭଲ କାମ କରିପାରିବା ଆଉ ସନ୍ତାନ ପ୍ରଜନନ କରିପାରିବା। ସେଇଭଳିଆ ଫସଲ ବୃକ୍ଷ ବା ଯେକୌଣସି ଫସଲ କୁହନ୍ତୁ, ସିଏ 18 ପ୍ରକାର ଖାଦ୍ୟ ସାର ତା ପାଇଁ ଦରକାର। ସେ 18 ପ୍ରକାର ଖାଦ୍ୟ ଭିତରୁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଏବଂ ଜଳରୁ ଉଜାନ, ବାୟୁମଣ୍ଡଳରୁ ମଧ୍ୟ ଅମ୍ଳଜାନ, ଇଏ ସବୁ ପାଇଥାଏ। ଏହା ସହିତ ମାଟିରୁ ବାକି ଯେଉଁ 15 ପ୍ରକାର ଖାଦ୍ୟ ରହିଲା ତାକୁ ଗ୍ରହଣ କରିଥାଏ। ତେଣୁ ମୁଖ୍ୟ ଖାଦ୍ୟ ହିସାବରେ ମାଟିରୁ ଗ୍ରହଣ କରିଥାଏ ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ଆମର ଯେଉଁଟା ବଜାରରେ ମିଳୁଛି ୟୁରିଆ ସାର, ଡିଏପି ସାର, ପଟାସ୍ ସାର। ତାପରେ ଚୂନ ବା କ୍ୟାଲସିୟମ, ମ୍ୟାଗ୍ନେସିୟମ, ଗନ୍ଧକ ବା ସଲଫର ତାକୁ ମଧ୍ୟ ଗ୍ରହଣ କରିଥାଏ। ଏହା ସହିତ ଅଣୁସାର ଭାବରେ ଅର୍ଥାତ ଅତି କମ ପରିମାଣରେ ତମ୍ବା, ଲୁହା, ଦସ୍ତା, ମାଙ୍ଗାନିଜ, ବୋରନ, ଜିଙ୍କ, ମଲିବ୍ଡିନମ, କୋବାଲ୍ଟ, କ୍ଲୋରିନ, ନିକେଲ ୟାକୁ ମଧ୍ୟ ଗ୍ରହଣ କରିଥାଏ। ତେଣୁ ମାଟି ପରୀକ୍ଷା କଲେ କଣ ଜଣାପଡ଼ିବ, ମାଟିରେ କେତେ ପରିମାଣରେ ଖାଦ୍ୟସାର ଅଛି ଏବଂ ଫସଲକୁ କେତେ ପରିମାଣରେ ଦରକାର, ସେ ଅନୁସାରେ ମାଟିରେ ଆମେ ସାର ପ୍ରୟୋଗ କରିବା। ବିନା ମାଟି ପରୀକ୍ଷାରେ ଯଦି ସାର ପକେଇବା, ହୁଏତ ମାଟିରେ ଯବକ୍ଷାରଜାନ ନାହିଁ, ଆମେ ପଟାସଟାକୁ ଅଧିକା ଭାବରେ ପକେଇଦେବା। ଯବକ୍ଷାରଜାନ ଦବା କଥା କିନ୍ତୁ ପଟାସଟା ପକେଇଦେବା, ମାଟିରେ ପଟାସଟା ଅଧିକା ଥିବ। ତେଣୁ ଯାହା ଅଛି ସେଇଟାକୁ କମ ପକେଇବା, ଯାହା ନାହିଁ ସେଇଟାକୁ ଅଧିକା ପକେଇବା, ଏଇ ଜିନିଷ ମାଟି ପରୀକ୍ଷା କଲେ ଜଣାପଡ଼ିବ। ଏହା ସହିତ ମାଟିର ଅମ୍ଳ ଭାଗ କେତେ, ଖାର ଭାଗ କେତେ, ସେଇଟା ଯୋଉଟା ଫସଲର ବୃଦ୍ଧି ପାଇଁ ବହୁତ ଦରକାର। ଗୁଡ଼େ ଫସଲ ଅଛନ୍ତି ଅମ୍ଳ ମାଟିରେ ଭଲ ହେବେ, ଆଉ ଗୁଡ଼େ ଫସଲ ଅଛନ୍ତି ଖାର ମାଟିରେ ଭଲ ହେବେ, ଆଉ ଯେତକ ପନିପରିବା ନିରପେକ୍ଷ ମାଟିରେ ଭଲ ହେବେ। ତେଣୁ ମାଟିର ଅମ୍ଳତା, ଖାର ଅଂଶ କେତେ ବା ଖାରତା, ଏଇଟା ମଧ୍ୟ ପରୀକ୍ଷା କରିବା ଦରକାର।
1: ତ ଆଜ୍ଞା, ଏଇଟା ତ ଆପଣ ମାଟି ପରୀକ୍ଷା କଥା କହିଲେ ଆଜ୍ଞା, ତ ଆମର ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଜାଣିବା ଲାଗି ଚାହିଁବେ ଯେ ମାଟିକି ଆମେ କେନ୍ତା କରି ପରୀକ୍ଷା କରମା। ଆଜ୍ଞା,
0: ମାଟି ପରୀକ୍ଷା କରିବାକୁ ହେଲେ ନମୁନା ମାଟି ପ୍ରଥମେ ସଂଗ୍ରହ କରିବାକୁ ପଡିବ। ନମୁନା ମାଟି କହିଲେ ଆପଣଙ୍କର ଯୋଉ ପ୍ଲଟ ରହିଲା ବା ଯୋଉ ଜମିର ମାଟି ଆଣିବେ,
1: ଆଜ୍ଞା,
0: ସେଇ ଏଣ୍ଟାୟାର ପ୍ଲଟକୁ ସେଇ ନମୁନା ମାଟିଟା ରିପ୍ରେଜେଣ୍ଟ କରୁଥିବ। ତେଣୁ ସେଥିପାଇଁ ଗୋଟେ ତାର ସ୍ୱତନ୍ତ୍ର ପ୍ରଣାଳୀ ଅଛି, କୋଉ ପ୍ରଣାଳୀରେ ନମୁନା ମାଟି ସଂଗ୍ରହ କରିବାକୁ ପଡିବ। ହିଡ଼ଠୁ 3 ଫୁଟ ଛାଡିକି ଜମି ଭିତରକୁ ଯିବାକୁ ପଡିବ, ହିଡ଼ ସାଇଡ୍ରୁ ନମୁନା ମାଟି ନେବେ ନାହିଁ। ହିଡ଼ ସାଇଡ୍ରେ ପ୍ରଥମେ କଣ କଣ ଯିବାକୁ ପଡିବ, ତାପରେ ସେଇ ଯଦି ଚାରିକୋଣିଆ ପ୍ଲଟ ହେଇଛି, ଗୋଟେ କୋଣରୁ ଆଉ ଗୋଟେ କୋଣ ତାକୁ ଯିବାକୁ ପଡିବ, ଇଂରାଜୀ ଅକ୍ଷର ଏନ୍ ବା ଜେଡ୍ ସେପ୍ରେ ସେ ପ୍ଲଟରେ ବୁଲିବାକୁ ପଡିବ। ପ୍ରଥମେ ଗୋଟେ ସାଇଡ୍ରେ, ଫେରେ ମଝିରେ, ଫେରେ ଆଉ ଗୋଟେ ସାଇଡ୍ରେ। ଆଚ୍ଛା, ସେ ଗଲାବେଳେ ବାଟରୁ ହିଡ଼ ସାଇଡ୍ ଯୋଉ 3 ଫୁଟ ଛାଡିକି ଜମି ଭିତରୁ, ସେପଟ ସାଇଡ୍ରୁ 3 ଜାଗା, ମଝିରୁ 4 ଜାଗା, ଫେରେ ଆରପଟ ହିଡ଼ ସାଇଡ୍ରୁ 3 ଜାଗା, ଏମିତି 10 ଜାଗାରୁ ମାଟି ସଂଗ୍ରହ କରିବାକୁ ପଡିବ। ପ୍ରତି ଜାଗାରୁ ଅତି କମ୍ରେ 500 ଗ୍ରାମ ମାଟି ସଂଗ୍ରହ କରିବାକୁ ପଡିବ। ଆଚ୍ଛା, ଏଥିପାଇଁ କଣ କରିବାକୁ ପଡିବ, ରଫାରେ ତାକୁ 6-8 ଇଞ୍ଚ ଗଭୀରରେ 2 ଚୋଟ ପକେଇବାକୁ ପଡିବ, ଯେମିତି ଇଂରାଜୀ ଅକ୍ଷର ଭି ସେପ୍ର ଗୋଟେ ଗାତ ହେଇଯିବ। ଗାତ ହେଇଗଲେ ଗାତ ମଝି ମାଟି ତାକୁ ଫୋପାଡ଼ି ଦେବାକୁ ପଡିବ, ସେ ମାଟି ସଂଗ୍ରହ କରିବେନି। ସେ ଯୋଉ ଗାତ ସାଇଡ୍ର ଯାହା ରହିଲା ସେଇଠୁ ଗୋଟେ କାଠିରେ ମାଟିକି ତାଡ଼ିବାକୁ ପଡିବ, ଗୋଟେ ଗାତରୁ 500 ଗ୍ରାମ ବା 1/2 କେଜି, ଏମିତି 10 ଜାଗାରୁ 5 କେଜି ମାଟି ସଂଗ୍ରହ କରିବାକୁ ପଡିବ। ଗୋଟେ ଅଖା ହଉ ବା ପ୍ଲାଷ୍ଟିକ ବାଲ୍ଟି ହଉ, ସେଥିରେ ସାର ଯେମିତି ଲାଗିନଥିବ, ସେ ଯୋଉ ଅଖାରେ ସଂଗ୍ରହ କରିବେ ବା ପ୍ଲାଷ୍ଟିକ ବାଲ୍ଟିରେ ସଂଗ୍ରହ କରିବେ, ସେଥିରେ କୌଣସି ପ୍ରକାର ସାର, କୀଟନାଶକ ଔଷଧ କି ଗୋବର ଲାଗିନଥିବ, ସଫା ଅଖା ବା ସଫା ବାଲ୍ଟି ହବ। ତାପରେ ସେ ଯୋଉ 5 କେଜି ମାଟିକି ନେଇକି ଚଟାଣର ସମାନ ଭାବରେ ଖେଳେଇ ଦେବାକୁ ପଡିବ ଛାଇରେ, ତା ଭିତରେ ଯାହା କାଠି କୁଟା ଖପର ଯାହା ଥିବ ତାକୁ ଫୋପାଡ଼ି ଦେବାକୁ ପଡିବ। ତାପରେ ଗୋଟେ କାଠ ହାତୁଡ଼ାରେ ତାକୁ ବାଡ଼େଇକି ଗୁଣ୍ଡ କରିଦେବାକୁ ପଡିବ। ଗୁଣ୍ଡ କରିସାରିଲା ପରେ ଚଟାଣର ସମାନ ଭାବରେ ଖେଳା ହେଇକି ଅଛି, ତାକୁ 4 ଭାଗ କରିବାକୁ ପଡିବ, ହାତରେ ଏମିତି ଗାର ଟାଣିକି 4 ଭାଗ ଗୋଟେ କରିବାକୁ ପଡିବ ଅନୁମାନରେ। ଆଚ୍ଛା, ସେଥିରୁ 2 ଭାଗ କଣକୁ କଣ 2 ଭାଗ ଫୋପାଡ଼ି ଦେବାକୁ ପଡିବ। ତେଣୁ 5 କେଜି ମାଟିଟା 4 ଭାଗ କରିକି 2 ଭାଗ ଫୋପାଡ଼ି ଦେଲେ ଆଉ 2.5 କିଲୋ ବଳିଲା, ସେଇ 2.5 କିଲୋକୁ କଣ କରିବାକୁ ପଡିବ, ପୁଣି 4 ଭାଗ କରିବାକୁ ପଡିବ, 4 ଭାଗ କରିକି ପୁଣି 2 ଭାଗ ଫୋପାଡ଼ି ଦେବା, କଣ କଣ 1250 ଗ୍ରାମ ହବ, ଫେରେ ସେଇ 1250 ଗ୍ରାମକୁ 4 ଭାଗ କରିବା, କଣ କଣ 2 ଭାଗ ଫୋପାଡ଼ି ଦେବା, 625 ଗ୍ରାମ ହବ, ପ୍ରାୟ ଅନୁମାନରେ 500-600 ଗ୍ରାମ ମାଟି ରହିବ, ସେଇ ମାଟିକି ନମୁନା ମାଟି କୁହାଯାଏ। ତେଣୁ ଚାଷୀ ଭାଇମାନେ ସେଇ ନମୁନା ମାଟିକି ଗୋଟେ ପଲିଥିନ, ଶୁଖିଲା ପଲିଥିନରେ ବାନ୍ଧି ତା ଦେହରେ ନିଜର ଠିକଣା, କୋଉ କିସମର ଜମି, ସେଇଟା ଢିପ ଜମି କି ଖାଲ ଜମି କି ମଝଲା କିସମ ଜମି, ଏବଂ ଗଲା ଋତୁରେ କେଉଁ ଫସଲ କରିଥିଲେ, ସୂର୍ଯ୍ୟମୁଖୀ କି ମୁଗ କି ପନିପରିବା, କଣ ବାଇଗଣ, ଟମାଟୋ, ବନ୍ଧାକୋବି, ଫୁଲକୋବି, ଯାହା ଫସଲ କରିଥିଲେ ସେଇ ତା ନାଁ ଲେଖିବେ, ଆଉ ଖତ କେତେ ପକେଇଛନ୍ତି, ୟୁରିଆ, ଡିଏପି, ପଟାସ୍ କି ଆଉ

0: ସାର କେତେ ପରିମାଣରେ ପକେଇଛନ୍ତି ତାକୁ ଲେଖିବେ, ଏଇତକ ଡାଟା ଲେଖିକିରି ତାକୁ ବାନ୍ଧିଦେବେ, ସେଇଟା ହେଲା ନମୁନା ମାଟି। ମାଟି ଶୁଖିଲା ପରେ କରିବେ, ଓଦା ମାଟି କି କୁଣ୍ଡ ହବନି ଆଉ କଣ, ମାଟିଟା ଟିକେ ଛାଇରେ ଶୁଖେଇକି କୁଣ୍ଡ କରିକି ଏଇସବୁ କାମ କରିବାକୁ ପଡିବ। ଆଚ୍ଛା, ନମୁନା ମାଟି ସଂଗ୍ରହ ହେଇଗଲା ପରେ ତାକୁ ଆମର ଭବାନୀପାଟଣାରେ ଦୁଇଟା ଲାବୋରେଟୋରୀ ଅଛି, ମୃତ୍ତିକା ପରୀକ୍ଷାଗାର, ଗୋଟିଏ ଅଛି କୃଷି ବିଜ୍ଞାନ କେନ୍ଦ୍ରରେ ଯୋଉଟା ଅଛି ଆମର ଏଇ ଯୋଉ ଓମ୍ଫେଡ ଅଫିସ ଯୋଉଟା ଅଛି ଖଡ଼ିଆଳ ଯିବା ରାସ୍ତାରେ ଭବାନୀପାଟଣା ଠୁ, ସେଇଠି ଅଛି କୃଷି ବିଜ୍ଞାନ କେନ୍ଦ୍ର, ସେଇଠି ଗୋଟେ ମୃତ୍ତିକା ପରୀକ୍ଷାଗାର ଅଛି। ତା ପୂର୍ବରୁ ଆଉ ଗୋଟେ ଅଛି ଧାନ ପ୍ରସେସିଂ ପ୍ଲାଣ୍ଟ ଅଛି, ସେଇ ପାଖରେ ମଧ୍ୟ ଓଡ଼ିଶା ରାଜ୍ୟ ସରକାରଙ୍କର ଆଉ ଗୋଟେ ମୃତ୍ତିକା ପରୀକ୍ଷାଗାର ଅଛି। ଆପଣ ଯୋଉଠି ସୁବିଧା ହବ ଯାଇକିରି ସେଇଠି ଦେଲେ ସେଇଠି ପରୀକ୍ଷା ହେଇପାରିବ। ଏହା ଛଡ଼ା ଆଉ ଗୋଟେ ଜାଗାରେ ମଧ୍ୟ ହେଇପାରିବ, ବ୍ଲକରେ ପ୍ରତି ବ୍ଲକରେ ଯୋଉ କୃଷି ଅଧିକାରୀ ମାନେ ଅଛନ୍ତି ତାଙ୍କ ପାଖରେ ଗୋଟେ କିଟ୍ ଅଛି, ମାଟି ପରୀକ୍ଷା କିଟ୍, ସେଇଠି ମଧ୍ୟ ତାଙ୍କ ସହିତ ଯୋଗାଯୋଗ କରିକି ତାଙ୍କୁ କହିଲେ ସିଏ ମଧ୍ୟ ସେଇଠି ପରୀକ୍ଷା କରିଦେଇପାରିବେ। କିନ୍ତୁ ନମୁନା ମାଟିଟା ସଂଗ୍ରହ କରିକି ତାକୁ ଠିକ ଭାବରେ ପ୍ରସ୍ତୁତ କରିବା ଉଚିତ, କାହିଁକି ନମୁନା ମାଟି ଯଦି ଭୁଲ ହେଇଗଲା ଟେଷ୍ଟ ରେଜଲ୍ଟଟା ଭୁଲ ଆସିବ, ପରୀକ୍ଷା ଫଳାଫଳଟା ଭୁଲ ଆସିବ।
1: ଆଜ୍ଞା, ତ ଆଜ୍ଞା, ଏଇ ଯେ ମାଟି ପରୀକ୍ଷା କରିବା ଲାଗି ଆମର ଚାଷୀ ଭାଇମାନେ କାହା ସହିତ ଯୋଗାଯୋଗ କରିବେ?
0: ହଁ, ଯୋଗାଯୋଗ ଆପଣ କରିଦେଇପାରିବେ ଆମର ଗ୍ରାମ୍ୟ କୃଷି କର୍ମଚାରୀ ବା VAW ଯୋଉମାନେ ଗାଁ ପଞ୍ଚାୟତରେ ରହୁଛନ୍ତି, ବ୍ଲକ ସ୍ତରରେ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ କୃଷି ବିଜ୍ଞାନ କେନ୍ଦ୍ରର ମୃତ୍ତିକା ବିଶେଷଜ୍ଞ ଏବଂ ମୃତ୍ତିକା ପରୀକ୍ଷାଗାର ଯୋଉ ରାଜ୍ୟ ସରକାରଙ୍କର ଅଛି ସେଠି ଯିଏ ଆମର ଅଛନ୍ତି ମୃତ୍ତିକା ବିଶେଷଜ୍ଞ, ସେଇଠି ମଧ୍ୟ ଆଉ ଜଣେ ଅଛନ୍ତି, ସେଇ ଦୁଇଟା ଏକ ପରୀକ୍ଷାଗାରରେ ସିଧାସଳଖ ଯୋଗାଯୋଗ କରିପାରିବେ, ନଚେତ ଗ୍ରାମ୍ୟ କୃଷି କର୍ମଚାରୀ ବ୍ଲକ ସ୍ତରରେ କୃଷି ଅଧିକାରୀ ଏମାନଙ୍କ ସହିତ ଆପଣମାନେ ଯୋଗାଯୋଗ କରିପାରିବେ।
1: ଆଜ୍ଞା, ତ ଆଜ୍ଞା, ଶେଷ ଗୋଟେ କଥା କହନ୍ ଯେ ଏଇ ଯେ ମୃତ୍ତିକା ପରୀକ୍ଷା କରିବା ଦ୍ୱାରା, ମ୍ୟାଟ୍ ପରୀକ୍ଷା କରିବା ଦ୍ୱାରା ଆମର ଚାଷୀ ଭାଇମାନେ କେତେ ଦୂର ଲାଭବାନ ହେଇପାରିବେ?
0: ଅମଳ ଶତକଡ଼ା 15% ବଢିଯିବ, ଆପଣ ଧାନ କପା ଯାହା କରନ୍ତୁ ଶତକଡ଼ା 15% ଅଧିକା ଅମଳଟି ବଢିଯିବ, ସେପଟେ ଲାଭବାନ ପାଇଲେ। ଦ୍ୱିତୀୟରେ ଯେତେବେଳେ ମାଟି ପରୀକ୍ଷା କରିକି ସାର ଦେଇଛନ୍ତି, ଠିକ ପରିମାଣରେ ସାର ଦେଲେ, ବଳକା ସାର କିଛି ସେମିତି ପକେଇଲେନି ଜମିରେ, ସେ ବାବଦରେ କିଛି ପଇସା ବଞ୍ଚିଲା, ତେଣୁ ନିଶ୍ଚିତ ଭାବରେ ଅମଳ ବଢିବ। ସାର ପରିମାଣ ଠିକ ମାତ୍ରାରେ ଯେତେବେଳେ ଦେବେ ସେଥିରୁ ମଧ୍ୟ କିଛି ପଇସା ବଞ୍ଚିଲା। ତୃତୀୟରେ ମାଟିର ସ୍ୱାସ୍ଥ୍ୟଟା ଆଉ ଖରାପ ହବନି, ଏମିତି ଆମେ ଯଦି ୟୁରିଆ ବସ୍ତେ, DAP ବସ୍ତେ, ପଟାସ ବସ୍ତେ, ଏମିତି ଆମ ଗୋଟେ ଲୌକିକ ମତରେ ଯଦି ଗୋଟେ ଆମେ ସାର ପକେଇଦବା ତାହେଲେ ମାଟିର ସ୍ୱାସ୍ଥ୍ୟ ଖରାପ ହେଇଯିବ, ମାଟିର ଅମ୍ଳଟା ବଢିଯିବ। ଆମେ ଯେମିତି ବେଡ଼ ଟାଇମ୍ରେ ଖାଇବା ବା ଚାରିଆଡୁ ମିଶାମିଶି କରି ଖାଇଲେ ପେଟରେ ଅମ୍ଳ ବଢିଯାଉଛି, ସେମିତି ମୃତ୍ତିକାରେ ମଧ୍ୟ ଅମ୍ଳ ବଢିଯିବ, ତେଣୁ ସ୍ୱାସ୍ଥ୍ୟ ଖରାପ ହେଇଯିବ। ତେଣୁ ମାଟି ପରୀକ୍ଷା କରିକି ଦେଲେ ଏଇସବୁ ଲାଭ ହବ, ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ହେଇପାରିବ, ଫସଲର ଅମଳ ବଢିବ, ସାର ବାବଦରେ ଯୋଉ ପଇସା ଖର୍ଚ୍ଚ କରୁଛନ୍ତି ସେଇଟା ମଧ୍ୟ ଠିକ ଭାବରେ ଆପଣ ଖର୍ଚ୍ଚ କରିବେ, ଅଧିକା ଖର୍ଚ୍ଚ କରିପାରିବେନି।
1: ତ ଆପଣ କହୁନ ଆଜ୍ଞା, ଆମର ଏଇ କଳାହାଣ୍ଡି ଆଉ ନୂଆପଡ଼ା ଅଞ୍ଚଳର ଚାଷୀ ଭାଇମାନେ ଯେବେଠାରୁ ମାଟି ପରୀକ୍ଷା ମାନେ କରିକି ଚାଷ କରୁଛନ୍, କେତେ ଦୂର ଲାଭବାନ ହେଇପାରୁଛନ୍ ଆଜ୍ଞା?
0: ହଁ, ମାଟି ପରୀକ୍ଷା କରିକି ଆମର ଯୋଉ ଧାନରେ, କପାରେ, ତାପରେ ଫୁଲକୋବି, ବନ୍ଧାକୋବି, ଇଏ ଟମାଟୋ, ବାଇଗଣ, ଏଥିରେ ସବୁ ମାଟି ପରୀକ୍ଷା କରିକି ଯେତେବେଳେ ସାର ପ୍ରୟୋଗ କରୁଛନ୍ତି ଅମଳ ଅଧିକା ହେଉଛି, ଅଧିକା ଅମଳ ଯେତେବେଳେ ହେଉଛି ସେମାନେ ସବୁ ନିଶ୍ଚିତ ଭାବରେ ଲାଭବାନ ହେଇପାରୁଛନ୍ତି, ଅମଳ ବଢିଲା ମାନେ ଲାଭବାନ ହେଇପାରୁଛନ୍ତି।
1: ଆଜ୍ଞା,
0: ତେବେ ଗୋଟିଏ ଜିନିଷ ଆପଣ ଏନେ ମନେ ରଖିପାରିବେ, ଆଜିକାଲି ଯୋଉ ଯୁଗ ହେଉଛି ସେଇଠି ଜୈବିକ କୃଷି, ସମନ୍ୱିତ ସାର ପ୍ରୟୋଗ, ଆଉ ଗୋଟେ ଅଛି ବେଷ୍ଟ ମ୍ୟାନେଜମେଣ୍ଟ ପ୍ରାକ୍ଟିସ, ତେଣୁ ମାଟି ପରୀକ୍ଷା କରିକି କେବଳ ରାସାୟନିକ ସାରରେ ସୀମିତ ରହିବେ ନାହିଁ। ଆପଣ ଭାବିବେ ଯେ ଆମେ ମାଟି ପରୀକ୍ଷା କରିଦେଲୁ, ସେ ଅନୁସାରେ ୟୁରିଆ, DAP, ପଟାସ ପକେଇଦେଲୁ, ଆମର ଅମଳ ବଢିଗଲା, ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷା ହେଇଗଲା। ତେବେ ମାଟି ପରୀକ୍ଷା କରିକି ସାର ଦେବେ, ତା ସହିତ ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା ପାଇଁ ସେଥିରେ ଖତଟା ନିଶ୍ଚିତ ଭାବରେ ଦେବେ, ସବୁଜ ସାର ଯୋଉଠି ସମ୍ଭବ ହେଇପାରୁଛି ସେ ଜାଗାରେ କରିବେ, ଏବଂ ଜୀବାଣୁ ସାର ନିଶ୍ଚିତ ଭାବରେ ପ୍ରୟୋଗ କରିବେ, କାରଣ ଜୀବାଣୁ ସାର ବହୁତ ଶସ୍ତା, ସିଏ ବାୟୁମଣ୍ଡଳର ଯବକ୍ଷାରଜାନକୁ ମାଟିରେ ମିଶେଇଥାଏ। ସେମିତି ଏଇଟା ହେଲା ଧାନରେ ଆଜୋସ୍ପିରିଲମ ଅଛି, ଗୋଟେ ମଝଲା କିସମ ଜମି ପାଇଁ, ଢିପ ଜମିର ଧାନ ପାଇଁ ଆଜୋଟୋ ବ୍ୟାକ୍ଟର ଅଛି, ଯାହାକି ବାୟୁମଣ୍ଡଳର ଯବକ୍ଷାରଜାନକୁ ମାଟିରେ ମିଶେଇଥାଏ। କପାରେ ମଧ୍ୟ ଆଜୋଟୋ ବ୍ୟାକ୍ଟର ଦେଇପାରିବେ। ସେମିତି ଯେତକ ଡାଲି ଜାତୀୟ ଫସଲ ସେଥିରେ ରାଇଜୋବିୟମକୁ ଫେଣ୍ଟିକି ଦେଲେ ବାୟୁମଣ୍ଡଳର ଯବକ୍ଷାରଜାନ ମଧ୍ୟ ମାଟିରେ ମିଶିପାରିବ। ଏବଂ PSP ବୋଲି ଆଉ ଗୋଟେ ଜୀବାଣୁ ସାର ଅଛି, ଯୋଉଟାକି ମାଟିରେ ଯାହା ସବୁ ଫସ୍ଫରସ ରହିଲା, DAP ଜାତୀୟ ସାର ଯେତକ ବା SSP ଜାତୀୟ ସାର, ସେଇ ଫସ୍ଫରସଟାକୁ ସେ ମାଟିରୁ ପାଣିକି ଆଣିଥାଏ, ଦ୍ରବୀଭୂତ କରିଥାଏ। ମାଟିରେ ଯୋଉ ପାଣି ଅଂଶ ରୁହେ, ମାଟିର ଯୋଉ ଆମର କାଦୁଅ ଅଂଶରେ ଯାହା ଲାଖିକି ରହିଥାଏ ଫସ୍ଫରସଟା, ସେଇଟାକୁ

0: ପଦର୍ ସେଚନ୍, ସେଟା ଆମର ଭେଟିଂ ଭଟାଙ୍ଗ ପଥରେ ନେ ଡ୍ୟାମ୍ ବନ୍ଧା ହେଇଛେ। ସେ ଡ୍ୟାମ୍ରୁ ଆମର ଏନେ ପେଙ୍ଗସୁର ଗାଁତି ବି ଗୋଟେ ଛୋଟିଆ ଡ୍ୟାମ୍ ଅଛେ ସିମେଣ୍ଟର ୱାଲ୍, ତ ସେନୁ ଆଜ୍ଞା ପାନ୍ ଛେକି କରି ନେଇକରି ଆମେ କେନାଲ୍ ବାଟୁ ପାନ୍ ଆମକେ ସରକାର ସପ୍ଲାଇ କରୁଛି, ତ ସେ ସପ୍ଲାଇ ପାନ୍ ନେ ଆଜ୍ଞା ଆମେ ନେଇକରି ସବୁ ଚାଷବାସ ସବୁ ଯା କିଛି କରୁଛୁ।
1: ବହୁତ ବଢ଼ିଆ କଥା। ତ ଆପଣଙ୍କର ଚାଷ କାମ ଲାଗି ଆପଣଙ୍କେ ପାନ୍ର ସୁବିଧା ଅଛେ, ପାନ୍ର ଅଭାବ ନାହିଁ ନା, ଚାଷ ଆପଣ ବହୁତ ସୁନ୍ଦର ଆକାରରେ କରିପାରୁଥିବେ। ତ ଦାଦା ମୁଁ ଇନେ ଆର୍ ଗୋଟେ ଜିନିଷ ପଚାରବି, ଆମର ଯେନ୍ ଆଗକାଳେ ଯେନ୍ ପାରମ୍ପରିକ ପଦ୍ଧତି ଥିଲା ଚାଷ କାମ କରବାର, ଆର୍ ଆଜିକାଲି ଆମର ଯେନ୍ ଆଧୁନିକ ପଦ୍ଧତି ମାନେ ଆସିଗଲା ନା, ଆଜିକାଲି ସବୁ ଜିନିଷ ବଦଳି ଗଲା ନା, ତ ତାର ଉପରେ ଆପଣ କାଣା କହିବେ?
0: ତାର ଉପରେ ଆର୍ କାଣା କହିମୁ ଆଜ୍ଞା, ଯେନ୍ଟା ଆମର ପୁରୁଣାତନ ହିସାବରେ ଯେନ୍ତା ଚାଷ କରି ଆଣୁଛନ୍ତି ସେନୁ କେତେ ଯେନ୍ଟା ଭେରାଇଟି ଭେରାଇଟି ଚାଷ ମାନେ ନୂଆ ନୂଆ ଚାଷ ମାନେ ନୂଆ ନୂଆ ବିହନ ମାନେ ସବୁ ମିଳୁଛି, ସେ ଜିନିଷ ମାନେ ଦୋକାନୀ ମାନେ କହୁଛନ୍, ଭଲ ଭଲ ଅଫିସର ମାନେ କହୁଛନ୍, ଭଲ ଭଲ ଜିନିଷ ନେଲେ ଟିକେ ଉପକୃତ ହେଇପାରିବ ବୋଲି ସେମାନେ କହୁଛନ୍, ଆଉ ଭଲ ଭଲ ଜିନିଷ ମାନେ ଲଗାହ ବୋଲିକରି ଆମକୁ ଦେଉଛନ୍ ଆଜ୍ଞା।
1: ତ ଆପଣ ଇତାର ସୁବିଧା ପାଉଛନ୍, ଆପଣଙ୍କ ଇତାର ଫଲ ଠିକ ହିସାବରେ ମିଳିପାରୁଛେ?
0: ମିଳୁଛେ ଆଜ୍ଞା, ଠିକ ଯେନ୍ ଭଲ ଭଲ ଭଲ ଭଲ ଭେରାଇଟି ମାନେ ଦେଲେ ଭଲ ଭଲ ହିସାବରେ ଫଲ ବି ଫଲ ଫୁଲ ବି ସବୁ ଆରାମସେ ପାଇପାରୁଛୁ ଆମେ।
1: ତାର ମାନେ ଆପଣଙ୍କର ଅମଲ ବନେକ ଆକାରରେ ହେଇପାରୁଛେ, ଆପଣଙ୍କର ଘର ବି ଫୁନି ପୋଷି ପାରୁଥିବେ ଆପଣ ଚାଷ କାମ କରିକିନା। ଯେନ୍ତା ଆମେ ଦେଖସୁଁ ଯେ ସବୁ ଚାଷୀ ଦଦା ଚାଷ କାମରେ ଯଦି ଅଣ୍ଟା ଭିଡ଼ିକିନା ଆଗକେ ବଢ଼ବେ, ନିହାତି ଭାବରେ ସବୁ ଚାଷ କାମ ବନେ ହେବା। ତ ଆଜିକାଲିର ଯୁବପିଢ଼ି ଯେନ୍ ମାନେ ଚାଷ କାମକେ ଆସବାର ଲାଗି ଇଚ୍ଛା କରୁଛନ୍ କି କରବେ, ସେମାନଙ୍କେ ଆପଣ କାଣା ବାର୍ତ୍ତା ଦେବାର ଲାଗି ଚାହିଁବେ?
0: ଯେ ଚାଷ ଯଦି ସଙ୍ଗ ହେଲେ ତ ଆଜ୍ଞା, ବେଲେ ଯିଏ ଯେନ୍ ଚାଷ କରିପାରବା, ଯଦି ନେଇ ଜାଣୁଛେ ବେଲେ ତାକେ ଶିଖେଇ ବି ଦେମୁ ଆଜ୍ଞା, ଇ ପ୍ରକାର ବାବୁ ମୁଇଁ ଚାଷ କରିଥିଲି ଏନ୍ତା ହିସାବରେ ତୁ ଏନ୍ତା ଏନ୍ତା ହିସାବରେ ତୁ ଲଗା ବୋଲି ତାକେ ଶିଖେଇ ବି ଦେମୁ ଆଜ୍ଞା, ଯଦି ଚାଷ କରି ଉପକୃତ ଯଦି ହେବା ବୋଲି କହିଲେ। ଆଜିକାଲି ତ ଶିଖାବାର ଲାଗି ବି ନେଇ ପଡ଼ବାର ଆଜ୍ଞା, ଯଦି ଗୋଟେ ଗୋଟେ ଯଦି ଶିଖେଇ ମଙ୍ଗାଇ ବେଲେ ଶିଖେଇ ବି ଦେମୁ ଆଜ୍ଞା, ଯଦି ଆମେ ପୁରୁଣା ଚାଷୀ ବୋଲି କହିଲେ ବୁଝିଲେ କି ନାଇଁ।
1: ବହୁତ ବଢ଼ିଆ କଥା କହିଲେ ଦାଦା, ଯେନ୍ତାକି ଆମେ ଆପଣଙ୍କର ଏତେ ବର୍ଷର ଅଭିଜ୍ଞତା ଅଛେ, ଆପଣଙ୍କର ଅନୁଭୂତି ଅଛେ, ସେଇ ଅନୁଭୂତି ଆର୍ ଅଭିଜ୍ଞତାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ଚାହିଁଲେ ସେମାନେ ପୁଣି ଅଧିକା କିଛି ଶିଖିପାରବେ। ଆର୍ ଆପଣ ଆମକେ ଏତେ ସମୟ ଦେଲେ, ଆମର ସଙ୍ଗେ ଏତେ ସାରା କଥା ହେଲେ, ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କୁ ଢେର ସାରା ଧନ୍ୟବାଦ ଆର୍ ଜୁହାର ଦାଦା।
0: ଜୁହାର ଆଜ୍ଞା।
2: ଭାଇରେ
3: ହଁ,
2: ଏଇଟା ବି ଶୁଣିଲି ବୋଲୁ
3: ଶୁଣିଲୁ,
2: ଆଉ ଯେନ୍ ପ୍ରକାରେ ତାଙ୍କର ତନ ମନର କଥା କହିଲି, ଯେନ୍ ପ୍ରକାରେ ଦଦା ଲାଗିଛନ୍, ନିହାତି ସଫଲ ହେବେ।
3: ହଇ ଦଦା, ଏତ୍କି ଜିନିଷ ମାତର ମୁଇଁ ଆର୍ ଗୋଟେ ଜିନିଷ କହିବି, ଏତେବେଲ ହେଲା ତୁଇ ପାନ୍ ନେଇ ପିଇବା, ଛନ୍କେ ଛନ୍ ପାନ୍ ଟିକେ ଟିକେ ଖରା ଦିନକେ ପାନ୍ ଟିକେ ଟିକେ ଯଥେଷ୍ଟ ହିସାବରେ ପିଉ ଥା, ଆର୍ ଦେହି ଗାଗର କେ ବନେ ରଖି ଥା।
2: ଭାଇରେ ଜଲ ହିଁ ଜୀବନ ବସନ୍ ଏ ଭାଇ, ଆର୍ କଥା ଲମ ବୋଇଲା ବେଲକେ ସମୟ ଆଦେ ଘୁଚ ଘୁଚ ଚାଲ ଚାଲ ବୋଲୁଛି।
3: ହଇ ହଇ ହଇ ହଇ, ତୁ ଗଲା ହେଲା ବେଲକେ ଆମକେ ଯେତକି ଚାଷୀ ଦଦା କକା ବୋବା ମା ଭଇ ଶୁଣୁଥିଲେ ସବକେ ଚୈତୁ ଦଦା
2: ଆର୍ ମକାରୁ ଦଦାର
4: ଜୁହାର।

0: ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ଗୀତ ଗଜଲ କ୍ରମରେ ପ୍ରଚାର କରୁଛୁ କେତୋଟି ଗୀତ। କଣ୍ଠଶିଳ୍ପୀ ହେଲେ ରୂପ ଜୋହରୀ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।
1: Did you ever see what you think to feel?

ଗୀତ ଗାଜିଲ କ୍ରମରେ ଆପଣ ଶୁଣୁଛନ୍ତି କେତେଟି ଗୀତ। କଣ୍ଠଶିଳ୍ପୀ ହେଲେ ରୂପ ଜୋହରୀ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଆକାଶବାଣୀ ଭବାନୀ ପାଟଣା ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି କ୍ଷିତିରାମ ସାହୁ ସାଥୀ।

ଆଞ୍ଚଳିକ ଗୀତ କ୍ରମରେ ଶୁଣୁଥିଲେ କଳାହାଣ୍ଡିଆ ଗୀତ ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଗୀତିକାରଙ୍କ ଅନ୍ୟ ଏକ ରଚନା ପାଇଁ ଏଥର କଣ୍ଠଦାନ କରିଛନ୍ତି ମୁକେଶ, ସ୍ୱର ସଂଯୋଜନା ଶଙ୍କର ଜୟକିଶନ, କଥାଚିତ୍ର ତିସ୍ରି କସମ।

ବର୍ଷାତ କଥା ଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ଆବାର କଥାଚିତ୍ରରୁ ଏଥର ଆସନ୍ତୁ ଶୁଣିବା। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଶୈଳେନ୍ଦ୍ରଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଜୟକିଶନ।

କୁମାର ସାନୁଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ସ୍ୱାମୀଙ୍କ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ରଙ୍ଗ।

ଶୁଣୁଥିଲେ କିଭଳି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଗିରିଜା ଦେବୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୂର୍ବୀ।